ଗାନ୍ଧୀଜୀ କହିଥିଲେ, ପୃଥିବୀ ସମସ୍ତଙ୍କ ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ, କିନ୍ତୁ ଲୋଭ ପାଇଁ ନୁହେଁ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ପ୍ରଚାର କଲୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମଣିଷ ତାର ପ୍ରତ୍ୟେକ କର୍ମ ପାଇଁ ପ୍ରଶଂସିତ ହୁଏ କିମ୍ବା ସମାଲୋଚିତ ହୁଏ। ମନ୍ଦ କାର୍ଯ୍ୟ ପାଇଁ ନିନ୍ଦିତ ସମାଲୋଚିତ ହେଉଥିବା ବେଳେ ମହତ୍ କାର୍ଯ୍ୟ ପାଇଁ ମିଳିଥାଏ ପ୍ରଶଂସା। କଳା, ବିଜ୍ଞାନ, ସାହିତ୍ୟ, ରାଜନୀତି, ବ୍ୟବସାୟ ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥାଉ ନା କାହିଁକି ମଣିଷ ପ୍ରଶଂସା ହିଁ ଚାହିଁଥାଏ। ସମାଲୋଚନା ମନେ ହୁଏ ବଡ଼ କଷ୍ଟଦାୟକ। ସେଭଳି କିଛି ମହତ୍ କାର୍ଯ୍ୟ ନ କରିବି ଯଦି କିଛି କୃତ୍ରିମ ପ୍ରଶଂସା ମିଳିଯାଏ ମଣିଷ ହେଇ ଉଠେ ଉଲ୍ଲସିତ ଏବଂ ମନ୍ଦକର୍ମ କରି ନିନ୍ଦିତ ହେଲେ ବି ହୁଏ ଦୁଃଖିତ। ଏହା ହେଉଛି ସାମାଜିକ ଜୀବନରେ ମଣିଷର ସାଧାରଣ ମାନସିକତା। ଆମେରିକାର ଜଣେ ବିଶିଷ୍ଟ ବକ୍ତା ଏବଂ ଲେଖକ ଥିଲେ ନର୍ମ।

0: ଜୋହାନ୍ ଭିନ୍ସେଣ୍ଟ ପଲ୍ ସିଏ ତାଙ୍କ ପୁସ୍ତକ ଦି ପାୱାର୍ ଅଫ୍ ପଜିଟିଭ୍ ଥିଙ୍କିଂ ପାଇଁ ଖୁବ୍ ପ୍ରସିଦ୍ଧ। ଥରେ ସେ କହିଥିଲେ ଯେ ଆମମାନଙ୍କ ଭିତରୁ ଅଧିକାଂଶ ଲୋକଙ୍କ ସମସ୍ୟା ହେଉଛି ଆମେମାନେ ପ୍ରଶଂସାରେ ବିନାଶ ପଛେ ହୋଇଯିବା କିନ୍ତୁ ସମାଲୋଚନା ହେତୁ ଉଦ୍ଧାର ପାଇବାକୁ ପସନ୍ଦ କରୁନାହୁଁ। ସମାଲୋଚନାର ମହତ୍ଵ ସମ୍ବନ୍ଧରେ ବିଶ୍ୱର ଅନେକ ପ୍ରଜ୍ଞାବ୍ୟାନ ବ୍ୟକ୍ତି ଆଲୋକପାତ କରିଛନ୍ତି। ସାହିତ୍ୟ, ଗବେଷଣା, କଳା, ଦର୍ଶନ ସମସ୍ତ କ୍ଷେତ୍ରରେ ଅଗ୍ରଗତି ପାଇଁ ସମାଲୋଚନାର ରହିଛି ମହତ୍ଵପୂର୍ଣ୍ଣ ଭୂମିକା। ସମାଲୋଚକମାନଙ୍କୁ ଅନେକ ଜାଗାରେ ଦର୍ପଣ ସହିତ ତୁଳନା କରାଯାଇଛି। ନିଜର ମୁହଁ ମଣିଷ ନିଜେ ଦେଖିପାରେ ନାହିଁ, ସେଥିପାଇଁ ଲୋଡ଼ା ହୁଏ ଦର୍ପଣ। ଆପଣାର ଦୋଷ ଦୁର୍ବଳତାକୁ ଆବିଷ୍କାର କରିବା ମଣିଷ ପକ୍ଷରେ କଷ୍ଟକର ହେଉଥିବା ବେଳେ ସେହି କାର୍ଯ୍ୟକୁ ସହଜରେ କରିଦିଏ ଜଣେ ସମାଲୋଚକ। ଯଶ, ସମ୍ମାନ, ପୁରସ୍କାର ଲୋଭୀ ମଣିଷ ଅହଙ୍କାରରେ ଅନ୍ଧ ହେଲାବେଳେ ସମାଲୋଚନାର ଅଙ୍କୁଶରେ ହୁଏ ନିଜ ସୀମାରେଖା ପ୍ରତି ସଚେତନ। ବିଶ୍ୱର ଅନେକ ମହାମନୀଷୀଙ୍କ ଜୀବନୀ ପାଠରୁ ଜଣାଯାଏ ଯେ ସେମାନେ ତାଙ୍କ ସମାଲୋଚକମାନଙ୍କୁ କେବଳ ସମ୍ମାନ ଦେଉଥିଲେ ତାହା ନୁହେଁ, ନିଜକୁ ନିଜେ ମଧ୍ୟ ସମାଲୋଚନା କରୁଥିଲେ, ନିଜର ଦୋଷ ଦୁର୍ବଳତା ପ୍ରତି ହେଉଥିଲେ ସଚେତନ। ଏ ପ୍ରସଙ୍ଗରେ ଏଇ ଛୋଟ କାହାଣୀ, ମଧ୍ୟଯୁଗର କଥା ଥିଲା। ଗୋଟିଏ ପୁରୁଣା ଚର୍ଚ୍ଚ, ସେଇଠି ରହୁଥିଲେ ଜଣେ ଧର୍ମଯାଜକ। ତାଙ୍କ ସୁନ୍ଦର ପ୍ରବଚନ ଶୁଣିବା ପାଇଁ ଚର୍ଚ୍ଚକୁ ଆସୁଥିଲେ ଶହ ଶହ ଧର୍ମ ପିପାସୁ। ମୁଗ୍ଧ ହେଉଥିଲେ ତାଙ୍କ ମୁହଁରୁ ଧର୍ମବାଣୀ ଶୁଣି। ତାଙ୍କ କହିବା ଶୈଳୀ ଓ ଭାଷା ଏତେ ଶ୍ରୁତି ମଧୁର ଥିଲା ଯେ ଲୋକମାନେ ବାରମ୍ବାର ଶୁଣିବାକୁ ଚାହୁଁଥିଲେ। ପ୍ରତିଥର ତାଙ୍କ ପ୍ରବଚନ ଶେଷ ହେବା ପରେ ସମ୍ମିଳିତ ଜନତା ତାଙ୍କର ଭୂୟସୀ ପ୍ରଶଂସା କରୁଥିଲେ, ତାଙ୍କ ପାଖକୁ ଯାଇ କୃତଜ୍ଞତା ଜଣାଉଥିଲେ। ମାତ୍ର ସେହି ଚର୍ଚ୍ଚରେ ଥିବା ଜଣେ ବୃଦ୍ଧ କେବେ ବି ଧର୍ମଯାଜକଙ୍କ ପ୍ରବଚନର ପ୍ରଶଂସା କରୁନଥିଲେ। ସିଏ ଚର୍ଚ୍ଚରେ ଘଣ୍ଟା ବଜାଇବା କାର୍ଯ୍ୟରେ ନିଯୁକ୍ତ ଥିଲେ। ଧର୍ମଯାଜକଙ୍କ ପ୍ରଶଂସକଗଣ ବିଦାୟ ନେବା ପରେ ସିଏ ତାଙ୍କ ପାଖକୁ ଯାଇ ତାଙ୍କୁ ଅତି କଠୋର ଭାଷାରେ ସମାଲୋଚନା କରୁଥିଲେ। ତାଙ୍କ ପ୍ରଦତ୍ତ ପ୍ରବଚନର ଟିକିନିଖି ତର୍ଜମା କରି ବିଭିନ୍ନ ଦୋଷ ତ୍ରୁଟି ଦେଖାଇ ଦେଉଥିଲେ। ବୃଦ୍ଧଙ୍କ ଏହି ଆଚରଣରେ କିନ୍ତୁ ଧର୍ମଯାଜକ ଆଦୌ ବିଚଳିତ ହେଉନଥିଲେ ଏବଂ ଧୈର୍ଯ୍ୟର ସହ ସବୁ କଥା ଶୁଣୁଥିଲେ। ଧର୍ମଯାଜକଙ୍କୁ ବୃଦ୍ଧଙ୍କ ଏହି ସମାଲୋଚନା କଥା ଚର୍ଚ୍ଚକୁ ଧର୍ମବାଣୀ ଶୁଣିବାକୁ ଆସୁଥିବା ଲୋକେ ଜାଣୁଥିଲେ ଏବଂ ବୃଦ୍ଧଙ୍କ ଉପରେ ଖୁବ୍ ରାଗୁଥିଲେ। କିଛି ବର୍ଷ ପରେ ବୃଦ୍ଧଙ୍କ ମୃତ୍ୟୁ ହେଲା। ଚର୍ଚ୍ଚକୁ ଆସୁଥିବା ଧର୍ମଯାଜକଙ୍କ ପ୍ରଶଂସକଗଣ ଖୁସି ହେଲେ। ସେମାନେ ଯାଇ ଧର୍ମଯାଜକଙ୍କ ପାଖରେ ପହଞ୍ଚି କହିଲେ, ଯାହା ହଉ, ସୈତାନଟା ଶେଷରେ ବିଦାୟ ନେଲା, ବହୁତ ଭଲ ହେଲା। ସେମାନଙ୍କ କଥା ଶୁଣି ଧର୍ମଯାଜକ କେହି କ୍ଷଣ ନୀରବ ରହିଲେ। ତାଙ୍କ ଆଖିରେ ଲୁହ ଭରିଗଲା। ସିଏ ମ୍ରିୟମାଣ ହୋଇ କହିଲେ, ମୋର ଏକମାତ୍ର ବନ୍ଧୁ ଜଣକ ଶେଷରେ ମୋ ପାଖରୁ ଚିର ବିଦାୟ ନେଲା। ଏବେ ଆଉ କିଏ ମୋତେ ମୋର ଦୋଷ ତ୍ରୁଟି ଦେଖାଇ ଅଧିକରୁ ଅଧିକ ମାର୍ଜିତ କରିବାରେ ସାହାଯ୍ୟ କରିବ? ମୋତେ ସତ୍ ମାର୍ଗରେ ପରିଚାଳିତ କରିବା ପାଇଁ ଦୁନିଆରେ ଯେଉଁ ଜଣେ ମାତ୍ର ମଣିଷ ଥିଲା ସିଏ ଚାଲିଗଲା। ଏବେ ବିପଥଗାମୀ ହେବାରୁ ମୋତେ ଆଉ ରକ୍ଷା କରିବ କିଏ?
1: ପ୍ରଜର କଲୁ ଆଜିର ଭାବନା। ଉପସ୍ଥାପନାରେ ଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଜର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 501ତମ ଭାଗ, ବର୍ଣ୍ଣନା ବସନ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ପଦ୍ମାବତୀ ଦ୍ୱିବେଦୀ, ସୌଳଭମା ମହାପାତ୍ର, ସାଗରିକା ମହାନ୍ତି ଓ ରାମହରି ଦାସ।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଦେଶକାଳ ଓ ଦ୍ରବ୍ୟ ସମୂହର ଶୁଦ୍ଧି ଅଶୁଦ୍ଧି ସମ୍ପର୍କରେ କହିଛନ୍ତି, ଯେଉଁ ଦେଶରେ କୃଷ୍ଣ ସାରମୃଗ ଓ ସତ୍ପୁରୁଷ ଥାଆନ୍ତି ସେହି ଦେଶ ସବୁଠୁ ବେଶୀ ଶୁଦ୍ଧ ଓ ଶ୍ରେଷ୍ଠ। ଗୁରୁମୁଖରୁ ଶୁଣିଲେ ମନ୍ତ୍ରର ଶୁଦ୍ଧି, ଭଗବାନଙ୍କଠାରେ କର୍ମଫଳ ସମର୍ପଣରେ କର୍ମର ଶୁଦ୍ଧି। ଅବଶ୍ୟ ବେଦରେ କୁହାଯାଇଛି ସ୍ୱର୍ଗକାମୀ ବ୍ୟକ୍ତି ଯଜ୍ଞ କରିବେ, କିନ୍ତୁ ବେଦୋକ୍ତ ଏହି ଫଳଶ୍ରୁତି ମନୁଷ୍ୟର ପରମ ପ୍ରାପ୍ୟ ନୁହେଁ। କେହି କେହି ବେଦର ଉଦ୍ଦେଶ୍ୟ ବୁଝି ନପାରି ସ୍ୱର୍ଗାଦି ରମଣୀୟ ପ୍ରାସଙ୍ଗିକ ପ୍ରାପ୍ତିକୁ ପରମ ଫଳ ବୋଲି ବର୍ଣ୍ଣନା କରିଥାନ୍ତି।

ପ୍ରଜର କଲ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 501ତମ ଭାଗ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ 6:45 ହେବାକୁ ଯାଉଛି। ପ୍ରଥମେ ସୂଚନା ଓ ବିଜ୍ଞାପନ ସହ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘଧାନ ସଂଶୋଧନ ଏସ୍ଆଇଆର୍ 2026ର ଚିଠା ଭୋଟର ତାଲିକା ଆଜ ବାହାରିବା। ଏ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଦିନର 12 ବଜେ ଭୁବନେଶ୍ୱରନ ଗୋଟିଏ ସାମ୍ବାଦିକ ସମ୍ମିଳନୀ ସୂଚନା ଦେବେ। ସେଆଡ଼େ ଏସ୍ଆଇଆର୍ ଲାଗି ନିଯୁକ୍ତ ହୋଇଥିବା 10 ଜଣ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଗୋଟିଏ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ପରିଗଣନା ଫର୍ମ ବାଣ୍ଟବାର ଆଉ ଠୁଲାବାର ଡିଜିଟାଇଜେସନ୍ ଆଉ ଆଇଜ ବାହାରବାର୍କେ ଥିବା ଚିଠା ଭୋଟର ତାଲିକା ବାବଦେ ସମୀକ୍ଷା କରାଯାଇଥିଲା। ସଂସଦର ମୌସୁମୀ ଅଧିବେଶନ ଆଇବା 20 ତାରିଖ ମୂଲ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କର ଇ ବାବଦ ପ୍ରସ୍ତାବକେ ଅନୁମୋଦନ କରିଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ଆଇବା ମାସ 13 ତାରିଖ ତକ୍ ଇ ଅଧିବେଶନ ଚାଲବା। ଅଧିବେଶନ ସମିତି ଭିନ୍ ଭିନ୍ ଜରୁରୀ ପ୍ରସଙ୍ଗ ଆଉ ବିଲ୍ ଉପରେ ଆଲୋଚନା ହୋଇକରି ନିଷ୍ପଭି ନିଆଯିବା ବୋଲି ଶ୍ରୀ ରିଜିଜୁ କହିଛନ୍। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର 4 ନମ୍ବର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ରାଜ୍ୟର 23ଟା ଜିଲ୍ଲାର ଭିନ୍ ଭିନ୍ ସ୍କୁଲର ଭିଭିଭୂମିର ବିକାଶ ଲାଗି 7,29,00,000 ଟଙ୍କା ମଞ୍ଜୁର କରାଯାଇଛି। ପାଖାପାଖି 4,500 ଅଧିକା ଆଘର ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଆଉ ଅନୁଷ୍ଠାନ ସ୍କୁଲର ଉନ୍ନତି ଲାଗି ଏହି ଟଙ୍କା ଦେଇଛନ୍। ପୁରୀ କୋରାପୁଟ ଭିତରେ ହପ୍ତାକ 3 ଦିନ ଚାଲବାର୍କେ ଥିବା ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଆଇବାକାଲିଠାନୁ ମୂଲ ହେବା। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ଦେଇକରି ଚାଲବାର୍କେ ଥିବା ଏହି ଏକ୍ସପ୍ରେସ୍କେ ଆଇବାକାଲି ସକାଳେ ପୁରୀ ରେଳ ଷ୍ଟେସନ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଲାଗି ଖାସକରି ବରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ଶ୍ରୀକ୍ଷେତ୍ର ପୁରୀ ଆଉ ସାବର ଶ୍ରୀକ୍ଷେତ୍ର କୋରାପୁଟକେ ସିଧାସଳଖ ରେଳ ସଂଯୋଗ ପାଇବେ। ହପ୍ତାର ମଙ୍ଗଳବାର ଶୁକ୍ରବାର ଆଉ ରବିବାର 3 ଦିନ ଏହି ଟ୍ରେନ୍ ଚାଲବା। ରାଜ୍ୟ ଚାଲିଥିବା ଡାକ୍ତରମାନଙ୍କର ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଉ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ଭିତରେ ଆଲୋଚନା ଉତ୍ତରୁ ଏହି ନିଷ୍ପଭି ନିଆଯାଇଛି। ଏ ବାବଦେ ସୂଚନା ଦେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍, ଆନ୍ଦୋଳନ କରୁଥିବା ଡାକ୍ତରମାନେ ଗଲାକାଲିଠାନୁ କାମଥି ଯୋଗ ଦେଇଛନ୍। ଓମ୍ସାର 10 ଦଫା ଦାବିକେ ନେଇକରି ବୈଠକଟି ବିସ୍ତୃତ ଆଲୋଚନା ହୋଇଛି। ଦାବି ବାବଦେ ଅଏତକା ବିଚାର ଲାଗି ଅର୍ଥ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରବାର୍କେ ବୈଠକଟି ନିଷ୍ପଭି ହୋଇଛି। ଏବେ 22 ତାରିଖ କମିଟିର ପହିଲା ବୈଠକ ବସ୍ବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍। ଏବେ 16 ତାରିଖ ହେବାର୍କେ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାଟି ଯୋଗ ଦେବା ଲାଗି ରାଜ୍ୟର ସବୁ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିୟୁକ୍ତା ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସବୁ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଏହି ମହାନ ପର୍ବଟି ସାମିଲ ହେବାର୍କେ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ଦେଇଛନ୍। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆଇବା 18 ତାରିଖ ହେବା। ଶ୍ରୀମନ୍ଦିର କାର୍ଯ୍ୟାଳୟ ଗଲାକାଲି ହୋଇଥିବା ବୈଠକଟି ନିଷ୍ପଭି ନିଆଯାଇଛି। ମନ୍ଦିରର ସଫା ସୁତୁରା କାମ ସହିତ ନାଟମଣ୍ଡପ ଓ ଭୋଗମଣ୍ଡପର ଯାଞ୍ଚ ଆଉ ମରାମତି ଉପରେ ଏହି ଅବସରରେ ଜୋର ଦିଆଯିବ। ଯାଞ୍ଚ ଉତ୍ତରୁ ଗୋଟିଏ ବୈଠକ କରିକରି କମିଟିର ସୁପାରିଶ ଆଧାରଥି ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ଆଇଜ ହେବା। ସକାଳ 9 ବଜୁ ମଧ୍ୟାହ୍ନ 11:30 ବଜେ ତକ୍ ପହିଲା ପେପର ଆଉ ଦ୍ୱିପହର 2 ବଜୁ ଉପରବେଳା 4:30 ବଜେ ତକ୍ 2 ନମ୍ବର ପେପରର ପରୀକ୍ଷା ହେବା ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର 30ଟା ଜିଲ୍ଲାର 311ଟା ପରୀକ୍ଷା କେନ୍ଦ୍ରର 97,150 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଜିଲ୍ଲା ଗସ୍ତି ଆସିକରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟନ ହୋଇଥିବା ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାର ଉତ୍ତରୁ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ସମୀକ୍ଷା ବୈଠକଟି ସରକାରୀ ଯୋଜନାମାନଙ୍କର କାର୍ଯ୍ୟକାରିତା ଓ ବିକାଶ ପ୍ରକଳ୍ପର ଅଗ୍ରଗତି ବାବଦେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ବରଗଡ଼ ଜିଲ୍ଲା ପଦମପୁରଠାରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଲାଗି ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟ ଆଦେଶ ବାହାରିଛି। 2026-27 ଶିକ୍ଷା ବର୍ଷ

ବିଦ୍ୟାଳୟ ନ ପାଠପଢ଼ା ମୂଲ ହେବା ସଂଗଠନର ମୁଖ୍ୟାଳୟ ତରଫୁ ଜାରି ହୋଇଥିବା ସୂଚନା ଅନୁସାରେ 2025 ଅକ୍ଟୋବର ମାସେ କେନ୍ଦ୍ର ସରକାରଙ୍କ ତରଫୁ ମଞ୍ଜୁର ହୋଇଥିବା 57ଟା ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଭିତରେ ପଦମପୁର ସାମିଲ ଥିଲା। ସମ୍ବଲପୁରର ଜାରି ରହିଥିବା ବର୍ଷାଜନିତ ସମସ୍ୟା ଲାଗି ଗଲାକାଲି ପ୍ରଶାସନ ତରଫୁ ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବର ବର୍ଷା ସମିତି 24 ଘଣ୍ଟିଆ କାମ କରିବା। ମହାନଗର ନିଗମ ଅଧୀନ କେନ୍ସି ଇଲାକାନ ବର୍ଷା ଲାଗି ହେଉଥିବା ସମସ୍ୟା ଦେଖାଦେଲେ ତୁର୍ତ୍ତି ଟୋଲ୍ ଫ୍ରି ନମ୍ବର 183456791 ନମ୍ବରଟି ଯୋଗାଯୋଗ କରିବାରକେ କୁହାଯାଇଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଇଦାକେ ଲାଗିକରି ଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବତି ରାଜ୍ୟ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ନୂଆପଡ଼ା ଆର୍ ବରଗଡ଼ ଜିଲ୍ଲାନ ପ୍ରବଳ ଅତି ପ୍ରବଳ ବର୍ଷା ହୋଇପାରେ। ଇତାର ସହିତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାମାନଙ୍କେ ବି ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ମନପସନ୍ଦ ଗୀତର କାର୍ଯ୍ୟକ୍ରମର ପ୍ରଥମ ଭାଗ ଉପସ୍ଥାପନା ରାଜୀବ ଲୋଚନାଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଦିନ 12ଟାରେ ପ୍ରଚାର କରିବୁ ଗୃହିଣୀ ଭଉଣୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ। ଆଜି ଏଥିରେ ଅଛି ବନ ମହୋତ୍ସବର ମହାତ୍ମ୍ୟ। ଅପରାହ୍ନ 5ଟାରେ ଲୋକଗୀତର କାର୍ଯ୍ୟକ୍ରମରେ ଦାସକାଠିଆ ଗୀତ ପରିବେଷଣ କରିବେ ନବକିଶୋର।

ଆଜି ଏଥିରେ ଅଛି ନାଟକ ପରିସୀମା। ଭକ୍ତିଗୀତର ସମୟ ସନ୍ଧ୍ୟା 6:10। ଜନଜୀବନ ସମ୍ବାଦର ସମୟ ସନ୍ଧ୍ୟା 6:55। 7:25 ଜିଲ୍ଲାର ହାଲଚାଲ କ୍ରମରେ ଜାଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। 7:30 ରଖିଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ଅଛି ବର୍ଷା ଦିନିଆ ପନିପରିବା ଚାଷ ସମ୍ପର୍କରେ କେଶବଚନ୍ଦ୍ର ମିଶ୍ରଙ୍କ ସହିତ ଆଲୋଚନା। ଓଡ଼ିଆ ଲଘୁ ସଙ୍ଗୀତ ରାତି 8:00। ଆଞ୍ଚଳିକ ଗୀତ ରଖିଛୁ ରାତି 8:15। ରାଜ୍ୟସ୍ତରୀୟ ପ୍ରସାରଣରେ କଟକ ଆଞ୍ଚଳିକ ସମାଚାର ବିଭାଗ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ଲୋକଯାତ୍ରାର ଚତୁର୍ଥ ଭାଗରେ ପ୍ରଚାର କରିବୁ ରୂପକ କଳାସୀ ଯାତ୍ରା। ତଥ୍ୟ ଏବଂ ପାଣ୍ଡୁଲିପି ଜନ୍ମାଜୟ ଛତର, ବର୍ଣ୍ଣନା ରବୀନ୍ଦ୍ର ନାରାୟଣ ମିଶ୍ର ଏବଂ ଗୀତାଞ୍ଜଳି ସାହୁ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ପ୍ରସାଦ ପ୍ରଧାନ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ, ସହଯୋଗିତା ଜୟରାମ ମୁଣ୍ଡା। ରାତି 10:30 ରଖିଛୁ ମିଠା ମିଠା କଥା ମିଠା ମିଠା ଗୀତ। ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ, ଏଥିଲା ଆଜିର କାର୍ଯ୍ୟକ୍ରମର ରୂପରେଖ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଏ ନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ୍ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍, ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥି ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ

0: ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23 ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ 7,29,00,000 ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଯେଉଁଟାରେ କି ଏକ୍ସଟ୍ରିମଲି ହେଭି ରେନ୍ଫଲ୍ ହେଇପାରେ। ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା, ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
3: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶୁଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ 3 ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ୍, ଇରପ୍ସନ୍, ଏକ୍ସପୋଲିଏସନ୍। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ୍ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ୍ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12 16 ମାସ ଏବଂ 20 30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ବର୍ଷରୁ ଉଠିବା ଆରମ୍ଭ କରେ ଏବଂ 21 ବର୍ଷରେ ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର

0: ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି, କମ୍ପାନୀ ଆଭ୍ୟନ୍ତରୀଣ ଭାବରେ E20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ E20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା E10 ବ୍ୟବସ୍ଥିତ ଯାନଗୁଡ଼ିକରେ E20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6 ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନ୍ଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥେୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଛି। 5-ଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଥିଲା। 191 ରନ୍ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 ଓଭରରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଜାକବ୍ ବେଥେଲ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 ଗୋଲ୍ରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ର ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଟୁକୁମୁସି।

ଶୁଭ ସକାଳ ପିଲାମାନେ। ଆଜିର ଟୁକୁମୁସି କାର୍ଯ୍ୟକ୍ରମରେ ତୁମମାନଙ୍କୁ ବହୁତ ବହୁତ ସ୍ୱାଗତ। ସମସ୍ତେ ଉଠିଲଣି ନା? ନିଶ୍ଚୟ ଉଠିଯାଇଥିବ। ଯଦି ବି କେହି ଉଠିନ, ତେବେ ଶୀଘ୍ର ଶୀଘ୍ର ଉଠ ଆଉ କାର୍ଯ୍ୟକ୍ରମ ଶୁଣିବାକୁ ପ୍ରସ୍ତୁତ ହୋଇଯାଅ। ହଁ, ମୁଁ ଜାଣିଛି ତୁମମାନଙ୍କୁ ଟୁକୁମୁସି କାର୍ଯ୍ୟକ୍ରମ ଶୁଣିବାକୁ ବହୁତ ଭଲ ଲାଗେ। ଆରେ ଆରେ, କଥା ହଉ ହଉ, ମୁଁ ତୁମର ନାଁ କହିବାକୁ ଭୁଲିଗଲି। ମୋତେ ଚିହ୍ନି ପାରୁଛ ତ? ନା ଭୁଲି ଯାଇଛ? ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ସଙ୍ଗୀତା। ତାହେଲେ କାର୍ଯ୍ୟକ୍ରମ ଆରମ୍ଭ କରିବା, ନହେଲେ ଆମକୁ ପୁଣି ସମୟ ନିଅଣ୍ଟ ହେବ। ତେବେ ତା ପୂର୍ବରୁ ବିଘ୍ନନାଶକ ବିନାୟକ ଗଣେଶ।

ସ୍ମରଣ କରିବା। ତୁମେମାନେ ଜାଣିଛ ନା, କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିବା, ତାହେଲେ ସେ ଆମକୁ ଆମ କାମରେ ସଫଳତା ପ୍ରଦାନ କରିବାରେ ସାହାଯ୍ୟ କରନ୍ତି। ହଉ ତାହେଲେ ଚାଲ ସମସ୍ତେ ମୋ ସାଙ୍ଗରେ କୁହ।

0: ସର୍ବଦା।
1: ପିଲାମାନେ, ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଗୁରୁଭକ୍ତ ଆରୁଣି। ଭାରତୀୟ ସଂସ୍କୃତିରେ ଗୁରୁ ଶବ୍ଦଟି ଅତ୍ୟନ୍ତ ପବିତ୍ର ଏବଂ ମହାନ। ସଂସ୍କୃତ ଭାଷାରେ ଗୁର ଅର୍ଥ ହେଉଛି ଅନ୍ଧକାର ଏବଂ ରୁର ଅର୍ଥ ହେଉଛି ବିନାଶକାରୀ। ଅର୍ଥାତ୍, ଯେଉଁ ବ୍ୟକ୍ତି ଜ୍ଞାନରୂପକ ଆଲୋକ ଦ୍ୱାରା ଅଜ୍ଞାନରୂପକ ଅନ୍ଧକାରକୁ ଦୂର କରନ୍ତି, ସେ ହିଁ ହେଉଛନ୍ତି ଗୁରୁ। ଅଜ୍ଞାନ ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇ ନିଅନ୍ତି ଗୁରୁ। ଗୁରୁ କେବେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି, ତ ପୁଣି କେବେ ବିଷ୍ଣୁ ସାଜି ତାକୁ କରନ୍ତି ପରିପୃଷ୍ଟ, ଆଉ କେବେ ଶିବ ହୋଇ ଛାତ୍ର ଜୀବନରେ ଥିବା ଆବିଳତାର ସଂହାର କରିଥାନ୍ତି। ତେଣୁ ଗୁରୁଙ୍କୁ ତ୍ରିଦେବ ହିସାବରେ ପୂଜା କରାଯାଇଥାଏ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ଶିଷ୍ୟ ମଧ୍ୟରେ ଥିବା ପୂଜ୍ୟ ପୂଜାର ଏହି ପରମ୍ପରା ଅତି ପୁରୁଣା। ଏହାକୁ ବଞ୍ଚାଇ ରଖିବା ପାଇଁ ଗୁରୁ ଦିବସ ଏବଂ ଗୁରୁ ପର୍ବ ପାଳନ କରାଯାଇଥାଏ। ଭାରତୀୟ ସାମାଜିକ ବ୍ୟବସ୍ଥାରେ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ। ସେ ବୟସରେ ଛୋଟ ହୁଅନ୍ତୁ ବା ବଡ଼, ଯିଏ ଶିକ୍ଷା ଦିଏ ସେ ଗୁରୁ ପଦବାଚ୍ୟ। ପ୍ରାଚୀନ କାଳରେ ପିଲାମାନେ ଗୁରୁକୂଳରେ ରହି ଗୁରୁଙ୍କଠାରୁ ବିଦ୍ୟା ଅର୍ଜନ କରୁଥିଲେ। ଗୁରୁ ଯେ କେବଳ ପୁସ୍ତକୀୟ ଜ୍ଞାନ ଦେଇଥାନ୍ତି ତାହା ନୁହେଁ, ବରଂ ଶିଷ୍ୟକୁ ଚରିତ୍ର ଗଠନ, ଆଚରଣ ଏବଂ ସଂସ୍କାର ମଧ୍ୟ ଶିଖାଇଥାନ୍ତି। ସେ ସମୟରେ ଗୁରୁଙ୍କୁ ଭଗବାନଙ୍କ ରୂପରେ ମାନ୍ୟତା ଦିଆଯାଉଥିଲା। ପିତାମାତା ଆମକୁ ଜନ୍ମ ଦେଇଥାନ୍ତି। ଯେଉଁ ମା ଗର୍ଭରୁ ଆମେ ଜନ୍ମ ନେଇଥାଉ ସିଏ ହିଁ ହେଉଛନ୍ତି ଆମର ପ୍ରଥମ ଗୁରୁ। କିନ୍ତୁ ଜୀବନକୁ କିପରି ସଠିକ୍ ଭାବରେ ବଞ୍ଚିବାକୁ ହେବ ତାହା ଗୁରୁ ହିଁ ଶିକ୍ଷା ଦେଇଥାନ୍ତି। ଗୁରୁ ଶିଷ୍ୟ ଭିତରେ ଥିବା କୁସଂସ୍କାରକୁ ବାହାର କରି ତାକୁ ଜଣେ ସତ୍ୟ ଓ ଆଦର୍ଶ ମଣିଷ ଭାବରେ ଗଢ଼ି ତୋଳନ୍ତି। ଏହି ପରିପ୍ରେକ୍ଷୀରେ କବୀର ଦାସଙ୍କର ଗୋଟିଏ ଦୋହା ମୋର ମନେ ପଡ଼େ। ଗୁରୁ ଗୋବିନ୍ଦ ଦୋନୋ ଖଡ଼େ କାକେ ଲାଗୁ ପାଏ, ବଲିହାରୀ ଗୁରୁ ଆପନେ ଗୋବିନ୍ଦ ଦିଓ ବତାଏ। ପୁରାଣରେ ଗୁରୁଭକ୍ତିର ଅନେକ ଉଦାହରଣ ରହିଛି, ଯେପରି କର୍ଣ୍ଣଙ୍କର ଗୁରୁଭକ୍ତି, ଏକଲବ୍ୟଙ୍କର ଗୁରୁଭକ୍ତି, ଅର୍ଜୁନଙ୍କର ଗୁରୁଭକ୍ତି ଇତ୍ୟାଦି। ତେବେ ଆରୁଣିର ଗୁରୁଭକ୍ତି ସବୁଠାରୁ ଅନ୍ୟତମ। ବର୍ତ୍ତମାନ ଆମେ ଆରୁଣିର ଗୁରୁଭକ୍ତି ବିଷୟରେ ଆଲୋଚନା କରିବା। ତେବେ ତା ପୂର୍ବରୁ ଶୁଣିନେବା ଗୋଟିଏ ସୁନ୍ଦର ଗୀତ।

ହଁ ପିଲାମାନେ, ଆମେ ଆରୁଣିର ଗୁରୁଭକ୍ତି କଥା ଆଲୋଚନା କରିବା କଥା କହୁଥିଲେ। ତୁମମାନଙ୍କ ମଧ୍ୟରୁ କେହି କେହି ତୁମର ପାଠ୍ୟପୁସ୍ତକରେ ଏହି ଗୁରୁଭକ୍ତ ଆରୁଣି ବିଷୟରେ ନିଶ୍ଚୟ ପଢ଼ିଥିବ। ତୁମେମାନେ ଧୌମ୍ୟ ଋଷିଙ୍କର ନାଁ ଶୁଣିଥିବ। ଗୁରୁ ଧୌମ୍ୟ ଋଷିଙ୍କର ଅନେକ ଶିଷ୍ୟ ଆଶ୍ରମରେ ରହି ତାଙ୍କଠାରୁ ଜ୍ଞାନ ଆହରଣ କରିବା ପାଇଁ ଶିକ୍ଷା ଗ୍ରହଣ କରୁଥିଲେ। ତାଙ୍କର ପରିଶ୍ରମ, ଉଦ୍ୟମ, ନିଷ୍ଠା ଏବଂ ସଂଗ୍ରାମ ଅତୁଳନୀୟ ଥିଲା। ଶିଷ୍ୟମାନେ ଗୁରୁଙ୍କ ଆଶ୍ରମରେ ଗୁରୁଙ୍କ ସେବା କରିବା ସହିତ ତାଙ୍କର ପ୍ରତ୍ୟେକ କାମକୁ ଦ୍ୱିଧା ପ୍ରକାଶ ନକରି ସୁଚାରୁ ରୂପେ କରୁଥିଲେ। ଜଙ୍ଗଲରୁ କାଠ ଆଣିବା, ରୋଷେଇ କରିବା ସହ ଅନ୍ୟାନ୍ୟ ଅନେକ କାମ ଥିଲା। ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆରୁଣ ଥିଲେ ଅନ୍ୟତମ। ଗୋପାଳନ, ଧାନ ଚାଷ କରିବା, ବଗିଚା କାମ, ଘର ସଫେଇ, ଖାଦ୍ୟ ସଂଗ୍ରହ ସହ ଅନ୍ୟାନ୍ୟ କାର୍ଯ୍ୟ କରି ଆଶ୍ରମର ପ୍ରତିଟି ନୀତିଶାସ୍ତ୍ର ଅନୁସାରେ ସମସ୍ତ ନିୟମ ପାଳନ କରୁଥିଲେ ଶିଷ୍ୟମାନେ। ଆଶ୍ରମ ଜୀବନ ଥିଲା ଏକ ଆଧ୍ୟାତ୍ମିକ ଜୀବନ। ମନ, ପ୍ରାଣ, ତନୁ, ଆତ୍ମା ଓ ଚିତ୍ତ ଶିକ୍ଷା ସହ ପରମାତ୍ମାଙ୍କ ସହ ଯୋଗଧ୍ୟାନ ବିଷୟରେ ଶିଷ୍ୟମାନେ ଅଧ୍ୟୟନ କରୁଥିଲେ।

ପିଲାମାନେ ଧ୍ୟାନ ଦେଇ ଶୁଣ ଦିନକର କଥା। ଋଷି ଧୌମ୍ୟଙ୍କର ପ୍ରିୟ ଶିଷ୍ୟ ଆରୁଣୀ ଯାଇଥାନ୍ତି କାଠ ଆଣିବାକୁ ଜଙ୍ଗଲ ଭିତରକୁ। ଜଙ୍ଗଲରୁ କାଠ ଆଣିବା ସମୟରେ ସେ ଦେଖିଲେ ଯେ ଗୁରୁଙ୍କ ଧାନ କ୍ଷେତର ପାଣି ସବୁ ହିଡ଼ ଭାଙ୍ଗି ବାହାରକୁ ଚାଲିଯାଉଛି। ସେ ଭାବିଲେ ଜମିରୁ ପାଣି ଚାଲିଗଲେ ଧାନ ଗଛ ନଷ୍ଟ ହୋଇଯିବ, ମରିଯିବ। ହଠାତ୍ ସେ ଆଶ୍ରମକୁ ଯାଇ ଗୁରୁଙ୍କୁ ଜଣାଇଲେ। ଗୁରୁଙ୍କର ଆଦେଶରେ ସେ ପୁଣି ସେଠାରେ ପହଞ୍ଚି ପାଣିକୁ ଅଟକାଇବା ପାଇଁ ଚେଷ୍ଟା କଲେ। ଯେତେ ଚେଷ୍ଟା କଲେ ସୁଦ୍ଧା ପାଣି ଅଟକିଲା ନାହିଁ। ଶେଷରେ ଆରୁଣୀ ହିଡ଼ ଉପରେ ଶୋଇଗଲେ, ମାନେ ସେ ନିଜେ ସେଠାରେ ହିଡ଼ ହୋଇ ପାଣି ଅଟକାଇଲେ। ସଞ୍ଜ ନଈ ଆସିଲା, ଧୀରେ ଧୀରେ ଅନ୍ଧାର ହେବାକୁ ଲାଗିଲା, ରାତ୍ରି ହୋଇଗଲା। ସମସ୍ତ ଶିଷ୍ୟ ନିଜ ନିଜ କାମ ସାରି ଆଶ୍ରମକୁ ଫେରିଗଲେ, ହେଲେ ଆରୁଣୀ ସେଠାରେ ସେମିତି ହିଡ଼ ହୋଇ ପଡ଼ି ରହିଥାନ୍ତି। ରାତିରେ ଗୁରୁ ଦେଖିଲେ ସମସ୍ତ ଶିଷ୍ୟ ଆଶ୍ରମରେ ଉପସ୍ଥିତ ଅଛନ୍ତି, ହେଲେ ଆରୁଣୀ ନାହିଁ। ତାପରେ ସେ ଅନ୍ୟ ଶିଷ୍ୟମାନଙ୍କୁ ନେଇ ଚାରିଆଡ଼େ ଆରୁଣୀକୁ ଖୋଜିବା ଆରମ୍ଭ କଲେ। ଗୁରୁଜୀ ଦେଖିଲେ ସେତେବେଳେ ଯାଏଁ ଆରୁଣୀ ସେମିତି ହିଡ଼ ହୋଇ ପଡ଼ି ରହିଛି। ଆଶ୍ଚର୍ଯ୍ୟ ହୋଇ ଋଷି ଧୌମ୍ୟ ପଚାରିଲେ, ଆରେ ଏଠି କାହିଁକି ଶୋଇଛ? ଆରୁଣୀ ଉତ୍ତର ଦେଲେ, ଜମିରେ ଯଦି ଆବଶ୍ୟକ ଅନୁସାରେ ଜଳ ନ ରହେ ତେବେ ଜମିର ଧାନ ଗଛ ମରିଯିବ। ଜମିର ହିଡ଼ ଭାଙ୍ଗି ପାଣି ବାହାରି ଯାଉଥିଲା। କଳେ ବଳେ କୌଶଳେ ମୁଁ ପାଣି ଅଟକାଇବା ପାଇଁ ନିଜେ ହିଡ଼ ହୋଇ ଏଠାରେ ଶୋଇଗଲି। ଗୁରୁ ଆରୁଣୀର କଥା ଅବାକ୍ ହୋଇ ଶୁଣିଲେ ଏବଂ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ। ତାଙ୍କର ଗୁରୁଭକ୍ତିରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଲେ। ସେହି ଆରୁଣୀ ଉଦ୍ଦାଳକ ଋଷି ନାମରେ ପରିଚିତ। ସମସ୍ତ ବେଦ ଓ ଧର୍ମଶାସ୍ତ୍ର ଶିକ୍ଷା କରି ମହାନ ପଣ୍ଡିତ ଭାବରେ ଯଶକୀର୍ତ୍ତି ଅର୍ଜନ କରିଥିଲେ ଆରୁଣୀ। ଏମିତି ଯଦି ଗୁରୁଙ୍କ ପ୍ରତି ଶିଷ୍ୟର ଭକ୍ତି ଭାବନା ରହେ, ତାହେଲେ ସେ ଶିଷ୍ୟ ନିଶ୍ଚିତ ଭାବରେ ଜଣେ ସୁନାଗରିକ ଏବଂ ନିଷ୍ଠାବାନ ତଥା ଜ୍ଞାନୀ ଭାବରେ ପରିଗଣିତ ହୋଇପାରିବ। ତାହେଲେ ପିଲାମାନେ, ଆରୁଣୀର ଗୁରୁଭକ୍ତି କଥା ଶୁଣି ତୁମେମାନେ ନିଶ୍ଚିତ ଭାବରେ ଅନୁମାନ କରିପାରୁଥିବ ଜୀବନରେ ଜଣେ ଗୁରୁଙ୍କର ସ୍ଥାନ କେଉଁଠି। ଗୁରୁଙ୍କ ତ୍ୟାଗରେ ଶିଷ୍ୟର ଭବିଷ୍ୟତ ନିର୍ଭର କରେ। ଗୁରୁ ଏବଂ ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ ବ୍ୟାପକ, ଏହାକୁ ଭାଷାରେ ବ୍ୟକ୍ତ କରିବା ଖୁବ୍ କଷ୍ଟ। ପୂର୍ବକାଳରେ ଗୁରୁକୁଳରେ ଅଷ୍ଟାଦଶ ବିଦ୍ୟା ଶିକ୍ଷା ଦିଆଯାଉଥିଲା। ସମସ୍ତ ବିଷୟକୁ ଆୟତ୍ତ କରିବା ପରେ ଜଣେ ଉତ୍ତମ ଛାତ୍ର ବା ଶିଷ୍ୟ ଭାବରେ ପରିଗଣିତ ହେଉଥିଲା ଏବଂ ଗୁରୁକୁଳ ଶିକ୍ଷା ସମାପନ ପରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିଲା। ବର୍ତ୍ତମାନ ସମାଜରେ ଗୁରୁକୁଳ ଶିକ୍ଷା ପଦ୍ଧତି ନାହିଁ, ସ୍କୁଲ ଶିକ୍ଷା ଆଧୁନିକ ହେଲାଣି। ଏହା ସତ୍ତ୍ୱେ ଛାତ୍ର ଜୀବନରେ ଶିକ୍ଷକଙ୍କ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଶିକ୍ଷକଙ୍କ ତ୍ୟାଗରେ ଛାତ୍ରର ଭବିଷ୍ୟତ ନିର୍ଭର କରିଥାଏ।

ତାହେଲେ ପିଲାମାନେ ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ବୋଲି ଆଶା କରୁଛି। ସମୟ ଇସାରା କଲାଣି। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ତୁମମାନଙ୍କୁ କହି ରଖୁଛି ଯେ କେବେ ହେଲେ ଗୁରୁଙ୍କୁ ଅସମ୍ମାନ କରିବନି। ତାଙ୍କ କଥା ମାନି ପାଠ ପଢ଼ିବ। ଯଦି କୌଣସି ବିଷୟରେ କିଛି ବୁଝିବାରେ ଅସୁବିଧା ହୁଏ ତେବେ ବିନା ଦ୍ୱିଧାରେ ଗୁରୁଙ୍କୁ ପଚାରି ବୁଝିବ ଆଉ ଭବିଷ୍ୟତରେ ଜଣେ ଭଲ ମଣିଷ ଜଣେ ଭଲ ନାଗରିକ ହେବାକୁ ଚେଷ୍ଟା କରିବ।

ଏ ଥିଲା ଆଜିର ଟୁକୁମୁସି କାର୍ଯ୍ୟକ୍ରମ। ଆସନ୍ତା ରବିବାର ଟୁକୁମୁସି ଶୁଣିବେ ଠିକ୍ ସକାଳ 7:25। ଶ୍ରୋତାବନ୍ଧୁ, ଆଜିର କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ପୁଣି ଥରେ କହିଦେଉଛୁ। ସକାଳ 8:30 ରଖିଛୁ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 10:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଦିନ 11:00 ପ୍ରଚାର କରିବୁ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ପ୍ରଥମ ଭାଗ, ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଦିନ 12:00 ପ୍ରଚାର କରିବୁ ଗୃହିଣୀ ଭଉଣୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ଆଜି ଏଥିରେ ଅଛି ବନ ମହୋତ୍ସବର ମହାତ୍ୟ। ଅପରାହ୍ନ 5:00 ଲୋକଗୀତର କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଦାସକାଠିଆ ଗୀତ, ପରିବେଷଣ କରିବେ ନବକିଶୋର ସୁନା ଏବଂ ସାଥୀ। ଅପରାହ୍ନ 5:30 ରଖିଛୁ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମ ଯୁବବାଣୀ ଆଜି ଏଥିରେ ଅଛି ନାଟକ ପରିସୀମା। ଓଡ଼ିଆ ଭକ୍ତିଗୀତ ରଖିଛୁ ସନ୍ଧ୍ୟା 6:10। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ। ରାତି 7:25 ଜିଲ୍ଲାର ହାଲଚାଲ କ୍ରମରେ ଜାଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ରାତି 7:30 ପ୍ରଚାର କରିବୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ଅଛି କେଶବ ଚନ୍ଦ୍ର ମିଶ୍ରଙ୍କ ସହିତ ଆଲୋଚନା, ବର୍ଷାଦିନିଆ ପନିପରିବା ଚାଷ। ଓଡ଼ିଆ ଲଘୁ ସଙ୍ଗୀତ ରଖିଛୁ ରାତି 8:00। ଆଞ୍ଚଳିକ ଗୀତ ପ୍ରଚାର କରିବୁ ରାତି 8:15। ରାଜ୍ୟସ୍ତରୀୟ ପ୍ରସାରଣରେ କଟକ ଆଞ୍ଚଳିକ ସମାଚାର ବିଭାଗ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ଲୋକଯାତ୍ରାର ଚତୁର୍ଥ ଭାଗରେ ପ୍ରଚାର କରିବୁ ରୂପକ କଳାସୀ ଯାତ୍ରା। ତଥ୍ୟ ଏବଂ ପାଣ୍ଡୁଲିପି ଜନ୍ମାଜୟ ଛତର, ବର୍ଣ୍ଣନା ରବୀନ୍ଦ୍ର ନାରାୟଣ ମିଶ୍ର ଏବଂ ଗୀତାଞ୍ଜଳି ସାହୁ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ପ୍ରସାଦ ପ୍ରଧାନ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ, ସହଯୋଗିତା ଜୟରାମ ମୁଣ୍ଡା। ରାତି 10:30 ରଖିଛୁ କାର୍ଯ୍ୟକ୍ରମ ମିଠା ମିଠା କଥା ମିଠା ମିଠା ଗୀତ, ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ। ଗୀତଟିକୁ ଲେଖିଛନ୍ତି ବାଞ୍ଛାନିଧି ଦାସ।

ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 16,000 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 4,000 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 12,000 ବା 12,000 ତପସ୍ୱୀ ରହିଥିଲେ ସେ

ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8000 ରହିଲେ ସେ 8000 ତପସ୍ୱୀମାନଙ୍କ ମଧ୍ୟରେ 4000 ଭଗବାନଙ୍କର ଦେବକୀ ବସୁଦେବ ନନ୍ଦ ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକ କୂଳ ଭାବରେ ଜନ୍ମ ହୋଇଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜାପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତ ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ପୂଜାପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ଚ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏହି ସମସ୍ତ ସେବା ଗୁଡ଼ିକ ପୂଜାପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ୍ନ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା

ଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେଇ ତିନି ଜଣ ପୂଜା ପଣ୍ଡା ମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ ତିନୋଟି ଷୋଡ଼ଶୋପଚାର ପୂଜା ଏବଂ ତିନୋଟି ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି ତିନୋଟି ପଞ୍ଚୋପଚାର ପୂଜା ବା ତିନୋଟି ଷୋଡ଼ଶୋପଚାର ପୂଜା କରାଯାଏ।

ଯେତେବେଳେ ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ, ସେ ଆଜ୍ଞାମାଳ ଗୁଡ଼ିକ ପୂଜା ପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜା ପଣ୍ଡା ବା ପ୍ରଭୁଙ୍କ ସହିତ ପୂଜା ପଣ୍ଡା ଯାଇ ବିଭିନ୍ନ ପନ୍ତି ଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ଶିଙ୍ଗାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳ ବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜା ପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।

ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ। ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଇଂରେଜ ଶ୍ରୀକ୍ଷେତ୍ର ମାଧୁରୀ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ, କିନ୍ତୁ ତା ପୂର୍ବରୁ ଏ ବିଜ୍ଞାପନ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଥମେ କଥାଚିତ୍ର ଶାଶୁଘର ଚାଲିଯିବେ, କଣ୍ଠଶିଳ୍ପୀ ତପୁ ମିଶ୍ର, ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ପ୍ରଚୁର କଲୁ ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ଥିଲା ଶାଶୁଘର ଚାଲିଯିବି ଚାନ୍ଦନ ତୁମେ ତାରା। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ସମୟ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।

0: ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।
1: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ଆପଣ କିଡନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତିତ କି,
3: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ୍ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ଉନ୍ନତ ଓ ସଠିକ୍ ଚିକିତ୍ସା ପ୍ରଦାନ କରିଥାଏ।
2: କିଡନୀ ଷ୍ଟୋନ୍, ଲିଭର ରୋଗ ବା ଡାୟାଲିସିସ୍ ସମସ୍ତ ଜଟିଳ ରୋଗର ସଫଳ ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
3: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରକାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଏଥର ବିଷୟବସ୍ତୁ ଥିଲା ଶିଶୁଙ୍କ ରୋଗ ଏବଂ ତାର ଚିକିତ୍ସା। ଏ ସମ୍ପର୍କରେ ଜୁନ୍ 24 ତାରିଖ ଦିନ ଆପଣ ଯେଉଁ ଫୋନ୍ ଯୋଗେ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେବା ପାଇଁ, ତା ସହିତ ଶିଶୁଙ୍କର ବିଭିନ୍ନ ରୋଗ ଏବଂ ଚିକିତ୍ସା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ଶିଶୁ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମୀନାକ୍ଷୀ ସାହୁ। ଆପଣ ଏହାର ପ୍ରଥମ ଭାଗ ଗତ ରବିବାର ଦିନ ଶୁଣିସାରିଛନ୍ତି, ଆଜି ଶୁଣିବା ଏହାର ଅବଶିଷ୍ଟାଂଶ। କାର୍ଯ୍ୟକ୍ରମରେ ମ୍ୟାଡ଼ାମଙ୍କୁ ସ୍ୱାଗତ କରୁଛୁ। ମ୍ୟାଡ଼ାମ ନମସ୍କାର।
5: ନମସ୍କାର ମ୍ୟାଡ଼ାମ।
4: ଜ୍ୱରରୁ ହିଁ ବିଭିନ୍ନ ପ୍ରକାର ରୋଗ ଅଛି, ସେଇଟା ମ୍ୟାଲେରିଆ ହେଇପାରେ, ସେଇଟା ଡେଙ୍ଗୁ ହେଇପାରେ, ତ କାହା ପାଇଁ କେଉଁ ଲକ୍ଷଣ ସେମିତି କିଛି ଆମେ ଜାଣିପାରିବୁ?
5: 100% ଜାଣିପାରିବେ, ସେଥିପାଇଁ ତ ଆମେ ଅଛୁ। ତ ଜ୍ୱର ଦେଖନ୍ତୁ, ଆମେ ଫାର୍ଷ୍ଟ ହେଲା ଡେଙ୍ଗୁ, ଏବେ ଦେଖନ୍ତୁ ରେନି ସିଜନ୍ ଆସିଲାଣି, ତ ଡେଙ୍ଗୁର ସଂଖ୍ୟା ଏବେ ବଢ଼ିବ, ଧୀରେ ଧୀରେ ଧୀରେ ଧୀରେ ସେ ବଢ଼ି ଚାଲିବ। କାହିଁକି ଡେଙ୍ଗୁ ହୁଏ? ଡେଙ୍ଗୁ ମସ୍କିଟୋ ଯୋଗୁଁ ହୁଏ। ତ ଯଦି ଆପଣଙ୍କ ପରିବେଶ ଚାରିପାଖେ ଯଦି କିଛି ଖାଲ ଏରିଆ ରହିଲା ଯେଉଁଠିକି ଆପଣ ପାଣି ଜମିଲା, ତ ନିହାତି ସେଇଠି ମସ୍କିଟୋ ବ୍ରିଡ଼ିଂ ସାଇଟ୍ ହେବ, ତ ସେଇ ମସ୍କିଟୋ ବାଇଟ୍ କଲା ଡେଙ୍ଗୁ ଜ୍ୱର ହେବ। ଡେଙ୍ଗୁ ଜ୍ୱରର ଲକ୍ଷଣ ଆପଣ କେମିତି ଜାଣିବେ? ଅତ୍ୟଧିକ ମୁଣ୍ଡ ବଥା ହେବ, ହାଇ ଗ୍ରେଡ଼୍ ଫିଭର ଆସିବ, ଛୁଆର ଆଖି ପେନ୍ ହେବ, ବାନ୍ତି ବାରମ୍ବାର ହେବ, ପେଟ କାଟିବ, ଇଭେନ୍ ବ୍ଲିଡ଼ିଂ। ଏସବୁ ଯେଉଁ ଫାର୍ଷ୍ଟ ଯେଉଁ ସାଇନ୍ ଗୁଡ଼ାକ କହିଲେ ଏସବୁ ହେଲା ମାଇଲ୍ଡ ସିମ୍ପଟମ୍। ସିରିୟସ୍ ସିମ୍ପଟମ୍ସ ହେଲା ବ୍ଲିଡ଼ିଂ ହେବା, ଜଣ୍ଡିସ୍ ହେବା, ଶ୍ୱାସ ନେବାରେ କଷ୍ଟ ହେବା, ଏସବୁ ହେଲା ସିରିୟସ୍ ସିମ୍ପଟମ୍ସ। ତ ଫାର୍ଷ୍ଟ ହେଲା ଆମେ ଫିଭର ଯେମିତି

0: ହେଲା 3-4 days ଫିଭର ହେଲା, ଆମେ ଫାର୍ଷ୍ଟ ଭାଇରାଲ କହିକି ଗୋଟେ ଦୁଇ ଦିନ
1: ଆଭଏଡ
0: ମ୍ୟାନେଜ
1: କରିଦେଲେ
0: କରିଦେଲେ,
1: ତାକୁ
0: କିନ୍ତୁ ଦେଖିଲେ ଯେ ନାଇଁ ମୋ ଛୁଆ
1: ବଢ଼ୁଛି
0: ଟିକେ ବେଶୀ ସିମ୍ପଟମ୍ସ ଟିକେ ଲାଗୁଛି, ହେଇପାରେ ହୁଏ ତ ହେଇପାରେ, ତଥାପି ଆପଣ ଜାଣିପାରୁନାହାନ୍ତି, ଡକ୍ଟରଙ୍କ ପାଖକୁ ପରାମର୍ଶ କରନ୍ତୁ। ଯଦି ଡକ୍ଟର ଦେଖିଲେ ହଁ ଠିକ୍ ଅଛି ଏଇଟା ଡେଙ୍ଗୁର ଲକ୍ଷଣ ଲାଗୁଛି, ତ ସେ ଟେଷ୍ଟ କରିବେ, ଟେଷ୍ଟ କରି ସେ କନଫର୍ମ କଲେ ତ ତାର ଚିକିତ୍ସା
1: ଆରମ୍ଭ ହବ,
0: ଟିକେ ଚିକିତ୍ସା ଆରମ୍ଭ କରିବେ।
1: ସେମିତି।

0: ମ୍ୟାଲେରିଆ ପାଇଁ ଗଭର୍ଣ୍ଣମେଣ୍ଟ ବାଣ୍ଟୁଛି ମେଡ଼ିସିନ୍, ପ୍ଲସ୍ ସବୁ ଜାଗାରେ ମ୍ୟାଲେରିଆ ପାଇଁ ସଚେତନତା ଆସିଗଲାଣି। ତ ମ୍ୟାଲେରିଆ ବେଲ୍ଟ ଏବେ କିଛିଟା ରହୁଛି ସେଇ ଏରିଆରେ ମ୍ୟାଲେରିଆ ପ୍ରିଡୋମିନାଣ୍ଟ ଅଛି, ଅଦରୱାଇଜ୍ ଦେଖିବେ ଓଭରାଲି ଆପଣ ଦେଖିବେ ମ୍ୟାଲେରିଆ କମି ଆସିଲାଣି। ଛୁଆଙ୍କ କ୍ଷେତ୍ରରେ ତ ବହୁତ ମାତ୍ରାରେ କମିଲାଣି, ବେଳେବେଳେ ମ୍ୟାଲେରିଆ ସିଭିଅର୍ ହୋଇଯାଏ, କମ୍ପୋଜର ହୋଇ ତାକୁ ବ୍ଲଡ଼୍ କମିଯାଏ, ସ୍ପ୍ଲିନ୍ ପ୍ଲିହା ବଢ଼ିଯାଏ, ବୁଝିପାରିଲେ। କମ୍ପୋଜର ଟାଇମ୍ କୁ ଟାଇମ୍ ଆସେ, ଡିଫରେଣ୍ଟ ମ୍ୟାଲେରିଆର ଡିଫରେଣ୍ଟ ହିସାବରେ ଟାଇମ୍ କୁ ଟାଇମ୍ ଜ୍ୱର ଆସେ, କମ୍ପ ହୁଏ ଛୁଆର, ବ୍ଲଡ଼୍ କମିଯାଏ, ଏସବୁ ଲକ୍ଷଣ ଆସିଲେ ଆପଣ ମ୍ୟାଲେରିଆ ଜ୍ୱର ବୋଲି ଭାବିବେ।
1: ତ ଏଇଟା ହେଉଛି ଲକ୍ଷଣ, ଆମେ ସୁରକ୍ଷା କେମିତି କରିବା?
0: ସୁରକ୍ଷା ହେଉଛି ପ୍ରଥମ ହେଲା, ସୁରକ୍ଷା ହେଲା ଆପଣ ମଶାରି ଟାଙ୍ଗିବେ, ମଶା କାମୁଡ଼ାରୁ ଦୂରେଇ ରହିବେ। ତ ମଶା କାମୁଡ଼ାରୁ କେମିତି ଦୂରେଇ ରହିବେ, ଫାର୍ଷ୍ଟ ହେଲା ଇଭିନିଂ ସମୟରେ, ଯେଉଁ ସମୟରେ ଆପଣଙ୍କର ଦେଖିବେ ମସ୍କିଟୋ ବାଇଟ୍ ପ୍ରାୟ ଦେଖିବେ ଇଭିନିଂ ଟାଇମ୍ରେ ଡେଙ୍ଗୁ ମସ୍କିଟୋ ବୁଲନ୍ତି, ଆଉ ନାଇଟ୍ ଟାଇମ୍ରେ ଆମର ମ୍ୟାଲେରିଆ ମସ୍କିଟୋ ବୁଲନ୍ତି। ତ ଇଭିନିଂ ଟାଇମ୍ରେ ବାହାରକୁ ଯଦି ଛୁଆକୁ ଛାଡ଼ୁଛନ୍ତି ତାହେଲେ ଆଣ୍ଟି ମସ୍କିଟୋ କ୍ରିମ୍ ରିପେଲାଣ୍ଟ, ମସ୍କିଟୋ ରିପେଲାଣ୍ଟ ଲଗେଇକି ଛାଡ଼ିବେ, କିମ୍ବା ଫୁଲ୍ ସ୍ଲିପ୍ ପିନ୍ଧିବେ, ଆଉ ନାଇଟ୍ ଟାଇମ୍ରେ ମୁଁ କହିବି ମଶାରୀ ବ୍ୟବହାର କରନ୍ତୁ। ଏସବୁ ହେଲା, ଆଉ ନିଜ ପରିବେଶ ଚାରିପଟେ ହଁ ସଫା ସୁତୁରା ମେଣ୍ଟେନ୍ କରି
1: ରଖିବା,
0: ନାଳ ନର୍ଦ୍ଦମା ଯେମିତି କଭର୍ କରିବେ।
1: ଆମେ ଦେଖୁଛୁ ରକ୍ତହୀନତାଟା, ସେଇଟା ଆମେ କେମିତି ଚିହ୍ନଟ କରିପାରିବା?
0: ତ ରକ୍ତହୀନତା ମାନେ କ'ଣ, ଆମେ କହିବୁ ଆନେମିଆ। ଆନେମିଆ ମାନେ ବଡ଼ିରେ ବ୍ଲଡ଼୍ର କମିଯିବା, ବ୍ଲଡ଼୍ କମିଯିବା। ତ ବ୍ଲଡ଼୍ କମିବା ମାନେ ହେମୋଗ୍ଲୋବିନ୍ କମିବା। ତ ରକ୍ତହୀନତା ହେଲେ କ'ଣ ସିମ୍ପଟମ୍ସ ଦେଖାଯାଏ, ସିମ୍ପଟମ୍ସ ଛୁଆ ଚିଡ଼ଚିଡ଼ାପଣ ହେବ, ଅସୁସ୍ଥ, ସବୁବେଳେ ଅସୁସ୍ଥ ଅନୁଭବ କରିବ, ଅଳ୍ପ ଅଳ୍ପ ଜ୍ୱର ରହିବ ଦେହରେ, ମୁହଁ ଓଠ ଆଉ ଆଖି ତଳ ଫିକା ହୋଇଯିବ, ବଡ଼ି ଟିକେ ଧଳା ଦେଖାଯିବ, ଆପଣ ଦେଖିଲେ ବି କହିପାରିବେ ଆର ବ୍ଲଡ଼୍ କମିଯାଇଛି କି ଜାଣିପାରିବେ, ନିଜେ ବି ଜାଣିପାରିବେ। ତ ସେଇଟା ହେଲା ଫାର୍ଷ୍ଟ। ସେକେଣ୍ଡ ହେଲା ଛୁଆକୁ ସବୁବେଳେ ଥକା ଲାଗିବ, ଟିକେ ଖେଳକୁଦ କରିଦେଲା କିମ୍ବା ଚାଲି ଦେଇକି ଆସିଗଲା ସେ ହାଲିଆ ଅନୁଭବ କରିବ, ଖାଇବାକୁ ଇଚ୍ଛା ହେବନି, ଛୁଆ ଖାଇବାକୁ ବିଲକୁଲ ଇଚ୍ଛା କରିବନି। ତ ଏସବୁ ହେଲା ରକ୍ତହୀନତାର ଲକ୍ଷଣ। ଏହାର ଟ୍ରିଟମେଣ୍ଟ ହେଉଛି ଆପଣ ଡକ୍ଟରଙ୍କୁ ପଚାରିବେ, ସପୋଜ୍ ବେଶୀ ବ୍ଲଡ଼୍ କମିଛି ତ ନିହାତି ତାକୁ ବେଳେବେଳେ ଆମର ବ୍ଲଡ଼୍ ଦେବାକୁ ପଡ଼ିପାରେ। ଯଦି ଅଳ୍ପ ମାତ୍ରାରେ କମିଛି ତାହେଲେ ଆଇରନ୍ ସପ୍ଲିମେଣ୍ଟେସନ୍ ଏକର୍ଡିଂ ଟୁ ଦ ୱେଟ୍ ଡୋଜ୍ ହିସାବରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆପଣ ଆଇରନ୍ ନେବେ, ତାପରେ ସେ ବ୍ଲଡ଼୍ ଆସିଯିବ।
1: ଯେଉଁ ଜ୍ୱର ହେଲା ଥଣ୍ଡା ହେଲା, ପ୍ରଥମେ 3-4 ଦିନ ଆମେ ନିଜେ ମାନେ ତାକୁ ଟ୍ରିଟମେଣ୍ଟ କରିବା, ଯାହା କରିବା, ଏ ସମୟରେ କ'ଣ ହୁଏ, ଅଭିଭାବକମାନେ ସାଧାରଣତଃ ଆଣ୍ଟିବାୟୋଟିକ୍ ଦିଅନ୍ତି, ସେଇଟା ନିଜ ଇଚ୍ଛାରେ ଆମେ ଯେଉଁ ଆଣ୍ଟିବାୟୋଟିକ୍ଟା ଦେଉଛୁ କେତେ ଦୂର ଠିକ୍?
0: ତ ଦେଖନ୍ତୁ ମ୍ୟାକ୍ସିମମ୍ ଟାଇମ୍ରେ ଜ୍ୱର ହେଲା ଏସବୁ ହେଲା, ମୁଁ ତ ଏବେ କହିଲି ନା କହିଲି ଯେ ମ୍ୟାକ୍ସିମମ୍ କେସେସ୍ରେ ଭାଇରାଲ୍ ଇନଫେକ୍ସନ୍ ଥାଏ, ମୋଷ୍ଟ ଅଫ୍ ଦ କେସେସ୍ରେ ଭାଇରାଲ୍ ଇନଫେକ୍ସନ୍ ଥାଏ, ବହୁତ କମ୍ ପରିମାଣରେ ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ ହୁଏ। ତ ସେଥିପାଇଁ ଆମେ ଯଦି ଭାଇରାଲ୍ ଇନଫେକ୍ସନ୍ ହେଇଛି, ଆମେ ମେଡ଼ିସିନ୍ ସପ୍ରୁ ଆମେ ଯଦି ଆଣ୍ଟିବାୟୋଟିକ୍ସ ନେଇ ଛୁଆକୁ ଦେଲେ ତାହେଲେ ନିହାତି ଏଗେନ୍ଷ୍ଟ ସେଇ ଭାଇରାଲ୍ ଇନଫେକ୍ସନ୍ରେ ଆଣ୍ଟିବାୟୋଟିକ୍ କାମ କରିବ ନାହିଁ। ତ ଆଣ୍ଟିବାୟୋଟିକ୍ ଦେଇକି ବି ଲାଭ କିଛି ନାହିଁ। ତ ଫାର୍ଷ୍ଟ ହେଲା ଯେକୌଣସି ଜ୍ୱର ଥଣ୍ଡା କାଶ ହେଲା ଫାର୍ଷ୍ଟ ଆମେ ଯେଉଁ ଫାର୍ଷ୍ଟ ଡେରେ ହିଁ ଆମେ ଆଣ୍ଟିବାୟୋଟିକ୍ ଦେଇଦେଉଛୁ ସେଇଟା ହେଉଛି ସବୁଠୁ ବିଗେଷ୍ଟ ପ୍ରୋବ୍ଲେମ୍, ସେଇଟା ଆମେ ଫାର୍ଷ୍ଟ ଏଭଏଡ଼୍ କରିବା କଥା। ଆଣ୍ଟିବାୟୋଟିକ୍ ଯଦି ଦେଲେ ହଉ ଠିକ୍ ଅଛି ଆମେ ଦେଇଦେଲୁ, କିନ୍ତୁ ଅସୁବିଧାଟା କ'ଣ ଯଦି ବାପା ମାଆ ପଚାରିବେ, ଅସୁବିଧାଟା କ'ଣ, ଆମେ ତ ଦେଇଦେଲୁ, କ'ଣ ହେଇଗଲା ଅସୁବିଧା? ତାର ସାଇଡ୍ ଇଫେକ୍ଟ ଅଛି, ଆଣ୍ଟିବାୟୋଟିକ୍ ପାଇଁ ଡାଇରିଆ ହୁଏ ବେଳେବେଳେ, ଆଣ୍ଟିବାୟୋଟିକ୍ର ଆଲର୍ଜି ସିମ୍ପଟମ୍ସ ବି କିଛି ଜଣଙ୍କୁ ପଡ଼େନି, ତାର ଆଲର୍ଜି ସିମ୍ପଟମ୍ସ ବି ବାହାରେ, କିମ୍ବା ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ହେଇଯାଏ, ଠିକ୍ ଡୋଜ୍ରେ ଆପଣ ଦେଇନଥିବେ, ସେ ମେଡ଼ିସିନ୍ ଷ୍ଟୋର୍ କହିଲେ କିମ୍ବା କିଏ ଗୋଟେ କହିଲା ମୁଁ ଦେଇଦେଲି, ଡକ୍ଟରଙ୍କୁ ପଚାରିକି ମୁଁ ଦେଇନି, ତ ଭୁଲ ଭାବରେ ଦିଆହେଇଛି ଆଣ୍ଟିବାୟୋଟିକ୍, ତ ତା ପାଇଁ ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ ହେଇଯାଏ, କିମ୍ବା ଆଣ୍ଟିବାୟୋଟିକ୍ର ଅଲଗା ସାଇଡ୍ ଇଫେକ୍ଟସ୍ ଗୁଡ଼ାକ ଯେଉଁଟା ସେଇଗୁଡ଼ା ଦେଖାଯାଏ। ତ ସେଥିପାଇଁ ଆଉ ବଡ଼ିର ରୋଗ ପ୍ରତିରୋଧ ଶକ୍ତି ବି କମିଯାଏ ତ ସେଥିପାଇଁ ଆମେ ଆଣ୍ଟିବାୟୋଟିକ୍ ସବୁବେଳେ ଏଭଏଡ଼୍ କରିବା, ଆଉ ଯଦି ବା ଦେବା ଡକ୍ଟରଙ୍କ ପରାମର୍ଶ ହିସାବରେ ଦେବା,
1: ବଢ଼ିଆ କଥା। ଏ ଯେଉଁ କହିଲେ ଡାଇରିଆ ହେଇଯାଏ ବେଳେବେଳେ, ମାନେ ଏମିତି ଦେଖାଦେଇଛି ଯେ କେତେବେଳେ ଶିଶୁକୁ କୋଷ୍ଠକାଠିନ୍ୟ ବି ଦେଖାଦେଉଛି, କେତେବେଳେ ଡାଇରିଆ ବି ହେଉଛି, ତ ଏ ଦୁଇଟାର ଲକ୍ଷଣ କ'ଣ ଆଉ କ'ଣ କରିପାରିବା ଏଥିପାଇଁ?
0: ତ ଡାଇରିଆ ହେଉଛି ମୋଷ୍ଟ କମନ୍ କଜ୍ ହେଉଛି ଆମର ଭାଇରାଲ୍ ଡାଇରିଆ, ବେଳେବେଳେ ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ ପାଇଁ ହୁଏ, କିନ୍ତୁ ଡାଇରିଆରେ ଆମର ଡାଇରିଆ ମାନେ କ'ଣ, ଡାଇରିଆ ମାନେ ହେଉଛି ତରଳ ଝାଡ଼ାରେ ଟ୍ରିଟମେଣ୍ଟ କ'ଣ, ORS ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍, ଯେଉଁଟା ଆମର WHO ରେକମେଣ୍ଡେଡ଼, WHO ଯେଉଁ ORS ପାଉଡ଼ର କହିଛନ୍ତି ସେଇ ପାଉଡ଼ର ଆମେ ଦେବା, ସେଟାକୁ ଠିକ୍ ମାତ୍ରାରେ ମିଶାଇ, ମାନେ ଯେମିତିକି ଛୋଟ ଗୋଟେ ପ୍ୟାକେଟ୍ ଆସୁଛି 4 ଗ୍ରାମ ବାଲା ପ୍ୟାକେଟ୍ ଆସୁଛି, ତାକୁ 200 ml ପାଣିରେ ମିକ୍ସ କରିକି ଆମେ ଦେବା। ଛୋଟ ପିଲା ଇଭେନ୍ ଏବେ ଆପଣ ଦେଖ

0: ଦେଖନ୍ତୁ, 6 ମାସ ତଳ ପିଲାକୁ ହେଲେ ହିଁ ଆମେ କହିବୁ ମାଆ କ୍ଷୀର ଦିଅନ୍ତୁ ତାକୁ ଦେଖନ୍ତୁ, କିନ୍ତୁ 6 ମାସ ଉପରକୁ ସବୁ ପିଲାଙ୍କୁ ଡାଇରିଆ ହେଲା ଆମେ ଓଆର୍ଏସ୍ ହିଁ ଦେବା, ଯେତେ ବଡ଼ ଲୋକ ବି ହଉ ନା କାହିଁକି, ଯାହା ହଉ ଓଆର୍ଏସ୍ ହେଉଛି ମୁଖ୍ୟ ଇମ୍ପୋର୍ଟାଣ୍ଟ ଥିଙ୍ଗ୍। କାହିଁକି ଓଆର୍ଏସ୍ ଦିଆଯାଏ, କାହିଁକିନା ଯେଉଁ ତରଳ ଝାଡ଼ା ହୁଏ ସେଥିରେ ଯେତିକି ଦେହରୁ ଜଳୀୟାଂଶ
1: କମ
0: ଲସ୍ ହୁଏ
1: ଲସ୍ ହୁଏ,
0: ସେଇଟାକୁ ଆମେ ଓଆର୍ଏସ୍ ଦେଇକି ଆମେ ତାକୁ।
1: ଏ ବିଷୟରେ ଆମେ କଥାବାର୍ତ୍ତା କରି ଏଠାରେ କଥା ହେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ
0: ହ୍ୟାଲୋ,
1: କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
2: ହଁ ନମସ୍କାର,
1: କିଏ କହୁଥିଲେ,
2: ମୁଁ ଚିନ୍ମୟ କହୁଥିଲି।
1: କେଉଁଠୁ କହୁଛନ୍ତି?
2: ମୁଁ ଏଇଠୁ ଆମର ବରହମପୁର ପାଖରେ କୁକୁଡ଼ାଖଣ୍ଡରେ କହୁଥିଲି।
1: କୁକୁଡ଼ାଖଣ୍ଡ ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ମୀନାକ୍ଷୀ ମ୍ୟାଡ଼ାମ୍ ଅଛନ୍ତି ବୋଲି?
2: ହଁ ହଁ ହଁ ହଁ
1: ହଁ, ସିଏ ଶୁଣୁଛନ୍ତି
2: ରେଡ଼ିଓରେ
1: ଆପଣଙ୍କୁ,
2: ଶୁଣିଥିଲି ମ୍ୟାଡ଼ାମ।
1: ହଁ ରେଡ଼ିଓରେ
2: ହଁ ହଁ
1: ଶୁଣୁଛନ୍ତି,
2: ହଁ
1: ତ ଆପଣଙ୍କର କ'ଣ ସମସ୍ୟା ରହିଛି କି କ'ଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ, ସିଏ ଶୁଣୁଛନ୍ତି ଆପଣଙ୍କ କଥା।
2: ହଁ ମ୍ୟାଡ଼ାମ, ମୋ ପିଲା 4 ବର୍ଷର ଅଛି,
0: ଆଜ୍ଞା
2: ପୁଅ ପିଲାଟା,
0: ଆଜ୍ଞା,
2: ତାର ସବୁବେଳେ ଖାଲି ପେଟ କଟା କହୁଛି, କ'ଣ କରିଲେ ହବ ମ୍ୟାଡ଼ାମ? ପାଣି ତ ପିଉଛି ହେଲେ ହେଲେ ପେଟ କଟା କହୁଛି ଖାଲି।
0: ତ ଏଇଟା ପେଟ କଟା ଯୋଉ ହେଉଛି କହୁଛି, କେତେବେଳେ କୋଉ
2: ହଁ
0: ସମୟରେ କହୁଛି, କେତେ ଥର
2: ସେ
0: କହୁଛି
2: ପ୍ରାୟ
0: ଦିନକୁ?
2: ସେ ଜଳଖିଆ ଖାଇଲା ମାନେ ସବୁ କ'ଣ ହେଲେ ଖାଇଲା ପରେ ତାର ପେଟ କଟା କଟା କହୁଛି। ସିଏ
0: ରାତିରେ
2: କ'ଣ ଖାଇଲେ
0: ଶୋଇପଡ଼ିଲା ପରେ
2: ହେଲେ ହେଲେ
0: ରାତିରେ ଶୋଇପଡ଼ିଲା ପରେ କୁହେ?
2: ଶୋଇପଡ଼ିଲା ପରେ କହୁନି, ଏମିତି ରାତିରେ ଯୋଉ ବି ଖରାବେଳେ ସକାଳେ ତିନିଓଳି ଖାଇଲା ପରେ ସେ କହୁଛି
0: ଖାଇଲା
2: ଟିକେ
0: ପରେ ହିଁ
2: ମୋତେ
0: କୁହେ,
2: ପେଟ କାଟୁଛି।
0: ବାକି ଟାଇମ୍ ସେ ଖେଳୁଥାଏ ସବୁ କରୁଥାଏ କିନ୍ତୁ କିଛି କୁହେନି।
2: ନାଇଁ ନାଇଁ ସେ ଟାଇମ୍ରେ କହୁନି।
0: ତ ଯେଉଁଟା ପେଟ କଟାରେ ଆମର ଛୁଆମାନଙ୍କର ଏଇ ସମୟରେ ଖାସ କରି ସେମାନେ କ'ଣ କରନ୍ତି, ନାନାଦି ହ୍ୟାଣ୍ଡ ହାଇଜିନ୍ ମେଣ୍ଟେନ୍ କରନ୍ତି ନାହିଁ, ହାତକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତି ନାହିଁ, ଖାଇବା ସମୟରେ ହାତ ଧୁଅନ୍ତି ନାହିଁ, ହାଇଜିନ୍ ମେଣ୍ଟେନ୍ ନ କରିବା ଯୋଗୁଁ ସେମାନଙ୍କର ସବ୍ କ୍ଲିନିକାଲ୍ ଇନଫେକ୍ସନ୍ ହେଇଯାଏ, ମାନେ ଅଳ୍ପ ଅଳ୍ପ ଇନଫେକ୍ସନ୍ ପେଟରେ ହେଇଯାଏ। ତ ସେଇ ଅଳ୍ପ ଅଳ୍ପ ଇନଫେକ୍ସନ୍ ହେଇଯିବା ଯୋଗୁଁ ସବୁବେଳେ ତାଙ୍କର ମାଇଲ୍ଡ ପେନ୍ ହେଉଥାଏ ତାଙ୍କର। ତ ସେମାନଙ୍କୁ ଏହି ସବୁ କ୍ଷେତ୍ରରେ କ'ଣ କରିବା ଦରକାର, ହ୍ୟାଣ୍ଡ ହାଇଜିନ୍ ମେଣ୍ଟେନ୍ କରିବା ଦରକାର, ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର, ଆଉ ଡିୱର୍ମିଂ ଆପଣ ସବୁବେଳେ ସବୁ 6 ମାସରେ ଆପଣ ଡିୱର୍ମ ମେଡ଼ିସିନ୍, ଆଣ୍ଟିୱର୍ମ ମେଡ଼ିସିନ୍ ଖାଇବା ଦରକାର, ତା ସହ
2: କୁର୍ମି ନା
0: ହଁ
2: କୁର୍ମି,
0: କୁର୍ମୀ ମେଡ଼ିସିନ୍, ତା
2: ହଁ
0: ସହିତ
2: ଆଉ କିଛି ହେବ
0: ଭେଜିଟେବଲ, କନଷ୍ଟିପେସନ୍ ଯଦି ରହୁଥିବ କନଷ୍ଟିପେସନ୍କୁ ଆପଣ କେମିତି ତା'ର ଟଏଲେଟ୍ ଟ୍ରେନିଂ କରିବେ, ଫଳ ପନିପରିବା ସବୁ ପ୍ରକାର ଖାଦ୍ୟ ଦେବେ ଏସବୁକୁ ବି ଆପଣ ଧ୍ୟାନ ଦେବା ଦରକାର, ହାଇଡ୍ରେସନ୍ ମେଣ୍ଟେନ୍ କରିବେ, ସଫିସିଏଣ୍ଟ ପାଣି ଦେବେ ପିଇବାକୁ, ତା ଛଡ଼ା ବି ଯଦି ତାକୁ ଦେଖିବାକୁ ପଡ଼ିବ, ଟିକେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ, କିଛି ଆଉ କିଛି ଡେଞ୍ଜର ସାଇନ୍ ରହୁଛି କି ଦେଖିବାକୁ ପଡ଼ିବ, ଯଦି ପେଟ କଟାରେ ଝାଡ଼ାରେ ବ୍ଲଡ଼୍ ପଡ଼ିଲା କିମ୍ବା ସ୍ପେସିଫିକ୍ ଗୋଟେ ଜାଗାରେ ଯଦି ପେଟ କାଟିଲା କିମ୍ବା ଆଉ କିଛି ଅଦର୍ ସିମ୍ପଟମ୍ସ ରହିଲା, ତାହେଲେ ଆପଣଙ୍କୁ ଡକ୍ଟରଙ୍କ ପରାମର୍ଶ ନେବାକୁ ପଡ଼ିବ।
1: ବୁଝିପାରିଲେ?
2: ହଉ
1: ପ୍ରଥମେ ଆପଣ
2: ହଉ
1: ସେ ଛୋଟିଆ ଜିନିଷ ଗୁଡ଼ାକ ନିରଖି
0: ହଁ
1: ଦିଅନ୍ତୁ, ହାତ ହଙ୍କା ସଫା କରନ୍ତୁ,
0: ହଁ
1: ଖାଇବା, ସେଇଟା କାମ ହେଲା ପରେ ଯଦି ସିଏ କହୁଛି ଯେ ଗୋଟେ ଜାଗାରେ ପେଟ କାଟୁଛି ବା ବାର ବାର କାଟୁଛି, ସେତେବେଳେ ଆପଣ
0: ରାତିରେ ଶୋଇପାରୁନି, ବେଳେବେଳେ ଏତେ ପେଟ କାଟୁଛି ରାତିରେ ଶୋଇପାରୁନି,
1: ତ ଆପଣ
0: ତାହେଲେ
1: ନିହାତି
0: ଆପଣ
1: ଭାବରେ
0: ନିହାତି
1: ଡକ୍ଟରଙ୍କ ସହିତ କଥାବାର୍ତ୍ତା କରିବେ। ବହୁତ
2: ହଉ
1: ବହୁତ ଧନ୍ୟବାଦ।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
5: ନମସ୍କାର
1: ନମସ୍କାର, କିଏ କହୁଥିଲେ?
5: ମୁଁ ଲିଙ୍ଗାଣି ସାବତ ସେରଗଡ଼ରୁ କହୁଥିଲି।
1: ସେରଗଡ଼ରୁ କହୁଛନ୍ତି, ଆପଣଙ୍କର କ'ଣ ଜାଣିବାର ଅଛି ନା ସମସ୍ୟା ରହିଛି ମ୍ୟାଡ଼ାମଙ୍କୁ ପଚାରନ୍ତୁ, ମ୍ୟାଡ଼ାମ ଶୁଣୁଛନ୍ତି ଆପଣଙ୍କ କଥା।
5: ମ୍ୟାଡ଼ାମ ନମସ୍କାର।
0: ହଁ କୁହନ୍ତୁ
5: ମ୍ୟାଡ଼ାମ, ମୋତେ ଜାଣିବାର ଇଚ୍ଛା ଅଛି, ଗୋଟେ ଅଟିଜମ୍ ପେସେଣ୍ଟ ଆଉ ଗୋଟେ ମେଣ୍ଟାଲ ଡିଜର୍ଡର, ଏ ଦୁଇଟା ଯାକ ସେମ୍ ନା ଅଲଗା?
0: ଏଇ ଦୁଇଟା ଯାକ ଡିଫରେଣ୍ଟ ଡିଫରେଣ୍ଟ ଅଛନ୍ତି, ଦୁଇ ଜଣ ଯାକ ଟୋଟାଲି ଡିଫରେଣ୍ଟ।
5: ସେଇଟା ମ୍ୟାଡମ, 4 ବର୍ଷ ପର୍ଯ୍ୟନ୍ତ ସେ ଛୁଆ ନା ଚାଲି ପାରିଲା ନା କଥା କହି ପାରିଲା, ଏ ଟାଇପ୍ର ହେଲା
0: ତାହେଲେ ତାର
5: ମେଡିକାଲ।
0: ଛୁଆର ବ୍ରେନ୍ ଗତ ସମସ୍ୟା ଅଛି, ୟୁଜୁଆଲି ଅଟିଜିମ୍ରେ ଏମ୍ଆର୍ଆଇ ରିପୋର୍ଟ କିମ୍ବା କେଉଁଥିରେ ଅସୁବିଧା କିଛି ବାହାରେନି, ସେମାନଙ୍କର ମୋଟର ଡେଭଲପମେଣ୍ଟ ସବୁ ଠିକ୍ ଥାଏ, କେବଳ ମାନେ ସୋସିଆଲ କମ୍ୟୁନିକେସନ ମାନେ ସେମାନେ ନର୍ମାଲ ଭାବେ କଥା ହେଇପାରନ୍ତି ନାହିଁ, ମାନେ ଯେ ଆମେ ଯେମିତି ବସିକି କଥା ହେଇପାରୁଛୁ ସେଇ ଜିନିଷଟା ସେମାନେ ଅଟିଜିମ୍ ଛୁଆମାନେ କରିପାରନ୍ତି ନାହିଁ, କିନ୍ତୁ ଏଇ ଯେଉଁ ଆପଣ କହୁଛନ୍ତି ମେଣ୍ଟାଲି ରିଟାର୍ଡେଡ଼, ସେମାନଙ୍କର ସବୁ ଡୋମେନ୍ରେ ପ୍ରୋବ୍ଲେମ୍ ଥାଏ,

0: ମାନେ ସେମାନେ ଠିକ୍ ଟାଇମ୍ରେ ଚାଲିପାରିବେନି, ଠିକ୍ ଟାଇମ୍ରେ ବସିପାରିବେନି, କିମ୍ବା ସେମାନେ କଥା ହେଇପାରିବେନି, ସବୁ ଜିନିଷ ସୋସିଆଲ ମୋଟର ଫାଇନ୍ ମୋଟର ସବୁରେ ଆପଣଙ୍କର ପ୍ରୋବ୍ଲେମ୍ ଥିଲେ ଆପଣ କହିବେ ମେଣ୍ଟାଲ, ଯେଉଁଟା ଆପଣ ମେଣ୍ଟାଲି ରିଟାର୍ଡେଡ୍ କିମ୍ବା ଡେଭଲପମେଣ୍ଟାଲ ଡିଲେ କହିବେ, କିନ୍ତୁ ଅଟିଜିମ୍ରେ ଆପଣଙ୍କର ମୋଟର ଡିଲେ ଏସବୁ କିଛି ନଥାଏ। ହେଲା, ଠିକ୍ ଅଛି,
1: ବୁଝିପାରିଲେ? ଧନ୍ୟବାଦ, ଧନ୍ୟବାଦ।
2: ହ୍ୟାଲୋ,
1: ନମସ୍କାର।
2: ନମସ୍କାର,
1: କିଏ କହୁଥିଲେ?
2: ଫୁଲବାଣୀରୁ ମୁଁ ଅନ୍ତା ପଟ୍ଟନାୟକ କହୁଥିଲି।
1: ହଁ ଅନ୍ତା ଭଉଣୀ, ଆପଣ କୁହନ୍ତୁ, ଆଜି ଆମ ପାଖରେ ଅଛନ୍ତି ପେଡିଆଟ୍ରିକ୍ ଡକ୍ଟର ମୀନାକ୍ଷୀ ମ୍ୟାଡ଼ାମ। ଆପଣଙ୍କର କ'ଣ ସମସ୍ୟା ରହିଛି ନା କ'ଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ।
2: ନମସ୍କାର,
1: କୁହନ୍ତୁ।
2: ପିଲା, ଏଇ ଯେଉଁ ପିଲାମାନେ ବେଶୀ ରାତିରେ କାନ୍ଦୁଛନ୍ତି କାହିଁକି?
0: କେତେ ବୟସ ଛୁଆଙ୍କର? ବୟସ କେତେ?
2: 6 ମାସ।
0: 6 ମାସ, ତ ଏବେ ତ ବର୍ଷେ ତଳକୁ ଛୁଆଙ୍କର ବ୍ରେନ୍ ଡେଭଲପମେଣ୍ଟ ଆହୁରି କମ୍ପ୍ଲିଟ୍ ହୋଇନଥାଏ। ଆପଣ ଦେଖିବେ 2 ବର୍ଷ ଭିତରେ 90% ଅଫ୍ ବ୍ରେନ୍ ଡେଭଲପମେଣ୍ଟ ହୁଏ। ଆଉ ନାନାଦି କାରଣ ରହିଛି ଛୁଆ କାହିଁକି ରାତିରେ କାନ୍ଦେ। ଫାର୍ଷ୍ଟ ହେଲା, ସେମାନେ ଯେଉଁ ସ୍ଲିପ୍ ସାଇକେଲ, ମଦର୍ର ପେଟ ଭିତରେ ଥିଲାବେଳେ ଯେଉଁ ସ୍ଲିପ୍ ସାଇକେଲ ଥିଲା, ସେଇ ସ୍ଲିପ୍ ସାଇକେଲ ବାହାରକୁ ଆସିଲା ପରେ ବି ସେମ୍ ସାଇକେଲ ଚାଲିଛି। ତ ସେମାନେ କ'ଣ କରନ୍ତି, ଦିନରେ ଆପଣ ଆକ୍ଟିଭ୍ ଥିଲା ଟାଇମ୍ରେ ସେମାନେ ପେଟ ଭିତରେ ଶୋଇଥାନ୍ତି, ଆପଣ ଯେତେବେଳେ ଶୋଇବାକୁ ଯାଆନ୍ତି ସେମାନେ ଉଠିଯାଆନ୍ତି। ତ ସେଇଥିପାଇଁ ସେମାନେ ରାତିରେ କାନ୍ଦିକି ସେମାନଙ୍କ ତାଙ୍କର ଆକ୍ଟିଭନେସ୍ଟା ଦେଖାନ୍ତି, ସେଇଟା ଗୋଟେ କାରଣ। ସେକେଣ୍ଡ ହେଲା ଆଉ କିଛି କଲିକ୍ ସିମ୍ପଟମ୍, ଆପଣ ଯଦି ତାକୁ ବର୍ପିଙ୍ଗ ଠିକ୍ରେ କରୁନଥିବେ କିମ୍ବା ଫିଡ଼ିଂ ଟାଇମ୍ରେ ସେ ବହୁତ ପବନ ପେଟକୁ ନେଇଯାଉଥିବ, ତାହେଲେ ବି ଆପଣଙ୍କର ଛୁଆ ବେଶୀ ବେଶୀ କାନ୍ଦିବ। ଆପଣ ତାକୁ ଫର୍ମୁଲା ଫିଡ଼ିଂ ଦେଉଛନ୍ତି କି? ଡବା କ୍ଷୀର ଦେଉଛନ୍ତି? କେଉଁଥିରେ ଦେଉଛନ୍ତି? କାହିଁକି ଫାଷ୍ଟ କଥା ହେଲା ଡବା କ୍ଷୀର ଦେବେ ନାହିଁ, ଯଦି ବା ଦେଉଛନ୍ତି ଯେଉଁ ଶାମୁକାରେ ଦେବେ। ଆପଣଙ୍କ କ୍ଷୀର ବିଲକୁଲ ହେଉନି? ତ କ୍ଷୀର ଆପଣଙ୍କ ମା କ୍ଷୀର ବାହାର କରିକି ଆପଣ ଏକ୍ସପ୍ରେସ୍ କରିକି ଦିଅନ୍ତୁ। ହେଲା, ଆଉ ଦେଖନ୍ତୁ ଆଉ କିଛି ଅଦର ଇନଫେକ୍ସନ୍ ଅଛି କି, ପତଳା ଝାଡ଼ା ହେଉଛି କି, କିମ୍ବା ଇୟର୍ ଇନଫେକ୍ସନ୍ ଅଛି କି, ଏସବୁ ବି ଦେଖିବାକୁ ପଡ଼େ। ଆଉ କିଛି ନ ଯଦି କିଛି ନାହିଁ, ଛୁଆ ପୁରା ହେଲ୍ଦି ଅଛି, ସବୁ ଭଲ ଅଛି, ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଛୁଆର ବ୍ରେନ୍ ଗ୍ରୋଥ୍ ଚାଲିଛି, ତ ସେଥିପାଇଁ ବି ବେଳେବେଳେ ଛୁଆ କାନ୍ଦିବ, ବର୍ପିଂ କରନ୍ତୁ, ଠିକ୍ ହେଇଯିବ।
1: ବହୁତ ବହୁତ ଧନ୍ୟବାଦ। ଏଇଠି ଆମେ ଜାଣିବା, ଆସ୍ଥମା କ'ଣ ପିଲାମାନଙ୍କୁ ଦେଖାଯାଏ?
0: ହଁ, ତ ଆସ୍ଥମା ମାନେ କ'ଣ? ଆସ୍ଥମା ମାନେ ହେଉଛି ଶ୍ୱାସନଳୀର ଗୋଟେ ଦୀର୍ଘକାଳୀନ ରୋଗ, ମାନେ ବହୁତ ଦିନ ଧରି ରହିଲେ ହିଁ ଆମେ ଆସ୍ଥମା କହିବା। ସପୋଜ୍ ଜଣେ ଆସିଛି ଛୁଆ, ସେ ଯେକୌଣସି ଛୁଆ ହଉ କିମ୍ବା ବଡ଼ ଲୋକ ହଉ, ଥରେ କ'ଣ କାଶ ହେଲେ ଆମେ ତାକୁ ଆସ୍ଥମା କହିଦେବା କି? ନୁହଁ, ବର୍ଷ ବର୍ଷ ଧରି ଲାଗି ରହିଛି କାଶ, ମାନେ ଏଇଟା ଗୋଟେ କ୍ରୋନିକ୍ ଇଲନେସ୍, ତା ହେଲେ ହିଁ ଆମେ ଆସ୍ଥମା ବୋଲି କହୁ। ତ ଆସ୍ଥମାର ଲକ୍ଷଣ କ'ଣ? ଆସ୍ଥମାର ଲକ୍ଷଣ ହେଉଛି ଯେ ଛୁଆକୁ ବାରମ୍ବାର କାଶ ହେବା। ଇଭେନ୍ ଛୋଟ ଛୁଆର ବି ଆମେ ଆସ୍ଥମା ଡାଇଗ୍ନୋସିସ୍ କରିପାରିବା, ଟିକେ ବଡ଼ ଛୁଆକୁ ହିଁ ଆମେ ସବୁବେଳେ ଆସ୍ଥମା ପାଇଁ କହୁ, ଯେମିତିକି ମୋର ଦେନ୍ 5 ଇୟର୍, 5 ବର୍ଷ ଉପର ପିଲାକୁ ହିଁ ଆମେ ଆସ୍ଥମା ବୋଲି ଡାଇଗ୍ନୋସିସ୍ କରିବା, ସେ ଯାଏଁ ଆମେ ଆସ୍ଥମା ବୋଲି କହୁନା। କାହିଁକିନା ବହୁତ କାରଣ ଅଛି ଯେଉଁଟାକି ଆସ୍ଥମା ପରି ସିମ୍ପଟମ୍ ଛୋଟ ଛୁଆକୁ ବି ଦେଖାଏ, ଯେମିତିକି ଭାଇରାଲ୍ ଇନଫେକ୍ସନ୍ ହେଲା, କିମ୍ବା କିଛି ବି ଡଷ୍ଟ ଆଲର୍ଜି ହେଲା, ଆଲର୍ଜିକ୍ ସିମ୍ପଟମ୍ ଗୁଡ଼ା ହୁଏ ଛୁଆଙ୍କର ବହୁତ କମନ୍। ତ ସେଇ ସିମ୍ପଟମ୍କୁ ଆମେ ଆସ୍ଥମା କହୁନାହୁଁ, କିନ୍ତୁ ଗୋଟେ ସିମ୍ପଟମ୍ ଏଇ ଥଣ୍ଡା କାଶ ଲାଗି ରହିବା, ଶ୍ୱାସ ନେବାରେ କଷ୍ଟ ହେବା, ଧଇଁ ସଇଁ ହେବା, ଛାତି ଭିତରକୁ ପଶିଯିବା, ଏସବୁ ସିମ୍ପଟମ୍ ଯଦି ବହୁ ଦିନ ଧରି ଲାଗି ରହିଲା, ବାରମ୍ବାର ଆଟାକ୍ ଆସିବା, ମାନେ ବର୍ଷରେ ଆପଣ ଦେଖିବେ ଗୋଟେ ଏପିସୋଡିକାଲି ତା'ର ବାରମ୍ବାର ଆଟାକ୍ଟା ଆସିବ, ଧଇଁ ସଇଁ ହେବା ଆଟାକ୍, ତାହେଲେ ଆମେ କହିବା ହଁ ହୁଏତ ଏଇ ଛୁଆର ଆସ୍ଥମା ଥାଇପାରେ। ତ ସେଠି ଆମେ ଟେଷ୍ଟ କରୁ, ଲଙ୍ଗ ଫଙ୍କସନ୍ ଟେଷ୍ଟ, ପଲ୍ମୋନାରୀ ଫଙ୍କସନ୍ ଟେଷ୍ଟ କରୁ, ସ୍ପାଇରୋମେଟ୍ରି କରୁ, ସେସବୁ ଟେଷ୍ଟ କରିଲା ପରେ କିମ୍ବା ଆମର ତା'ର ପ୍ରୋଟୋକଲ୍ ଅଛି ସେଇଟା ଫଲୋ କରୁ, ତାପରେ ଆମେ ଡାଇଗ୍ନୋସିସ୍ କରୁ ଆସ୍ଥମା ଅଛି ଓ ତା'ର ଚିକିତ୍ସା କରୁ। ଏହାର ଗୋଟେ ହିଁ ପ୍ରୋବ୍ଲେମ୍ ଏଇଆ ଥାଏ, ଯେତେବେଳେ ଆଟାକ୍ ସିଭିୟର୍ ହେଇଯାଏ, ଯଦି ତା'ର ଟ୍ରିଟମେଣ୍ଟରେ ଟିକେ ଡିଲେ ହେଇଯାଏ, ତାହେଲେ ହିଁ ବେଳେବେଳେ ଛୁଆକୁ ଭେଣ୍ଟିଲେଟର୍କୁ ଯିବାକୁ ପଡ଼ିପାରେ। ତ ଆଉ ବେଳେବେଳେ ଦେଖିବେ ଆସ୍ଥମା ଗୋଟେ ବାପା ମାଆର ଯେତେବେଳେ ଆମେ ଡାଇଗ୍ନୋସିସ୍ କରିକି କହୁ ଯେ ଆପଣଙ୍କ ଛୁଆର ଟିକେ ଆସ୍ଥମା ଭଳି ଲାଗୁଛି, ତ ବାପା ମା ଆପଣଙ୍କୁ ଇନହେଲର୍ ନେବାକୁ ପଡ଼ିବ, ତ ବାପା ମା ପ୍ୟାନିକ୍ ହେଇଯାଆନ୍ତି, ଡକ୍ଟର ଇମିଡିଏଟ୍ ଡକ୍ଟର ଚେଞ୍ଜ କରିଦିଅନ୍ତି। ତ ଯେଉଁଠିକି ସେ ବାପା ମା ଭୁଲ କରନ୍ତି, ଆପଣ ଫାର୍ଷ୍ଟ ବିଶ୍ୱାସ କରନ୍ତୁ ଯେ ଡକ୍ଟର ଆପଣଙ୍କର କ'ଣ କହୁଛି
1: ନେଚୁରାଲି।
0: ତ ଯଦି ଅଛି ଆପଣ ଟ୍ରିଟମେଣ୍ଟ କରିବା କଥା, ସେ କାହିଁକି ନା ସେ ଅଛି ତ ସେଥିପାଇଁ ତ ଟ୍ରିଟମେଣ୍ଟ ଦେଉଛନ୍ତି। ତ ଇନହେଲର୍ ନେଲେ ଗୋଟେ ଖରାପ ବୋଲି ଯେଉଁ ମାଇଣ୍ଡରେ ରଖୁଛନ୍ତି ବାପା ମା, ସେଇ ଜିନିଷକୁ ବାହାର କରିକି ଡକ୍ଟରକୁ ଭରସା କରନ୍ତୁ ଆଉ ଟ୍ରିଟମେଣ୍ଟକୁ ଆପଣାନ୍ତୁ। ଏଇଟା ଏମିତି ନୁହେଁ ଯେ ଏଇଟା ନିରୋଗ ହେବନି,

0: ଆତ୍ମା ଦେହରେ ରହିଯିବ ଜୀବନୀ ସେମିତି ନୁହଁ, ଆମକୁ ଡକ୍ଟରର ଟ୍ରିଟମେଣ୍ଟକୁ ଫଲୋ କରିବାକୁ ପଡ଼ିବ ଆଉ ସେ ହିସାବରେ ଆମକୁ ଚାଲିବାକୁ ପଡ଼ିବ, ତାହେଲେ ଏଇଟା କ୍ୟୁରେବଲ୍।
1: ଆଉ ଗୋଟେ କଥା ହେଲା, ଆମେ ବଡ଼ମାନେ ଯେମିତି ଆପଣ କହିଲେ ଯେ ଯାହା ରୋଗ ହେଲା କି ଯାହା କାଟିଲା ବଥେଲା ଆମେ କହିପାରୁ, କିନ୍ତୁ ପିଲାଙ୍କର ଯେଉଁ ଦାନ୍ତ କଥା ସେମାନେ ନିଜେ ତ କହିବେନି ଯେ ମୋର ଗନ୍ଧିଆ ହେଇଛି କି ମୋତେ, ସେମାନେ ତ କରନ୍ତିନି, ମା ବାପା ତା ପଛରେ ଲାଗନ୍ତି।
0: ତ ଫାର୍ଷ୍ଟ ଏବେ ଦାନ୍ତ ଆମର ଗୋଟେ ଇମ୍ପୋର୍ଟାଣ୍ଟ ଆମ ବଡିର,
1: କାରଣ ଜଣାପଡ଼ୁନି କିନ୍ତୁ ତାକୁ ନେଇକି ବହୁତ ପ୍ରକାର ରୋଗ ହେଇଯାଏ,
0: ବହୁତ ପ୍ରକାର। ଏକ୍ଜାକ୍ଟଲି
1: କେମିତି ଯତ୍ନ ନେବା ସେଇଟାର ଦାୟିତ୍ୱ ହେଉଛି ବାପା ମା,
0: ବାପା ମାଙ୍କର। ତ ଦେଖନ୍ତୁ ଫାର୍ଷ୍ଟ 6 ମାସ ଭିତରେ ତ ଆମର ଦାନ୍ତ ଉଠିନଥାଏ ଛୁଆଙ୍କର, 6 ମାସ ପରେ ଉଠିବା ଷ୍ଟାର୍ଟ ହୁଏ। ତ 6 ମାସରୁ ବର୍ଷେ ଭିତରେ ଆପଣ ଦେଖିବେ 2-4 ଦାନ୍ତ ହିଁ ଥାଏ, ମାନେ ସେଣ୍ଟ୍ରାଲ ଇନ୍ସିଜର୍ ହିଁ ଥାଏ, କିନ୍ତୁ ବର୍ଷେ ପରେ ବର୍ଷରୁ 2 ବର୍ଷ ଭିତରେ ପାଖାପାଖି 10 ଦାନ୍ତ ବି ଉଠିଯାଏ। ତ ସେହି ସମୟରେ ଆମକୁ ଦାନ୍ତର ଯତ୍ନ ନେବା ଆବଶ୍ୟକ ହୁଏ। ସେତେବେଳେ ଛୁଆ ସବୁ ପ୍ରକାର ଖାଦ୍ୟ ଖାଇବା ଷ୍ଟାର୍ଟ କରେ, ୱାନ୍ସ ଖାଦ୍ୟ ଖାଇବା ଷ୍ଟାର୍ଟ ହେଲା ସେ ଯାଇ ଦାନ୍ତରେ ଲାଗିଲା, ସେଠୁ ସବୁ ଇନଫେକ୍ସନ୍ ଷ୍ଟାର୍ଟ ହେଲା। ସେଟା ଆମେ ଦେଖିବା, ଫାର୍ଷ୍ଟ ହେଲା ଆମେ ତାକୁ 2 ଥର ବ୍ରସ୍ କରିବା। 2 ବର୍ଷ ଉପର ଛୁଆଙ୍କୁ ହିଁ ଆପଣ ବ୍ରସ୍ କରିବାକୁ କୁହନ୍ତୁ, 2 ବର୍ଷ ତଳ ଛୁଆକୁ ଆପଣ କ୍ଲିନ୍ କରିପାରିବେ। ବାକି ସୁଗର ରିଚ୍ ଫୁଡ୍ସ, ଚକୋଲେଟ୍ସ ହେଲା କିମ୍ବା ମିଠା ହେଲା, ଯେକୌଣସି ଏସବୁ ଫୁଡ଼୍ ଗୁଡ଼ାକ ଆପଣ ଯେତେ ପାରିବେ ଏଭଏଡ଼୍ କରିବେ, ବ୍ରସ୍ ଚେଞ୍ଜ କରିବେ। ଆଉ ନିୟମ ହିସାବରେ ଆପଣ ଯଦି କିଛି ଅଧିକ ପ୍ରୋବ୍ଲେମ୍ ହୁଏ ତାହେଲେ ନିହାତି ଡେଣ୍ଟାଲ ଡକ୍ଟରକୁ ଦେଖା କରିବେ, ଠିକ୍ ଅଛି।
2: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍ ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉପଲବ୍ଧ।
2: ଚିକିତ୍ସା ଓ ଭରସା ଆମ ପ୍ରତିବଦ୍ଧତା। ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ୍, ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ପ୍ରତି ଛୁଆଙ୍କ ହାତରେ, ସେ ଜନ୍ମ ହେବା ଛୁଆରେ ବି ମା ତା ହାତରେ ଗୋଟେ ମୋବାଇଲ ଧରିକି ତାକୁ ଖୁଆଇ ଦେଉଛି, ପିଲାଟା ଖାଇଦେଉ କେମିତି, ଯାହା ବି ହଉ ପିଲା ଖାଇଦେଉ। ତ ଏଇ ଯେଉଁ ମୋବାଇଲ ସ୍କ୍ରିନିଂ ଯେଉଁ ବ୍ୟବହାର କରୁଛନ୍ତି, ଏଇଟା କେତେ ଦୂର ଖରାପ ପଡ଼ୁଛି?
0: ହଁ, ନିହାତି ଏହାର ଖରାପ ବହୁତ ଅଛି, ଦେନ୍ ଭଲ ଇଫେକ୍ଟ ମୁଁ କହିବି। ତ 5 ବର୍ଷ ତଳ ଛୁଆଙ୍କୁ ଆଜିକାଲି ତ ଦେଖିବେ ଗୋଟେ ଛୁଆ ଯିଏ ନାହିଁ ଯିଏକି ମୋବାଇଲ ଦେଖିକି ଖାଉନି, ମୋବାଇଲ ଦେଖିଲେ ହିଁ ସିଏ ଖାଇବ, ଏଇଟା ଗୋଟେ କମ୍ପଲସରି ହ୍ୟାବିଟ୍ ହେଇଯାଇଛି ଛୁଆଙ୍କର। ଆଉ
1: ଇନଡାଇରେକ୍ଟଲି କଲେ ସେଟା ବାପା ମା ହିଁ ଅଭ୍ୟାସ କରେ।
0: ହଁ, ଆଜିକାଲିକା ଛୁଆ ବି ଯେମିତି, ବାପା ମା ବି ସେମିତି ହେଇଗଲେଣି ରକ୍ଷା ପାଇବା ପାଇଁ, ଛୁଆର ହଇରାଣ ସେ ଯେଉଁ କରିବ ଖାଇବନି ତ ତାକୁ ଖୁଆଇବାକୁ ପଡ଼ିବ, ତ ମୋବାଇଲ ଧରେଇ ଦେଉଛନ୍ତି। ତ ମୋବାଇଲ ଆଉ ଟିଭି ପାଇଁ ବହୁତ ପ୍ରକାର ମାନସିକ ଓ ଶାରୀରିକ ବିକାଶ ଦୁଇଟା ଯାକ ଛୁଆଙ୍କର ନଷ୍ଟ ହେଉଛି। ଯେମିତି ମାନସିକ ବିକାଶ ମୁଁ କହିବି, ଆଜିକାଲି ଭର୍ଚୁଆଲ ଅଟିଜିମ୍ ବଢ଼ିଗଲାଣି। ଭର୍ଚୁଆଲ ଅଟିଜିମ୍ ମାନେ କ'ଣ, ଛୁଆ ସେଇ ମୋବାଇଲ ଦେଖି ଦେଖି ଆଉ ସୋସିଆଲ ଇଣ୍ଟରାକ୍ସନ୍ କରୁନି। କି ଗୋଟେ ପିଲା ଆସିଲା ତା ସହିତ କଥା ହେଉନି, ଖାଲି ମୋବାଇଲ ଦେଖିବାରେ ରହିଲା, ତାର ଲାଙ୍ଗୁଏଜ୍ ଡେଭଲପମେଣ୍ଟ ହେଉନି, ଛୁଆ ଆଉ କଥା କହିପାରୁନି, ପ୍ଲସ୍ ମେଣ୍ଟାଲ ଡେଭଲପମେଣ୍ଟ ବି ହେଉନି। ଛୁଆ ବାପା କ'ଣ ମା କ'ଣ ବି ଜାଣୁନି, ବେଳେବେଳେ କିଛି ଜାଣୁନି, ଖାଲି ଇଂଲିଶ କହିଚାଲୁଛି ବହୁତ। ସେଇଟା ହିଁ ଭର୍ଚୁଆଲ ଅଟିଜିମ୍,
1: କିନ୍ତୁ ମୋବାଇଲ ଚଲାଇବା
0: ଜାଣୁଛି। ତ ଏହା ହେଲା ପ୍ରଥମ। ଦ୍ୱିତୀୟ ହେଲା, ଓଜନ ବଢ଼ୁଛି, ବସି ବସି ରହୁଛନ୍ତି, ଓଜନ ବଢ଼ୁଛି, ଫିଜିକାଲ ଆକ୍ଟିଭିଟି କମିଯାଉଛି। ମୋବାଇଲ ଆଉ ସ୍କ୍ରିନ୍ ଏକ୍ସପୋଜର ଯୋଗୁଁ ଛୁଆକୁ ନିଦ ଠିକ୍ରେ ହେଉନି, ଶୋଉ ନାହିଁ, ରାତିରେ ଦେଖିବେ 2 ଯାଏଁ ସବୁ ଛୁଆ ଚେଇଁକି ରହିଲେ, ଶୋଇଲେ ନାହିଁ।
1: ଯେଉଁଟା ପ୍ରଥମ ଯେ ତାଙ୍କର ଟାଇମ୍ ଟେବୁଲ୍ଟା ହିଁ ଠିକ୍
0: ରହିଲାନି, ଛୁଆ ଶୋଇବ 2 ଉଠିବ 10:30 ଉଠିବ, ସ୍କୁଲ ଯିବନି, ଆବସେଣ୍ଟ ରହିଲା ସ୍କୁଲରେ, କିମ୍ବା
1: ଖାଇବା ପିଇବା ସବୁ ତ
0: ଡେରି ହେଇଗଲା, ବେଳେବେଳେ ଖାଇବା ବି ଇରେଗୁଲାର ହେଇଯାଏ, ପ୍ଲସ୍ ତା ସହିତ ବ୍ରେନ୍ ବି ଆପଣଙ୍କର ଫଙ୍କସନ୍ ଠିକ୍ରେ କରିବନି। ସବୁବେଳେ ସେ ରିଲ୍ସ ଦେଖିଲା ଛୁଆ, ତ ପାଠପଢ଼ାରେ ଆଉ ଏକାଗ୍ରତା ଆସିବନି ଛୁଆର, ଛୁଆ ସବୁବେଳେ ଡେଭିଏଟ୍ ହେବ, ଗୋଟେ ଜାଗାରେ କନ୍ସେନ୍ଟ୍ରେଟ୍ ହେଇକି ବସିପାରିବନି। ତ ଏଇ ନାନାଦି ସାଇଡ୍ ଇଫେକ୍ଟ ହେଉଛି। ତ ଆମକୁ ଫାର୍ଷ୍ଟ ହେଲା ମୋବାଇଲ ଆଉ ଟିଭି ସବୁ ଲିମିଟ୍ କରିବାକୁ ପଡ଼ିବ। ଦେଖିବେ ବିଲୋ 2 ପୁରା 0, 2-5 ବେଶୀରେ 1 ଦେଖିପାରିବେ, ଏବଭ୍ 5 2 ଯାଏଁ ଦେଖିପାରିବେ, ଠିକ୍ ଅଛି।
1: ପିଲାମାନେ ଯେଉଁ ବାର ବାର ଯେଉଁ ଖଟରୁ ପଡ଼ିକିରି ମୁଣ୍ଡକୁ ବାଜୁଛି, ସେଟା ପଛରେ ଏଫେକ୍ଟ ହେବ କି?
0: ହଁ, ତ ମ୍ୟାଡ଼ାମ ଫାର୍ଷ୍ଟ ହେଲା କେତେ ହାଇଟ୍ରୁ ଛୁଆ ପଡ଼ିଲା। ଦେଖନ୍ତୁ ଛୋଟ ଛୁଆଙ୍କର ତାଙ୍କର ବୋନ୍ ଡେଭଲପମେଣ୍ଟ ପୁରା ହେଇନଥାଏ, ତ ବହୁତ କାର୍ଟିଲେଜ୍ ଥାଏ, ତ ସେମାନେ କେତେ ପଡ଼ିଲେ ବି ସେତେ ବିଶେଷ ମାଡ଼ ହୁଏନି, କିମ୍ବା ବ୍ଲିଡ଼ିଂ ଭିତରେ ହୁଏନି, ବ୍ରେନ୍ ଭିତରେ ବ୍ଲିଡ଼ିଂ ହୁଏନି। ତ ସେଥିପାଇଁ ସେମାନଙ୍କୁ କିଛି ଭୟ କରିବା ଦରକାର ନାହିଁ। ବହୁତ ଉଚ୍ଚରୁ ପଡ଼ିଛନ୍ତି, ଯେମିତି 6 ଫୁଟ ଉପରୁ ପଡ଼ିଛନ୍ତି, ତାହେଲେ କିମ୍ବା ତା ପଡ଼ିଲା ପରେ ଦେଖିବେ ବାନ୍ତି ବହୁତ ହେଇଛି, କିମ୍ବା ଫିଟ୍ସ ମାରିଛି, ଛୁଆ ଆଉ ଆକ୍ଟିଭ୍ ରହୁନି, କାନ୍ଦୁଛି, ଚେତା ପଳେଇଥିଲା, ଏସବୁ ଯଦି ସିମ୍ପଟମ୍

0: ରହିଲା ମାନେ ନିହାତି ଆପଣଙ୍କୁ ଦେଖିବାକୁ ପଡ଼ିବ ବ୍ରେନ୍ ଭିତରେ କିଛି ମାଡ଼ ହେଇଛି କି। ଯଦି ସେମିତି ସିମ୍ପଟମ୍ସ ନାହିଁ କିଛି କରିବା ଦରକାର ନାହିଁ, କିମ୍ବା ତାପରେ ବି ତା'ର ଇଫେକ୍ଟ କିଛି ରହିବ ନାହିଁ। ଠିକ୍ ଅଛି,
1: ସେମିତି ଦେଖିବାକୁ ଗଲେ ତ ପିଲାଙ୍କର ରୋଗ ବିଷୟରେ, ପିଲାଙ୍କର ସ୍ୱାସ୍ଥ୍ୟ ବିଷୟରେ କଥା ହେଲେ ସମୟ ବି ପାଇବନି, କିନ୍ତୁ ଯେହେତୁ ଆମ କାର୍ଯ୍ୟକ୍ରମରେ ଗୋଟେ ସମୟ ସୀମା ଅଛି, ଆମେ ନିହାତି ଭାବରେ ଶେଷରେ ଜାଣିବାକୁ ଚାହିଁବୁ ଶିଶୁଙ୍କର ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଅଭିଭାବକମାନଙ୍କର
0: ଦାୟିତ୍ୱ କ'ଣ। ଛୁଆ ଜନ୍ମ ହେବାଠୁ ଆମ ପାଖରେ ଥାଆନ୍ତି 14 ବର୍ଷ ଯାଏଁ, ପେଡିଆଟ୍ରିସିଆନ୍ ମାନେ ଦେଖନ୍ତି 0 to 14 years। ତ 14 ବର୍ଷ ଯାଏଁ ବାପା ମା' କ'ଣ କରିବେ ମୁଁ ସେତିକି କହିପାରିବି।
1: ପିଲାଦିନଠୁ ଯଦି ତାର ମୂଳଦୁଆ ଷ୍ଟ୍ରଙ୍ଗ ଅଛି,
0: ଏହି ଦାୟିତ୍ୱଟା ଆକ୍ଚୁଆଲି ଆରମ୍ଭ ହୁଏ ଡ୍ୟୁରିଂ ପ୍ରେଗନେନ୍ସି ହିଁ। ପ୍ରେଗନେନ୍ସି କାହିଁକି ଫାର୍ଷ୍ଟ 1000 ଡେଜ୍ ଆମେ କହୁ, ପ୍ରଥମ 1000 ଦିନ ଆପଣ ଯଦି ପ୍ରେଗନେନ୍ସି ପିରିୟଡ଼ଟାକୁ ବି ଇନକ୍ଲୁଡ଼ କରିବେ, କାହିଁକିନା ପ୍ରେଗନେନ୍ସି ପିରିୟଡ୍ ବି ଆମର ବହୁତ ଇମ୍ପୋର୍ଟାଣ୍ଟ। ସେ ସମୟରେ ବି ଆପଣ କେତିକି ଛୁଆର ନ୍ୟୁଟ୍ରିସନ୍ ପାଇଁ, ଫିଟସ୍ର ନ୍ୟୁଟ୍ରିସନ୍ ପାଇଁ କେତିକି ଯତ୍ନ ନେଇଛନ୍ତି ସେଟା ବି ବହୁତ ଇମ୍ପୋର୍ଟାଣ୍ଟ ଫର୍ ଫ୍ୟୁଚର୍ ହେଲ୍ଦି ବେବି, ଟର୍ମ ବେବି ହେଲ୍ଦି ବେବି ପାଇଁ କହିକି ଆପଣଙ୍କୁ ସେଟା ବି ବହୁତ ଇମ୍ପୋର୍ଟାଣ୍ଟ। ମାଆର ଯଦି କିଛି ରୋଗ ନଥିବ, ମା ଗୋଟେ ହେଲ୍ଦି ଛୁଆ ଜନ୍ମ କରିବ, ତାହେଲେ ଯାଇ ଛୁଆର ଯେଉଁ ପ୍ରଥମ 2 ବର୍ଷ ବି ପୁରା ହେଲ୍ଦି ରହିବ। ତ ଫାର୍ଷ୍ଟ ହେଲା ମଦର ଡ୍ୟୁରିଂ ଇଣ୍ଟ୍ରାଉଟ୍ରାଇନ୍ ପିରିୟଡ୍ ଇଟ୍ସେଲ୍ଫ ମଦର ତା'ର ନିଜର ପୁରା ଯତ୍ନ ନେବ, ସନ୍ତୁଳିତ ଖାଦ୍ୟ ଖାଇବ, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବ, ସପ୍ଲିମେଣ୍ଟସ୍ ନେବ, ଆଇରନ୍ କ୍ୟାଲସିୟମ୍ ନେବ, ପ୍ରୋଟିନ୍ ନେବ, ପ୍ଲସ୍ ନିୟମିତ ଚେକଅପ୍ କରାଇବ ଅଲ୍ଟ୍ରାସାଉଣ୍ଡ, ଯେଉଁ ଆମର ଗଭର୍ଣ୍ଣମେଣ୍ଟର ନିୟମ ହିସାବରେ କିଛି କଞ୍ଜେନିଟାଲ୍ ଆନୋମାଲି ନାହିଁ ଦେଖିବ, ପ୍ଲସ୍ ଜନ୍ମ ହେଲା ପରେ ତା'ପରେ ମା ବାପାଙ୍କର ଦାୟିତ୍ୱ କ'ଣ। ତ ଆମର ହେଲ୍ଦି ବେବି ଗୋଟେ ଜନ୍ମ ହେଇଛି ଯଦି, ତାହାର ଫାର୍ଷ୍ଟ ମା ବାପାଙ୍କର ଦାୟିତ୍ୱ ହେଉଛି ଜନ୍ମ ଟୀକା ଦେବା ଓ ମା କ୍ଷୀର ଦେବା। ପ୍ରଥମ 3 ଦିନ ଆପଣଙ୍କର କୋଲୋଷ୍ଟ୍ରମ୍ ଯେଉଁ କଷ କ୍ଷୀର ସେଇଟା ଫାର୍ଷ୍ଟ ଦେବେ, ଯେମିତି ହେଲେ ଫାର୍ଷ୍ଟ କଷ କ୍ଷୀର ଦେବେ। ମଦର୍ସ ମିଲ୍ କଣ୍ଟିନ୍ୟୁ ରଖିବେ, 6 ମାସ ଭର୍ତ୍ତି ହେଲା ଯାଏଁ ମା କ୍ଷୀର ସମ୍ପୂର୍ଣ୍ଣ ଭାବରେ ଦେବେ, ତା ବ୍ୟତୀତ ଆଉ କିଛି ଦେବେ ନାହିଁ। ପୁଣି ନିୟମ ହିସାବରେ ଟୀକା ଦେବେ, ମୁଁ ଯେମିତି କହିଲି 6 weeks, 10 weeks, 14 weeks ଟୀକା ଗୁଡ଼ାକ ଦେବେ, ପ୍ଲସ୍
1: ଯେଉଁଠି ବି ଜନ୍ମ ପ୍ରଥମ ଦେହର ଟୀକାଟା
0: ନିହାତି ଜରୁରୀ, 24 ଘଣ୍ଟା ଭିତରେ ଆପଣଙ୍କର ଜନ୍ମ ଟୀକା ଦେବେ। ତାପରେ 6 ମାସ ପରେ ଯେତେବେଳେ ୱିନିଂ ପିରିୟଡ୍ ଆସେ, ମାନେ ବାହାର ଖାଦ୍ୟ ଦେବା ଷ୍ଟାର୍ଟ କରାଯାଏ, ସେତେବେଳେ ଆପ୍ରୋପ୍ରିଏଟ୍ ୱିନିଂ କରାଯିବା କଥା। ଯେମିତି ମୁଁ କହିଲି 6 ମାସ ପରେ 6 ଥର ଆଟ୍ଲିଷ୍ଟ, ମାନେ 3 ଥର ଆପଣଙ୍କର ମିଲ୍କ ଦେଲେ, ଆଉ 3 ଥର ଆପଣଙ୍କର ସେମି ସଲିଡ୍ ଦେଲେ, ଖିଚିଡ଼ି ହୋମ୍ ମେଡ୍ ବେଷ୍ଟ ଫୁଡ଼୍ ଦେବେ, ଅଲଗା ବାହାରର ପ୍ୟାକେଟ୍ ଫୁଡ଼୍ ଆଭଏଡ଼୍ କରନ୍ତୁ, ସଫିସିଏଣ୍ଟ ହାଇଡ୍ରେସନ୍ ମେଣ୍ଟେନ୍ କରନ୍ତୁ, ମା କ୍ଷୀର ଯେତିକି ମାତ୍ରାରେ ହେଉଛି ମା କ୍ଷୀରକୁ କଣ୍ଟିନ୍ୟୁ ରଖନ୍ତୁ 2 ବର୍ଷ ଯାଏଁ। ତା ସହିତ ଡେଭଲପମେଣ୍ଟକୁ ମାର୍କ କରିବେ, ଛୁଆ 3 ମାସରେ ଯେମିତି ବେକ ସଳଖିବା କଥା ସେଟା କରିଲା ନା ନାହିଁ, 3 ମାସ ପରେ ଆଇ କଣ୍ଟାକ୍ଟ କଲା, ସୋସିଆଲ୍ ସ୍ମାଇଲ୍ ଦେଲା, ରୋଲ୍ ଓଭର୍ କଲା, 5 ମାସରେ ଉବୁଡ଼ିଲା, 6 ମାସରେ ଟିକେ ଟିକେ ୱିଥ୍ ସପୋର୍ଟ ବସିଲା, 8 ମାସରେ ୱିଥଆଉଟ୍ ସପୋର୍ଟ ବସିଲା, 10 ମାସରେ ବାଏ ବାଏ କଲା, ଦାନ୍ତ ଉଠିଲା, 6 ମାସ ପରେ ଗୋଟେ ଗୋଟେ ଛୁଆର ଦାନ୍ତ ଉଠିଲା, ଆଉ ବାକି 10 ମାସରେ ୱିଥ୍ ସପୋର୍ଟ ଠିଆ ହେଲା, 12 ମାସରେ ୱିଥଆଉଟ୍ ସପୋର୍ଟ ଠିଆ ହେଲା, ଚାଲିଲା ୱିଥଆଉଟ୍ ସପୋର୍ଟ। ଏଇ ଡେଭଲପମେଣ୍ଟ ଉପରେ ଫୋକସ୍, ବୋଥ୍ ଡାଏଟ୍, ନ୍ୟୁଟ୍ରିସନ୍ ଆଉ ଆପଣଙ୍କର ଡେଭଲପମେଣ୍ଟ, ଏଇ 3ଟା ଜିନିଷ ବହୁତ ଜରୁରୀ। ତା ସହିତ ଟୀକା ଭ୍ୟାକ୍ସିନେସନ୍ ଏକର୍ଡ଼ିଂ ଟୁ ନ୍ୟାସନାଲ୍ ଇମ୍ୟୁନାଇଜେସନ୍ ସେଡ୍ୟୁଲ୍ ଟାଇମ୍ ଟୁ ଟାଇମ୍ ଦେବେ, ଡିଲେ କରିବେ ନାହିଁ ଟୀକାରେ। ତ ବର୍ଷେ ପରେ ଆପଣ ସବୁ ଘରୋଇ ଖାଦ୍ୟ ଦେବେ, ପ୍ଲସ୍ ସେ ଭିତରେ ଯଦି କିଛି ଗ୍ରୋଥ୍ ଡିଲେ ହେଲା, ଯେମିତିକି ମୁଁ କହିବି ୱେଟ୍ ବଢ଼ିଲାନି ଛୁଆର, କିମ୍ବା ଗୋଟେ ଗୋଟେ ଛୁଆର ଡାଇରିଆ ଲାଗି ରହିଲା, କିମ୍ବା ଛୁଆର ଡେଭଲପମେଣ୍ଟ ହେଲାନି, ଲେଟ୍ ହେଲା, ଡିଲେ ଡେଭଲପମେଣ୍ଟ ହେଲା, ଗ୍ରୋଥ୍ ଫାଲ୍ଟରିଂ ହେଲା, ଏସବୁ ହେଲେ ଆପଣ ନିହାତି ଡକ୍ଟରଙ୍କ ପାଖକୁ ଯାଇ ଦେଖେଇବେ। ତ ଠିକ୍ ଟାଇମ୍ରେ ଯଦି ଛୁଆର କିଛି ବି ଅସୁସ୍ଥତା ଦେଖାଗଲେ,
1: କୌଣସି କ୍ଷେତ୍ରରେ
0: ଅସୁସ୍ଥତା ଦେଖାଗଲା, ତାହେଲେ ଡକ୍ଟରଙ୍କ ପରାମର୍ଶ ନିହାତି କରିବେ। ତା ସହିତ ଆମେ ଏଇ ବାକି ଜିନିଷ ଗୁଡ଼ାକ ବି ଦେଖିବା, ଯେମିତି 2 ବର୍ଷ ପରେ ଛୁଆମାନେ ଯେଉଁ ମୋବାଇଲ୍, ଟିଭି, ଅଦର ସବୁ ଆକ୍ଟିଭିଟିସ୍ରେ ଇନଭଲ୍ଭ ରହୁଛନ୍ତି ସେଗୁଡ଼ାକ କମେଇବା, ବାକି ଏତିକି ହିଁ।
1: ମୋଟାମୋଟି କହିବାକୁ ଗଲେ ଛୁଆ ଜନ୍ମ ହେଲା ପରେ ପିଲାଙ୍କର ଡେଭଲପକୁ ନଜର ରଖିବା, ଅସୁବିଧା ହେଲା ମାନେ ଡକ୍ଟରଙ୍କ ସହିତ ପରାମର୍ଶ ନେବେ, ଏଇଟା ଯେମିତି ରେଗୁଲାର ଚାଲିଥିବ ନା, କେତେ ହେଳା କରିବାର ନାହିଁ,
0: ହେଳା କରିବାର।
1: ବହୁତ ବଢ଼ିଆ ଲାଗିଲା, ଆମ ଶ୍ରୋତାବନ୍ଧୁମାନଙ୍କର ଯେଉଁ ସବୁ ସମସ୍ୟା ଥିଲା, ଜାଣିବାର ଇଚ୍ଛା ରଖିଥିଲେ, ତାକୁ ତ ବୁଝେଇଲେ ବିଭିନ୍ନ ରୋଗ ସମ୍ପର୍କିତ ଆପଣ ପ୍ରାଞ୍ଜଳ ଭାବରେ ବୁଝେଇଦେଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଥ୍ୟାଙ୍କ ୟୁ ମ୍ୟାଡ଼ମ।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ସୁସ୍ଥ ମା ଓ ସୁସ୍ଥ ଶିଶୁ ପରିବାର ପାଇଁ ଏହା ହିଁ ସବୁଠୁ ବଡ଼ ଖୁସି।
4: ସମ୍ ହସ୍ପିଟାଲ ବ୍ରହ୍ମପୁର।

0: ନମସ୍କାର ଶ୍ରୋତାବନ୍ଧୁ, ଆଜିର ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ରାଜୀବ ଲୋଚନ ଆଚାର୍ଯ୍ୟ। ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ ଆଜ୍ଞା।
1: ଆଜ୍ଞା, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା,
0: କାଣା କରୁଛନ୍ ଆପଣ ସୁବଲ? ଆଜ୍ଞା,
1: ମୁଇଁ ତ ଆଜ୍ଞା ଦେଖୁନ୍, ଚାଷ କାମ କରୁଛି। ଚାଷ କାମର ସାଙ୍ଗେ ତ ରେଡ଼ିଓ ଶୁଣିବାଟା ହଉଛି ମୋର ମୁଖ୍ୟ କାମ। ଆଜ୍ଞା
0: ଆଜ୍ଞା ଆଜ୍ଞା,
1: ଆଉ ଇହାଦେ ତ ଅଷାଢ଼ ମାସ ଆସିଗଲାନ, ଆମେ ଯେହେତୁ ଚାଷୀ ଲୋକ ଆମର ଚାଷର ପ୍ରସ୍ତୁତି ଚାଲିଛି ଆଜ୍ଞା, ଆମର ଯେନ୍ ଖରିଫ ଋତୁର ଲାଗି। ଆଜ୍ଞା
0: ଆଜ୍ଞା, ଏହା ତ ବର୍ଷା ବି ସଡ଼ନ ଆସିଯାଇଛି।
1: ଦେଖୁନ୍ ଆଜ୍ଞା, ବର୍ଷା ଏଟା 1 ତାରିଖ ନୁ ବର୍ଷୁଛି ଆଜ୍ଞା। ଆମର ବିଜେପୁର ବ୍ଲକର କଥା କହିମି, 3 ଦିନ ହେଲାନ
0: ଆଜ୍ଞା
1: କଣ୍ଟିନ୍ୟୁସ୍, ଏବେ ବି ବର୍ତ୍ତମାନ ବି ପ୍ୟାନ୍ ବର୍ଷୁଛି ଆଜ୍ଞା। ଆପଣଙ୍କ ନ ଏଟା କଥା ଲାଗୁଛି, ପ୍ୟାନ୍ ବି ବର୍ଷୁଛି ଆଜ୍ଞା।
0: ଆଚ୍ଛା, ବୋଲେ ଆପଣ ତ ଆଗରୁ ଖଡ଼ି ଜୋତ କରିନି ପାରିଥିବେ?
1: ହଁ ଆଜ୍ଞା, ଆଗରୁ ଖଡ଼ିଛି, ଯେନ୍ତା ଆମର ଗାଁରେ ବୁଣିଥିଲେ ଆଜ୍ଞା, ମୁଇଁ ବି ବାହାରେ ଏକଡ଼େ ଖଣ୍ଡେ ଯେନ୍ତା ବୁଣିଥିଲି ଆଜ୍ଞା, ଯେ ସେଥିରେ ଉପରେ ଆଜ୍ଞା ପ୍ୟାନ୍ ମାଡ଼ି ଚାଲିଛେ। ବୋଲୁନ୍ ତ କେନ୍ତା ହବା, ଆଶୀର୍ବାଦ ନା ଆଗରେ କହିନି ହୁଏ।
0: ହଁ, ଛାଡ଼ି ଯିବା ବେଲେ ଆର୍ ପାଣି ଯଦି ଛାଡ଼ି ଯିବା ବେଲେ କିଛି ଗୋଟେ ହେଇପାରବା
1: ନା? ଆଶୀର୍ବାଦ ଆଜ୍ଞା, ନହେଲେ କୁହି ବି ଯିବା।
0: ଆଜ୍ଞା ଆଜ୍ଞା, ଆଉ ସୁବଲ ଆଜ୍ଞା, ବାକି ଯେତେବେଳେ ଆପଣ ନିଜର ପାସନ କାଣା ଇଚ୍ଛା ହେସି ଆପଣଙ୍କୁ?
1: ଆମର ତ ମୁଖ୍ୟ ଜୀବିକା ଯେହେତୁ କୃଷି ଆଜ୍ଞା, ଚାଷ କାମ କରୁଛୁ, ତା ସାଙ୍ଗେ ଯଦି ଟିକେ ଆମକୁ ଯେତେବେଳେ ଅବସର ମିଳିଲେ ଆଜ୍ଞା, ଏଣ୍ଟରଟେନମେଣ୍ଟ ବେଲେ ରେଡ଼ିଓ ଶୁଣିବାଟା ମୁଖ୍ୟ କାମ ଆଜ୍ଞା। ତାର ସାଙ୍ଗେ ମୁଇଁ ଲେଖାଲୁଖି ଟିକେ କରୁଛି କିଛି।
0: ଆଜ୍ଞା, କାଣା ଲେଖ?
1: ଆଜ୍ଞା, ଏନ୍ତା ବହିର କିଛି କିଛି ପେଜ୍ ମାନେ ଲେଖିମି। ଆମର ମୋର ପୁଅଟି ଆଜ୍ଞା +3 ପଢୁଛି, ତାର ଇଂଲିଶ ବହି ମାନେ କିମ୍ବା ଯେନ୍ ଓଡ଼ିଆ ବହି ମାନେ ସେଟା ଦିନକ ପେଜେ 2 ପେଜ୍ ଲେଖିମି। ତାରପରେ ବହି ମାନେ ପଢ଼ମି, ଗଳ୍ପ, ତାପରେ ଆମର ଉପନ୍ୟାସ ବହି ଗୁଡାକ ପଢ଼ସି ଆଜ୍ଞା। ଆଉ ଏନ୍ତା ଲେଖାଲୁକି ତ ଏନ୍ତା କିଛି ନିକରେ ପଢ଼ସି, ଆର୍ ଲେଖବାର୍ ଲାଗି ଭଲ ଲାଗ୍ସି ଆଜ୍ଞା।
0: ଆଜ୍ଞା ଆଜ୍ଞା, ଯାହା ହଉ, ଆପଣ ଗୋଟେ ଭଲ ଅଭ୍ୟାସଟେ ଏପର୍ଯ୍ୟନ୍ତ ରଖିଛନ୍ତି ଆଜ୍ଞା।
1: ହଁ ଆଜ୍ଞା, ମୁଁ ସେଥିଲାଗି ଦେଖୁନ୍, ମୁଇଁ ଚିଠି ପତ୍ର ତ ଆପଣଙ୍କର ବଲାଙ୍ଗୀର ଷ୍ଟେସନରେ ଏବେ ତ ନେନ ନହେଲେ ମୁଁ କିଷାନ ବାଣୀକେ ବହୁତ ମୋର ଚିଠି ମାନେ ପାଇଥିଲା ଆଗରୁ।
0: ଆଜ୍ଞା ଆଜ୍ଞା, ଆଉ ସୁବଲ ଆଜ୍ଞା, ଯେହେତୁ ବର୍ଷା ହଉଛି ବୋଲୁଛନ୍, ଭୁଜା ମୁଖଫୁଲି କେନ୍ତା ଖାଉଛନ୍ କେ ଖାଇବାର?
1: ଦେଖୁନ୍ ଆଚାର୍ଯ୍ୟ ଆଜ୍ଞା, ଭୁଜା ମୁଖଫୁଲି ତ ଏଇଟା ବତର ଆଜ୍ଞା, ପ୍ୟାନ୍ ଝିପି ଝିପି ବର୍ଷୁଥିବା
0: ଆଜ୍ଞା,
1: ଆର୍ ମୁଖଫୁଲି ଭଜା ହେଇଥିବା, ଯଦି ଭୁଜା ପାକେଇଥିବା ବେଲେ ଦେଖୁନ୍ ତ ଆଜ୍ଞା, ମଜା ଆସୁନ୍ ଆଜ୍ଞା, ଖାଇମା ଆସୁନ୍।
0: ଆଜ୍ଞା ଆଜ୍ଞା, ସମୟ ସୁବିଧା ଦେଖିକି ନିଶ୍ଚିତ କେବେ ଗୋଟେ ସାକ୍ଷାତ ହେବା ଆଜ୍ଞା ଆମର।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: କେନ୍ ଗୀତ ଶୁଣିବେ ଆଜି ଆପଣ?
1: ଆଜି ଦେଖୁନ୍ ଆଜ୍ଞା, ବର୍ଷା ଦିନ ଦେଖୁନ୍, ଖରା ମାସ ଏତେ ଗରମରେ ତ ଆମେ ସମୟ କଟାଲା
0: ଆଜ୍ଞା,
1: ଆଉ ବର୍ଷାରେ ଟିକେ ନି ଭିଲେ ନା ଭଲ ଲାଗବା କେ
0: ନେଇ ଲାଗେ ଆଜ୍ଞା।
1: ପୁରୁଣା ଫିଲ୍ମ ହିନ୍ଦୀ କଥା ଏଥର ଜାନ କି କସମର, ବରସାତ ହୋ ରହି ହେ ବରସାତ ହୋନେ ଦେ ଦେରିକେ। ତ ଆଚାର୍ଯ୍ୟ ଆଜ୍ଞା, ଆପଣଙ୍କୁ ଆଜି ସ୍ପେଶିଆଲ ହେ
0: ଆଜ୍ଞା।
1: ତାପରେ ଶ୍ରୋତା ମାନେ ଆମର ଅଛନ୍, ହରିଶ କୁମାର ପୁରୁଆ, ଯଶନ୍ତ ପାଇକ, କରମସ୍ୱାମୀ ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ ଭୋଇ, ଆମର ଭକ୍ତ ଚରଣ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପାଳ, ଚୁଙ୍କି କୁସୁମ, ଗୀତାଞ୍ଜଳି ସାହୁ, ସୌଦାମିନୀ ସେନାପତି, ଦୋଳ ଗୋବିନ୍ଦ ମିଶ୍ର, ସେବାରାମ ମେହର, ମୁରଲୀ ମେହର, ନାରାୟଣ ମେହର, ରବୀନ୍ଦ୍ରନାଥ ମେହର, ଲିଙ୍ଗରାଜ ମେହର, ସତ୍ୟଭା ମେହର, ଆହୁରି ଯେତିକି ବନାଇ ଶୁଣୁଥିବା ଆଜ୍ଞା, ସବୁ ଶ୍ରୋତାମାନଙ୍କୁ, ଯାହାର ନାଁ ବି ଛାଡ଼ିଲା ସମସ୍ତଙ୍କୁ ଡେଡିକେଟ୍ ଆଜ୍ଞା।
0: ଠିକ୍ ଅଛି ଆଜ୍ଞା, ଶୁଣୁନ୍, ଆପଣଙ୍କର ପସନ୍ଦର ଗୀତା।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର, ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ନମସ୍କାର।
0: ନମସ୍କାର ଆଜ୍ଞା,
1: ମୁଇଁ ବିଜେପୁର କଲେରୁ ଭାଗରଥୀ ଭାଇ କହୁଥିଲି। ଆଜ୍ଞା,
0: କେନ୍ତା ଅଛନ୍ ଭାଗରଥୀ? ଆଜ୍ଞା
1: ଭଲ ଅଛୁ। ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ମାନେ ବି ଠିକ ଅଛୁ। ଆଜ୍ଞା, ଆଉ ବର୍ଷା ହଉଛି? ଏଇଟା
1: ବର୍ଷା ତ ଏଇଟା ହଉଛି ଆଜ୍ଞା, କାଲି ହେଲେ ବର୍ଷା ନାଇଁ ଛାଡ଼ବାର।
0: ଚାଷବାସ କେନ୍ତା ଆରମ୍ଭ କରିଥିଲେ ନଇ? କେନ୍ତା
1: ଚାଷବାସ ଏଇଟା ଆରମ୍ଭ ହେଲା ଆଜ୍ଞା, ବର୍ଷା ହେଇ ବସିଲା ବେଲେ ଆରମ୍ଭ ତ କରବାର ପଡ଼ବା।
0: ଆଜ୍ଞା ଆଜ୍ଞା, ଆଉ ଏ ଭିତରେ ନୂଆ କାମ କାଣା?
1: ବର୍ଷା ହଉଛି ଆଜ୍ଞା।
0: ହଁ, ବଲାଙ୍ଗୀରେ ବି ବର୍ଷା ହଉଛି ଆଜ୍ଞା।
1: ନୂଆ କାମ ମାନେ କିଛି ନାଇଁ ଆଜ୍ଞା,
0: ହେନ୍ତା ଚାଲିଛି ନାଇଁ କେଁ?
1: ହେନ୍ତା ଚାଲିଛି ଆଜ୍ଞା।
0: ଗାଁରେ ସମସ୍ତେ କେନ୍ତା କେନ୍ତା ଅଛନ୍ ଆଜ୍ଞା?
1: ସବୁ ଆଣି ଭଲ ଅଛି ଆଜ୍ଞା।
0: ଆଜ୍ଞା, କେଡ଼େଟି ଗାଁ ହେବ ଆପଣଙ୍କର ଗାଁଟା?
1: ଆମ ଗାଁ ତିନିଟା ୱାର୍ଡ଼ ଆଜ୍ଞା।
0: ସମସ୍ତଙ୍କୁ ଆପଣ ଚିହ୍ନିଛନ୍? ଆଜ୍ଞା ଆଜ୍ଞା, ଯାହା ହଉ କାଣା ହେଇଛି ନା, ଗୋଟେ ଗୋଟେ ବଡ଼ ବଡ଼ ଗାଁରେ କିଏ କାହାକେ ଅଧା ଲୋକକେ ନେଇ ଚିହ୍ନିଥାନ୍ କି?
1: ନାଇଁ ନାଇଁ, ଆମର ତିନିଟା ୱାର୍ଡ଼ ସବୁ ଚିହ୍ନା ଚିହ୍ନି ଆଜ୍ଞା।
0: ଆଜ୍ଞା, କେନ୍ ଗୀତ ଆଜି ଶୁଣିବାକେ ଆପଣ ଇଚ୍ଛା କରିଛନ୍?
1: ଆଜି କୁଛ କୁଛ ହତା ରା ହିନ୍ଦୀ ଫିଲ୍ମ ଗାନାଡ଼ ଦେନ ଟାଇଟିଲ ଇଏ ଡେଲିକେଟ ଟି କନ ଦେବେ ଆଜ୍ଞା।
0: ଆଜ୍ଞା, କହୁନ।
1: କଲ୍ଲେର ଗୋଟେ ସୁନ୍ତନ ଈଶ୍ୱର ଖମାରୀ ନାଗୁ ପାତ୍ର ଯଶବନ୍ତ ପାଇ ଆମ ରାଧାକାନ୍ତ ଭୋଇ ପରମସାନି ସାହୁ ସୁବ ସାହୁ ପ୍ରଶାନ୍ତ ଖମାରୀ ଯେ ଗୋପାଳ ବେହେରା କିଲୋକୁ ଡେଲିକେଟ କରି ନେଇ।
0: ଆଜ୍ଞା ଠିକ୍ ଅଛେ, ଆପଣ ଆପଣଙ୍କର ଯେନ୍ ବନ୍ଧୁମାନଙ୍କର ନାଁ କହିଲେ ସମସ୍ତଙ୍କର ସାଙ୍ଗେ ମିଶିକରି ଶୁଣନ୍। କୁଛ କୁଛ ହୋତା ହେ କଥା ଚିତ୍ରରେ ଗୀତା।

0: ତନ୍ତ ପାଇ କହୁଥିଲି ବରଗଡ଼ ଜିଲ୍ଲା ନୁ ଦୟା
1: କେନ୍ତା ଅଛନ୍ ଯଶୋନ୍ତ ଆଜ୍ଞା
0: ମୋର ଦେହ ଟିକେ ଅସୁସ୍ଥ ଅଛି ବୋଲ ତ ଆମର ଦାନ୍ତର ମାଢିଟା ଟିକେ ମୋର ଫୁଲି ଯାଇଛି ଥଣ୍ଡା ପାଗ ଲାଗି
1: ଆଚ୍ଛା ଆଚ୍ଛା ଡକ୍ଟରଙ୍କୁ ଦେଖାଲେ ନ
0: ହଁ ଦେଖାଲି ମେଡିସିନ
1: ଆଚ୍ଛା ଠିକ ଅଛି ଜଲ୍ଦି ଭଲ ହେଇଯିବେ ହେଟା
0: ହଁ
1: ହଁ
0: ଖାଇବାର ଟିକେ ତକଲିଫ ହଉଛି ଯେହେତୁ ତମେ ମୁହଁ ହେ
1: ହଁ ଆଉ ବୁଣାବୁଣି କାମ କେନ୍ତା ଚାଲିଛି ଯଶୋନ୍ତ ଭାଇ
0: ହଁ ବୁଣାବୁଣି ଠିକ ଚାଲିଛି ଇଟା ପାନ ବର୍ଷା ଭିଲ ତିନି ଦିନ ହେଲାନ ବର୍ଷୁଛି
1: ଏଇ ବର୍ଷାରେ ଆପଣଙ୍କର ବୁଣାବୁଣିର କିଛି ପ୍ରୋବ୍ଲେମ ହେସି କା
0: ହଁ ପ୍ରୋବ୍ଲେମ ଟିକେ ହେସି ବେଶୀ ଟିକେ ବର୍ଷା ହେଲେ ବାକି ତ ଘରର କାମ ଯେ ସୂତା ବୋଲି ଟିକେ ସଫ ସାଫ କରୁଛି ମୁହଁ ଟିକେ ଭଲ ନାଇଁ ଚଲେ
1: ଟିକେ ଭିଡ଼ ହେସି ନାଇଁ କା
0: ହଁ ଭିଡ଼ ହେସି
1: ହଁ ଆଉ ଗାଁରେ ସମସ୍ତେ କେନ୍ତା କେନ୍ତା ଅଛନ୍
0: ସମସ୍ତଙ୍କର ଚାଷ କାମଟା ଆଗେଇ ଗଲାନ ସମସ୍ତେ ତାମାନେ ଏହା ଯେନ୍ ଖେତ ଖୋଲାଥି ଯିଏ ଯେନ୍ତା ଚାଷ ବାଡ଼ି କରୁଛନ୍ ସମସ୍ତେ ତାମାନେ ଖେତ ଖୋଲାଥି ବାଡ଼ି ବସିଲେ ନ
1: ଆଜ୍ଞା ଯାହା ହଉ ଠିକ ଅଛି ସମସ୍ତେ ଏନ୍ତା ଭଲରେ ରହୁନ୍ ସବୁ ବେଲେ
0: ହଁ
1: କେନ୍ ଗୀତ ଶୁଣିବେ ଆଜି ଆପଣ
0: ଆଇ ହେଲୋ ବ୍ରଦର ର ଗୋଟେ ଗୀତ ଦେଇଦେବ ଯେନ୍ଟା ଭଲ ଲାଗ୍ବା
1: ଶୁଣୁନ
0: ଆଉ ଏଇଟା ତାମାନେ କିଶୋର ଭାଇକେ ଔର ଜଗପାଲ ବେହେରାକେ କୁମାରୀ ଗାଁର ଡେଡିକେଟ କରିଦେବେ
1: ଆଜ୍ଞା ଠିକ ଅଛି ଆପଣଙ୍କ ଆପଣଙ୍କର ଦୁଇ ଜଣ ସାଙ୍ଗ ସାଙ୍ଗେ ମିଶିକିରି ଶୁଣୁନ ଆପଣଙ୍କର ପସନ୍ଦର ଗୀତ

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା,
1: ବଲାଙ୍ଗୀର କହୁଥିଲା କି? ଶଶିକାନ୍ତ ସାହୁ।
0: ଆଜ୍ଞା ଆଜ୍ଞା, କାଣ କରୁଛନ୍ ଆପଣ ସାହୁ? ଆଜ୍ଞା,
1: ଆମର ଦୋକାନ ଅଛି ଆଜ୍ଞା, ଆମର ନରସିଂହ ମନ୍ଦିର ଛକ।
0: ଆଜ୍ଞା ଆଜ୍ଞା, କେତେ ବର୍ଷ ହେଲାନ ଆପଣ ଦୋକାନ ଦେବାର?
1: ଆମର 40 ବର୍ଷ ହେଲା ଆଜ୍ଞା।
0: ଆଜ୍ଞା, ବୋଲେ ଆପଣ ବହୁତ ଆଗରୁ ବଲାଙ୍ଗୀର କେ ଦେଖି ସାରିଲେନ ନା ଆଜ୍ଞା?
1: ହଁ ଆଜ୍ଞା, ପୁରା ମେନ୍ ଜାଗାରେ ଅଛୁ, ଗଭର୍ଣ୍ଣମେଣ୍ଟ ବସ୍ ଥିଲା ଆଉ ଉଠିଗଲାନ ସାର୍ କେ।
0: ଆଜ୍ଞା,
1: ଆମର ବଲାଙ୍ଗୀର ହାଲ ଚାଲ ତ ଜାଣୁଛନ୍, ସବୁ ବର୍ଷା ଜୋରଦାର ଚାଲୁଛେ।
0: ଆଜ୍ଞା ଆଜ୍ଞା, ସାହୁ ଆଜ୍ଞା, ଆପଣ ଯେନ୍ କହିଲେ 40 ବର୍ଷ ହେଲାନ ଆପଣ ଦୋକାନ ଦେବାର ବୋଲିକରି, ଆପଣ ଯେତେବେଳେ ଆରମ୍ଭ କରିଥିଲେ ଦୋକାନ?
1: ଏଇଟା ମୁଁ କାଠର ଗୁଡ଼ା ଗୋଟେ ଆରମ୍ଭ କରିଥିଲି, ଏବେ ଏଇଟା ସିମେଣ୍ଟର କରୁଛେ।
0: ଆଜ୍ଞା, ଏଇ ସେ ସମୟର ବଲାଙ୍ଗୀର ଆର ଇହାଦେର ବଲାଙ୍ଗୀର ଭିତରେ ଆପଣ କାଣ ପାର୍ଥକ୍ୟ ଦେଖୁଛନ୍ ଆଜ୍ଞା?
1: ବହୁତ ଫରକ ଅଛି କେତନି, ଯେ ସେ ସମୟର ବଲାଙ୍ଗୀର କାହିଁ ସେ ବଲାଙ୍ଗୀର।
0: ଆଜ୍ଞା,
1: ଏହା ତ ଗଲି କୁନିରୁ ସବୁଆଡ଼େ ଦୋକାନ ବଜାର ସବୁ ହେଇଗଲାନ, ଆଗ ତ ମେନ୍ ରୋଡ଼ ଖାଲି ଟିକେଟ୍ ଥିଲା ଆଜ୍ଞା, ସେଟା
0: ଆଜ୍ଞା ଆଜ୍ଞା,
1: ଦୁଇ ଚାରିଟା ଦୋକାନ ଥିଲା ବୁଝିଲେ କିନା, ଆମର ଭାଗରଥୀ ଛକ ହେଲା, ପାଟନା ହୋଟେଲ ଛକ ହେଲା, ତାହେଲେ ଏଇଟା ମାନେ ଟିକେ ମେନ୍ ମାର୍କେଟ ଥିଲା ତାହେଲେ।
0: ଏହା ବହୁତ ବଢ଼ିଗଲାନ ନା କେଁ? ଆଉ ପରସ୍ପର ଭିତରେ
1: ଷ୍ଟେସନ ଆଡ଼େ ବି ଯିବାର ଲୋକ ଡରୁଥିଲେ।
0: ଆଜ୍ଞା ଆଜ୍ଞା,
1: ଲୋକ ସମ୍ମାନ ଦଉଥିଲେ, ଲୋକଟେ ଆସିଗଲେ ସେ ବିଡ଼ିଟେ ସିଗାରେଟ ପିଉଥିଲା କି କାଣା ଖାଉଥିଲେ, ଲୁକେ କରି ଡରି ପଡୁଥିଲା, ଆରେ ଆଉଷ୍ଟନ ବୋଲିକରି, ତାଙ୍କର ପଡ଼ାର ହଉ ଘର ହଉ ପାଖର ହଉ, ତାମିଲ ଏସବୁ ଜିନିଷ ଆର ଇହାଦେ ନାଇନ, ପିଲାମାନେ ବୋଲୁଛନ୍ ନାଇଁ ଚିନ୍ତା ନେଲେ, ବାପା ହଉ ମା ହଉ ଝିଅ ହଉ ଚିନ୍ତା ନେଇ।
0: ଆଜ୍ଞା ଆଜ୍ଞା, ଆମର ଭିତରେ ସଂସ୍କାରଟା ଉଠି ଯାଉଛି ଧୀରେ ଧୀରେ ନା ଆଜ୍ଞା?
1: ଆଜ୍ଞା,
0: ଆଉ ଆପଣଙ୍କ ରେଡିଓ ଶୁଣା ଶୁଣି କେନ୍ତା ଚାଲିଛେ?
1: ନାଇଁ ରେଡିଓ ତ ମୋର ପୁରା ଜୋରଦାର, ସବୁ ଲୋକ ଦେଖୁଛନ୍ ମୋର ରେଡିଓ କହୁଛନ୍ ସମସ୍ତେ, ବଲାଙ୍ଗୀର ତମର ଗୋଟେ ରେଡିଓ ହଁ, ଆର କାହିଁ ନା ବାଜବାର ବସନ୍ତ।
0: ଯାହା ହଉ ଆଜ୍ଞା, ଆପଣ ଏଇ ଅଭ୍ୟାସ ଆମର ଜାରି ରଖିଥିବେ ଆଜ୍ଞା, ଆମର ରେଡିଓଟା ଆପଣଙ୍କର ଦୋକାନରେ ଯେନ୍ତା ସବୁବେଳେ ବାଜୁଥିବା। ଆଜ୍ଞା, କେନ୍ ଗୀତ ଆଜି ଶୁଣିବେ ଆପଣ?
1: ଆଜି ଗୋଟେ ମୋର ମନରେ ଭାବୁଛି, ଗୋଟେ ଜଗନ୍ନାଥ ରଥଯାତ୍ରା ଆସୁଛି ଯେ 16 ତାରିଖ ହଉଛି।
0: ଆଜ୍ଞା,
1: ବୋଲେ ଗୋଟେ ଭଜନଟେ ଦେଉ ବୋଲି ଆମେ ସାଲବେଗରଟା ଦେଇଦେଲେ ଚଲବା,
0: ସାଲବେଗର ଜଗବନ୍ଧୁ ଗୋସାଇଁ।
1: ହଁ ହଁ
0: ଆଜ୍ଞା, ଠିକ୍ ଅଛି, ତାହେଲେ ଶୁଣୁନ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ?
1: ଆଜ୍ଞା, ମୋର ନାଁ ହେଉଛି ଲୋଚନ ପ୍ରଧାନ, ଗାଁ କାଲାଟିକରା, ପୋଷ୍ଟ ଅଫିସ ଯିବା, ଥାନା ବ୍ଲକ ବିନକା, ଜିଲ୍ଲା ସୋନପୁର।
0: ଆଜ୍ଞା ଆଜ୍ଞା, କେନ୍ତା ଅଛନ୍ ଲୋଚନ ଆଜ୍ଞା?
1: ବହୁତ ବଢିଆ ଅଛ ଆଜ୍ଞା, ଆପଣ ମାନେ କେନ୍ତା ଅଛ?
0: ଆମେ ମାନେ ବି ସମସ୍ତେ ଭଲ ଅଛୁ ଆଜ୍ଞା। ସିଂହିଯୁବାରୁ ଆପଣଙ୍କର ଗାଁଟା କେତେ ବାଟ ହେବା?
1: 3 କିଲୋମିଟର ଆଜ୍ଞା, ଛୋଟେ ଗାଁ ଆମଟା ଆଜ୍ଞା, ଛୋଟେ ଗାଁ, ଦୁଇଟା ଗାଁର ଫାଲେ ଫାଲେ ଥିବ, ଆମେ ମାନେ ସିଆରେ ଅଛୁ, ସୀମାରେ ଅଛୁ। ଆମର କାଣା ହେଇଛି କି, ଆମର ଗାଁର ମଝିଟା, ମଝିରୁ ଫାଲେ ଆମର ବାବୁପାଲି, ଆମର ପଞ୍ଚାୟତ ହଉଛି ବାବୁପାଲି
0: ଆଜ୍ଞା,
1: ଆର ଆମର ଫାଲେ ହଉଛି ଆମର ଦେଣ୍ଡୁପଦର। ତ ଆମେ ଦେଣ୍ଡୁପଦରରେ ଯାଉଛୁ, ସେମାନେ ଫାଲେ ଅଛନ୍ତି ଯେ ବାବୁପାଲିରେ, କିନ୍ତୁ ଗାଁଟା ଗୋଟେ ହେଇକିରି ଅଛୁ ସବୁ। ହଁ, ଦୁଇଟା ହେଇକିରି ଗୋଟେ ଗାଁ, ସେଟା ଗୋଟେ ତାର କାହାଣୀ ଅଛି ଆଜ୍ଞା। ଗାଁର
0: କାଣା ଅଛି ଆଜ୍ଞା କାହାଣୀ?
1: ଆମର ମୋର ଦାଦା, ବୁଢା ଦାଦା
0: ଆଜ୍ଞା,
1: ଅଜାଟା ଆମର ଏକ୍ଚୁଆଲ ପ୍ରକୃତରେ ଘର ହଉଛି ଭେଡ଼ାନ ବ୍ଲକ ନୂଆଲାପାଲି
0: ଆଜ୍ଞା।
1: ତ ଇନୁ ଆମର ପଲସାପାଲିରେ ତାର ମାମୁ ଘର
0: ଆଜ୍ଞା।
1: ତ ଇନକେ ପଲେ ଆସିକିରି ଏଇଟା ଗୋଟେ ନୂଆ ବସ୍ତି ସ୍ଥାପନ କଲେ
0: ଆଜ୍ଞା। ଆଜ୍ଞା, ତ ଆପଣଙ୍କ ଜେଜେବାପା ଏଇ ବସ୍ତିଟା ସ୍ଥାପନ କରିଛନ୍?
1: ସ୍ଥାପନ କରିଛନ୍, 1942 ସାଲେ ଆସିଥିଲେ, ପରେ 41 କି 42 ରେ ଆସିଥିଲେ
0: ଆଜ୍ଞା। ଆଜ୍ଞା,
1: ଆଉ ସେ ମୋର ଜେଜେବାପାର ବାପାଟା ହଉଛନ୍ ଗୋଟେ ଆମର ଇଏ ଅଞ୍ଚଳର ବଡ଼ ଗୋଟେ ଗୁନିଆ ବୋଇତ ସବୁ କିସ୍ମର। ତ ତାଙ୍କର ନାଁ ହିସାବରେ ସେଟା କାଲାଟିକରା ବନା ହେଇଛି, ତାଙ୍କର ନାଁ ହଉଛି କାଲା ପ୍ରଧାନ
0: ଆଜ୍ଞା। ଆଜ୍ଞା, ତ ତାଙ୍କର ନାଁ ଅନୁସାରେ ଏଇଟା କାଲାଟିକରା ହେଲା ନା?
1: ରେପୁଟେଡ ଆଡମିଟ ଥିଲେ
0: ଆଜ୍ଞା। ଆଜ୍ଞା, ଆପଣଙ୍କର ଯେନ୍ତା ବଂଶର ଗୋଟେ ପୂର୍ବପୁରୁଷଙ୍କର ନାଁ ଅନୁସାରେ ଆପଣଙ୍କର ଗାଁର ନାଁ
1: ହେଲା,
0: ସେନ୍ତା ଆପଣମାନେ ବି ଧ୍ୟାନ ଦେବାର କଥା ଯେ ଆପଣମାନେ ସେନ୍ତା ଭଲ କାମ ଖାଲି ସମାଜ ଲାଗି କରବାର କଥା ବୋଲି ନାଇଁ କେଁ?
1: ଯାହା ପାରୁଛୁ କରୁଛୁ ଆଜ୍ଞା।
0: ଆଜ୍ଞା ଆଜ୍ଞା, ନିଶ୍ଚିତ ହବ ଆଜ୍ଞା,
1: ଯାହା ପାରୁଛୁ କରୁଛୁ
0: ଆଜ୍ଞା। କେନ୍ ଗୀତ ଆଜି ଶୁଣିବେ ଆପଣ?
1: ସିନ୍ଦୁର କଥା ଚିତ୍ରର ଏଇଟା ପତ୍ର ସାବନ
0: ଆଜ୍ଞା। ଠିକ୍ ଅଛି, ଶୁଣୁନ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହଁ ନମସ୍କାର।
0: ନମସ୍କାର ଆଜ୍ଞା,
1: ନେହେରୁ ନଗର ଭୀମା ମାୟା କହୁ।
0: ନେହେରୁ ନଗରଟା କେନ୍ ସାଇଟ୍ ଅଛି ଆଜ୍ଞା?
1: ନେହେରୁ ନଗର ଆମର ବରପାଲି ଡୁଙ୍ଗରିପାଲି ମଝିରେ ଅଛି, ଆମର ଚାର ବଙ୍ଗଳା।
0: କାଣ କରୁଛନ୍ ଆପଣ ଭୀମା ଆଜ୍ଞା?
1: ଶାଢ଼ୀ ବନୁଛନ୍ ଆଜ୍ଞା।
0: ଆଚ୍ଛା, ଯେ ଭୀମଙ୍କର ଏନ୍ତା ଆପଣ ହୃଷ୍ଟପୃଷ୍ଟ ଅଛନ୍ତି କି ପତଳା ଅଛନ୍?

0: ମୋଟାମୋଟି ସେଭରି
1: ମୋଟାମୋଟି ଅଛନ୍ତି ତ ଆପଣ? ଠିକ ଠିକ ଆଜ୍ଞା। ଆଉ କପଡ଼ା ବୁନାବୁନି ଠିକ ଚାଲିଛି ଆଜ୍ଞା? ବର୍ଷା ଲାଗି ତ ଟିକେ ଡିଷ୍ଟର୍ବ ହଉଥିବ କେଁ ସେ?
0: ବର୍ଷା ଲାଗି ଟିକେ ଡିଷ୍ଟର୍ବ ଇହାଦେ ପାନ୍ ବର୍ଷୁଛି ଇହାଦେ।
1: ଆଜ୍ଞା ଆଜ୍ଞା। ଆଉ ଆମର କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ କି ନାଇଁ
0: ଆଜ୍ଞା?
1: ଆଜ୍ଞା ଆଜ୍ଞା। ମୁଗା ଚାଲିଛି ଆର ରେଡିଓ ବି ଚାଲିଛି ନା
0: ଆଜ୍ଞା?
1: ଆଜ୍ଞା ଠିକ ଅଛି ଆଜ୍ଞା। କେନ୍ ଗୀତ ଶୁଣିବେ ଆଜି ଆପଣ?
0: ଆକାଶ କି ରଙ୍ଗ ଲାଗିଲା?
1: ଆଜ୍ଞା ଆକାଶ କି ରଙ୍ଗ ଲାଗିଲାର କେନ୍ ଗୀତ ଶୁଣିବେ?
0: ଟାଇଟଲ୍ ଶୁଣିବେ।
1: ଆଜ୍ଞା ଠିକ ଅଛି, ଶୁଣୁନ ଆପଣଙ୍କର ପସନ୍ଦର ଗୀତ।

0: ଏ ଥିଲା ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଏଇଠି ରହୁଛୁ ଶ୍ରୋତା ବନ୍ଧୁ, ନମସ୍କାର।
1: ପ୍ରଚାର କଲୁ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ପ୍ରଥମ ଭାଗ। ଉପସ୍ଥାପନାରେ ଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଗୃହିଣୀ ଭଉଣୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, କିନ୍ତୁ ତା ପୂର୍ବରେ ବିଜ୍ଞାପନ।
2: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
3: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
3: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା।

0: ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ NPS ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। NPS ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ। ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, NPS ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ NPS ସଞ୍ଚୟ କଣ?
0: NPS ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ NPS ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। NPS ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
2: କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ମିତାଲି ମଧୁମିତା
1: ଆଉ ମୁଁ ଭାରତୀ। ଟାଇଁ ଟାଇଁ ଖରାରେ ଗ୍ରୀଷ୍ମକାଳର ଯାତ୍ରା ଅନୁଭୂତି ଉଣା ଅଧିକ ସଭିଙ୍କର ରହିଛି।
2: ଦେହରୁ ଗମ୍ ଗମ୍ ଝାଳ ବୋହୁଥିବ, ଆଉ ତା ସାଙ୍ଗକୁ ଗରମ ପବନ, ଅସହ୍ୟ, ଆହୁରି ପୁଣି ଅଂଶୁଘାତର ବି ଭୟ।
1: ମନ ଖୋଜୁଥାଏ ଶୀତଳ ପବନ, ଥଣ୍ଡା ପାଣି ସାଙ୍ଗକୁ ଗଛର ଛାଇ,
2: ହେଲେ ସବୁଆଡ଼େ ଖାଁ ଖାଁ।
1: ରାସ୍ତା କଡ଼ର ଗଛ ସବୁ କେବେଠୁ ଉଭାନ ହୋଇସାରିଲାଣି। ଧରିତ୍ରୀ ମାତା ଆଜି ରୁକ୍ଷ, କର୍କଶ ଓ ଧୂସର। ମାଙ୍କର ଅବସ୍ଥା ଯଦି ଏଇଆ, ତାହେଲେ ଆମର ଅବସ୍ଥା କ'ଣ ହେବ?
2: ସେଥିପାଇଁ ତ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ଘନ ଘନ ଜଳବାୟୁର ପରିବର୍ତ୍ତନ ହେଉଛି,
1: ପ୍ରକୃତି ପରିବେଶର ସନ୍ତୁଳନ ବିଗୁଡ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଧରଣୀବାସୀ ଅତିଷ୍ଠ ହୋଇପଡ଼ୁଛନ୍ତି।
2: ଅସରନ୍ତି ସମସ୍ୟା ହେଲେ ସମାଧାନର ବାଟ ଗୋଟିଏ, ତା ବି ଆମେ ଜାଣୁ, ତଥାପି ନିରବି ଯାଉ।
1: ତାକୁ ବାରମ୍ବାର ମନେ ପକାଇବାକୁ ହୁଏ ଆମକୁ। ଗଛ ଲଗାଅ, ଚାରିଆଡ଼େ ସବୁ ଚିମା କର, ଗଛ ବଞ୍ଚିଲେ ଆମେ ବଞ୍ଚିବା। ଆମେ ଯଦି ଗଛର ଯତ୍ନ ନେବା, ତାହେଲେ ଗଛ ଆମର ଯତ୍ନ ନେବ।
2: ଗଛ ଆମର ସବୁଠାରୁ ବଡ଼ ଉପକାରୀ ବନ୍ଧୁ। ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ବୃକ୍ଷଲତା ରହିଛି। ବୃକ୍ଷଲତାର ସବୁଜ ସୁନ୍ଦର ଶୋଭା ପାଇଁ ଆମ ପୃଥିବୀ ଖୁବ୍ ସୁନ୍ଦର ଦେଖାଯାଏ।
1: ହଁ, ବୃକ୍ଷ ଆମ ଧରା ପାଇଁ ବରଦାନ ସଦୃଶ, ଏହା ଆମର ଅନେକ ଉପକାର କରିଥାଏ। ସୃଷ୍ଟି ଆରମ୍ଭରୁ ଗଛଲତା ଆମକୁ ବିଭିନ୍ନ ପ୍ରକାରରେ ସାହାଯ୍ୟ କରିଆସୁଛି। ସୃଷ୍ଟିର କାହିଁ କେଉଁ କାଳରୁ ଆମେ ଶୁଣିବାକୁ ପାଉ ଜଳ ହିଁ ଜୀବନ, ଏବେ ତାହା ସହ ଶୁଣାଯାଉଛି ବୃକ୍ଷ ହିଁ ଜୀବନ।
2: କାରଣ ବୃକ୍ଷ ବିନା ଜୀବନ ଧାରଣ ଅସମ୍ଭବ। ଗଛଠାରୁ ଆମେ ଫୁଲ, ଫଳ, ଔଷଧ, ଅମ୍ଳଜାନ, କାଠ ଇତ୍ୟାଦି ପାଇଥାଉ। ଗଛର ଶୁଖିଲା ପଟାରୁ ଗୃହ ସାଜସଜ୍ଜା ଉପକରଣ ନିର୍ମାଣ କରିଥାଉ।
1: ମୃତ୍ତିକା କ୍ଷୟ ରୋକିବା, ବର୍ଷା ହେବାରେ ମଧ୍ୟ ଏହି ବୃକ୍ଷ ହିଁ ସହାୟକ ହୋଇଥାଏ। ଆଦିମ କାଳରେ ଏହି ବଣ ହିଁ ଥିଲା ଭାରତୀୟ ସଭ୍ୟତାର ବାସସ୍ଥଳୀ।
2: ଏଠାରେ ବାସ କରି ମୁନି ଋଷିମାନେ ତପସ୍ୟା ସାଧନ କରୁଥିଲେ। କବି ସାହିତ୍ୟିକମାନେ ବିଭିନ୍ନ ରଚନା ପାଇଁ ପ୍ରୋତ୍ସାହନ ପାଇପାରୁଥିଲେ।
1: ବୃକ୍ଷ ହିଁ ଜୀବନ, ତେଣୁ ଭବିଷ୍ୟତକୁ ସୁରକ୍ଷିତ ରଖିବା, ବିଶ୍ୱକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବା ପାଇଁ ଗଛ ଲଗାଇବା।
2: ଏଥିପାଇଁ ତ ସମସ୍ତଙ୍କୁ ସଚେତନ ଆଉ ବୃକ୍ଷରୋପଣର ମହତ୍ତ୍ୱକୁ ଗୁରୁତ୍ୱ ଦେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାହୁଏ ବନ ମହୋତ୍ସବ।
1: ତେବେ ଆସନ୍ତୁ ଆଜି ଆମେ ଏହାର ମହତ୍ତ୍ୱ ବିଷୟରେ ଅଧିକ ଜାଣିବା।

0: ବୃକ୍ଷ ମାନବର ପରମ ମିତ୍ର। ବୃକ୍ଷ ହିଁ ଧନଜନ ଗୋପଲକ୍ଷ୍ମୀର ଆଶା ଓ ଆଶ୍ରା।
1: ବୃକ୍ଷ ଗୋଟିଏ ହେଲେ ଗୁଣ କୋଟିଏ। ଗଛ ଅମ୍ଳଜାନ ପ୍ରଦାନ କରେ, ଶାକାହାରୀ ପ୍ରାଣୀମାନଙ୍କର ଆହାର ମଧ୍ୟ ହୋଇଥାଏ।
0: ବର୍ତ୍ତମାନ ସମୟରେ ଜନସଂଖ୍ୟା ପ୍ରବଳ ମାତ୍ରାରେ ବଢ଼ିବାକୁ ଲାଗିଛି।
1: ବାସସ୍ଥାନ କର୍ମ ପାଇଁ ମଣିଷ ଗଛ କାଟି ଜଙ୍ଗଲକୁ ପଦା କରୁଛି। ବଣ ନଷ୍ଟ ଯୋଗୁଁ ତାର ପ୍ରଭାବ ପରିବେଶ ଉପରେ ପଡ଼ୁଛି, ଯାହା ଆମେ ଅଙ୍ଗେ ନିଭଉଛି।
0: ଜଳବାୟୁ ପରିବର୍ତ୍ତନ ହେଇ ମଣିଷକୁ ସାଧାରଣ ଜୀବନଧାରଣରେ ବାଧା ସୃଷ୍ଟି କରୁଛି।
1: ଠିକ୍ ସମୟରେ ବର୍ଷା ହେଉନାହିଁ, ଶୀତ ମଧ୍ୟ ଆମକୁ ଆଉ ଥରାଉ ନାହିଁ, ବର୍ଷଯାକ ତାପମାତ୍ରା ଅଧିକ ରହୁଛି।
0: ଲାଗୁଛି ସତେ ଯେମିତି ଗ୍ରୀଷ୍ମ ଋତୁ ଆମ ଧରାପୃଷ୍ଠକୁ ଆବୋରି ଧରିଛି।
1: ହଁ, ଋତୁଚକ୍ର ପରିବର୍ତ୍ତନ ଠିକ୍ ଭାବରେ ହେଉନାହିଁ, ଧରାର ଅନେକ କ୍ଷତି ହେଉଛି। ମାନବ ଜାତି ସହ ଜୀବଜନ୍ତୁ ମଧ୍ୟ ଲୋପ ପାଇଯିବେ, ଏଥିରେ ସନ୍ଦେହ ନାହିଁ।
0: ଏମିତିରେ ବର୍ତ୍ତମାନ ଅନେକ ଜୀବଜନ୍ତୁ ଧରାରୁ ବିଦାୟ ନେଲେଣି, ତାଙ୍କର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ।
1: ଯେମିତିକି ଘର ଚଟିଆଠୁ ଆରମ୍ଭ କରି ବିଶାଳକାୟ ପ୍ରାଣୀ ଡାଇନୋସର। ତେଣୁ ସମୟ ଆସିଛି ସଭିଏଁ ସଚେତନ ହୋଇ ଗଛ ଲଗାଇବାକୁ ପଡ଼ିବ,
0: ଲୋକଙ୍କୁ ସଚେତନ କରିବାକୁ ହେବ। ବୃକ୍ଷ ବିନା ବଣ ରହିବ ହିଁ ନାହିଁ, ବଣ ବିନା ବର୍ଷା ହେବ ନାହିଁ, ଖାଦ୍ୟ ଅଭାବ ଦେଖାଯିବ, ମଣିଷ ପାଣି ଟୋପେ ପାଇଁ ବି କଲବଲ ହେବ,
1: ଜୀବନ ଅସ୍ତବ୍ୟସ୍ତ ହେବ। ତେଣୁ ଗଛ ଲଗାଇ ନିଜ ଜୀବନକୁ ବଞ୍ଚାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
0: ଆଗକାଳରେ ଆମ ପୂର୍ବପୁରୁଷମାନେ ଗଛ ଲଗାଇବାକୁ ଏକ ପୁଣ୍ୟ କାର୍ଯ୍ୟ ଭାବରେ ଗ୍ରହଣ କରୁଥିଲେ, ବୃକ୍ଷକୁ ଦେବତା ଭାବରେ ପୂଜା କରୁଥିଲେ।
1: ବୃକ୍ଷର ମହତ୍ତ୍ୱ ପ୍ରତିପାଦନ କରିବାକୁ ଆମର ପୂର୍ବପୁରୁଷମାନେ ପ୍ରଭୁ ଜଗନ୍ନାଥଙ୍କୁ ଦାରୁବ୍ରହ୍ମ ନାମରେ ନାମିତ କରିଛନ୍ତି। ଯେଉଁ ନିମ୍ବ ବୃକ୍ଷରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଚିହ୍ନ ଦୃଶ୍ୟମାନ ହୁଏ, ସେହି ବୃକ୍ଷର ଗଣ୍ଡିରୁ ନବକଳେବର ମୂର୍ତ୍ତି ନିର୍ମିତ ହୁଏ।
0: ଏବେ ବୈଜ୍ଞାନିକ ତଥ୍ୟ ବଳରେ ମଣିଷ ଜାଣିପାରିଛି ଯେ ପୃଥିବୀରେ ମାନବ ସମାଜର ସ୍ଥିତି ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ।
1: ସୃଷ୍ଟିର ଆରମ୍ଭରୁ ବୃକ୍ଷ ପ୍ରତି ଆଦିମ ମାନବ ପୁରାତନ ଓ ନୂତନ ପ୍ରସ୍ତର ଯୁଗରୁ ତାର କର୍ତ୍ତବ୍ୟ ଉପଲବ୍ଧି କରିସାରିଛି।
0: ବୃକ୍ଷର ଆବଶ୍ୟକତା ମଣିଷ ଜାଣିପାରିଛି, କିନ୍ତୁ ସମ୍ପ୍ରତି ଶିଳ୍ପାୟନ ଓ ଅନ୍ୟାନ୍ୟ କାରଣରୁ

0: ମୁଖ୍ୟ ସମ୍ପଦ ବିପନ୍ନ ଅବସ୍ଥାରେ ରହିଛି।
1: ପଣ ହେଉଛି ଜୀବନଧାରଣର କେନ୍ଦ୍ରବିନ୍ଦୁ, ଜଙ୍ଗଲ ହେଉଛି ଆମ ସଭ୍ୟତାର କେନ୍ଦ୍ର।
0: କାହିଁ କେଉଁ କାଳରୁ ଆମ ଦେଶର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନ ଭାବରେ ଗ୍ରହଣ କରିଥିଲେ।
1: ଆମ ଦେଶର ଯେଉଁ ସମସ୍ତ ତତ୍ତ୍ୱ ପ୍ରାଚୀନ କାଳରେ ପୃଥିବୀକୁ ଆଲୋକ ଦେଇଥିଲା, ବର୍ତ୍ତମାନ ଯାହା ଆମ ସଭ୍ୟତାର ମୂଳଭିତ୍ତି ରୂପରେ ରହିଛି, ସେସବୁର ଆବିର୍ଭାବ ହୋଇଥିଲା ସେହି ବନ ପ୍ରଦେଶରେ।
0: ମୁନି ଋଷିମାନଙ୍କର ସାଧନା ପୀଠ ସେହି ବଣ, ଏପରିକି ରାଜା ମହାରାଜାଙ୍କର ଜୀବନର ଶେଷ ଦଶାରେ ରାଜ୍ୟ ଧନ ସମ୍ପଦ ତ୍ୟାଗ କରି ମୁନି ଋଷିଙ୍କ ସହ ବଣ ଜଙ୍ଗଲରେ ବୃକ୍ଷ ତଳେ ଆଶ୍ରୟ ନେଇ ନିଜକୁ ଆଉ ନିଜ ଜୀବନକୁ ଧନ୍ୟ ମନେ କରୁଥିଲେ।
1: ହଁ, ଭାରତର କାବ୍ୟ, ନାଟକ, ପୁରାଣ, ଯେମିତିକି ଅଭିଜ୍ଞାନ ଶାକୁନ୍ତଳମ୍, କୁମାର ସମ୍ଭବମ୍, ଉତ୍ତର ରାମଚରିତ ଆଦିରେ ମଧ୍ୟ ଏହି ବନ ପ୍ରଦେଶର ଗୌରବଗାଥା ବେଶ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି।
0: ବୃକ୍ଷ ବିନା ଜୀବଜଗତ ତିଷ୍ଠି ରହିବା ଅସମ୍ଭବ, ତେଣୁ ଜୀବଜଗତର ବନ୍ଧୁ ଭାବେ ବୃକ୍ଷକୁ ଗ୍ରହଣ କରାଯାଇଛି।
1: ଭାରତୀୟ ପରମ୍ପରାରେ ଅନେକ ବୃକ୍ଷକୁ ପୂଜା ମଧ୍ୟ କରାଯାଇଥାଏ। ବର, ତୁଳସୀ, ଅଁଳା, ନିମ୍ବ ଆଦି ବୃକ୍ଷ ଆମ ସଂସ୍କୃତିରେ ପବିତ୍ର।
0: ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ବର ଆଉ ଅଶ୍ୱସ୍ଥ ଭଳି ପ୍ରକାଣ୍ଡକାୟ ବୃକ୍ଷମାନେ ଶୀତଳ ଛାଇ ସହ ଅମ୍ଳଜାନ ପ୍ରଦାନ କରିଥାନ୍ତି।
1: ଚାଣକ୍ୟ ନୀତିଶାସ୍ତ୍ରରେ କହିଛନ୍ତି, ଦଶ ପୁତ୍ର ସମ ଦ୍ରୁମ, ଅର୍ଥାତ୍ ଦଶଟି ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବୃକ୍ଷ ରୋପଣ କରି ତାକୁ ବଞ୍ଚାଇବା ସବୁଠୁ ଉତ୍ତମ।
0: ଚରକ ଓ ସୁଶ୍ରୁତଙ୍କ ମତରେ ପୃଥିବୀରେ ଏପରି ଏକ ବୃକ୍ଷ ନାହିଁ ଯାହାର କି ଔଷଧୀୟ ଗୁଣ ନାହିଁ।
1: ପୂର୍ବକାଳରେ ପ୍ରତ୍ୟେକ ଗାଁ ଗଣ୍ଡାରେ ତୋଟାମାନ ଦେଖିବାକୁ ମିଳୁଥିଲା, ଆଉ ଏହି ତୋଟା ଦ୍ୱାରା ଅନେକ ଉପକାର ହେଉଥିଲା। ବାତ୍ୟା ପବନରୁ ଏହି ଗଛ ହିଁ ସୁରକ୍ଷା ଦେଉଥିଲା।
0: କିନ୍ତୁ ବର୍ତ୍ତମାନ ଗାଁ ଗହଳିରେ ତୋଟା ଏକ ସ୍ୱପ୍ନ ପାଲଟି ଯାଇଛି। ବୃକ୍ଷ ଆମକୁ ଅନେକ କିଛି ଦେଇଥାଏ।
1: କୁହାଯାଏ, ପରୋପକାରାୟ ଫଳନ୍ତି ବୃକ୍ଷା। ସୁମିଷ୍ଟ ଫଳ, ସୁଶୀତଳ ଛାୟା, କାଠ, ଅମ୍ଳଜାନ, ଜଳ ଆଦି ଆମକୁ ବୃକ୍ଷ ଦେଇଥାଏ। କିନ୍ତୁ ଯେଉଁ ପରିମାଣରେ ଜନସଂଖ୍ୟା ବୃଦ୍ଧି ହେଉଛି, ସେହି ଅନୁପାତରେ ବୃକ୍ଷ ଆଉ ଦେଖିବାକୁ ମିଳୁନାହିଁ। ବଣ ସବୁ ପଦା ହେଲାଣି,
0: ତେଣୁ ସଭିଏ ସଚେତନ ହେବା। ଚାରଣଭୂମିରେ ଗଛ ଲଗାଇବା, ଉଜୁଡ଼ା ଜଙ୍ଗଲକୁ ସଜାଡ଼ିବାକୁ ହେବ। ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରିବା ଫଳରେ ଶୀତଳ ଛାୟା ଆଉ ପବନ ପାଇପାରିବା।
1: ଆଉ ବୃକ୍ଷରୋପଣ କରିବାର ପ୍ରକୃଷ୍ଟ ସମୟ ହେଉଛି ବର୍ଷା ଋତୁ। ଚାରାଟିଏ ରୋପଣ କଲେ ପାଣିର ଅଭାବ ହୁଏ ନାହିଁ, ଗଛଟି ବଡ଼ ହୁଏ, ମହାଦ୍ରୁମରେ ପରିଣତ ହୁଏ।
0: କୁହାଯାଏ, ଗଛରୁ ଫଳ ନ ମିଳିଲେ ବି ଛାଇ ତ ପାଇପାରିବା। କେବଳ ଫଳ ବା ଛାଇ ନୁହେଁ, ବୃକ୍ଷ ଆମର ଜୀବନ। ଏହା ଆବଶ୍ୟକ ସାମଗ୍ରୀ ଯୋଗାଇବା ସହ ମୃତ୍ତିକା ସଂରକ୍ଷଣ କରେ, ବିଚଳିତ ମନକୁ ଆନନ୍ଦ ଦେଇଥାଏ।
1: ସେଇଥିପାଇଁ ତ କବି ଲେଖକଙ୍କ ଲେଖନୀରେ, ବିଶେଷ କରି ଭାରତୀୟ କାବ୍ୟ, ପୁରାଣ, ନାଟକ ଆଦିରେ ବନ ପ୍ରଦେଶର ଗୌରବଗାଥା ବର୍ଣ୍ଣନା ରହିଛି।
0: ସାରା ବିଶ୍ୱରେ ବୃକ୍ଷରୋପଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ପରିବେଶୀୟ ସ୍ଥିରତା, ଆର୍ଥିକ ବିକାଶ ଆଉ ସାମାଜିକ କଲ୍ୟାଣରେ ଯୋଗଦାନ ରଖେ।
1: ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ହ୍ରାସ, ବିଭିନ୍ନ ପ୍ରଦୂଷଣ, ଜୈବ ବିବିଧତା ଅବକ୍ଷୟ ତଥା ଅନ୍ୟ ସବୁ ସମସ୍ୟା ବିଷୟରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଉଛି। ତେଣୁ ପରିବେଶର ସନ୍ତୁଳନକୁ ବଜାୟ ରଖିବା ଓ ମାନବ ସମାଜର କଲ୍ୟାଣ ସାଧନ ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେଲାଣି ମଣିଷ ସମାଜ।
0: ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରିଥାଏ, ଆଉ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ କରେ। ଏହାସହ ପ୍ରଦୂଷିତ ବାୟୁକୁ ବିଶୁଦ୍ଧ କରିଥାଏ ତଥା ଅଙ୍ଗାରକାମ୍ଳ ପରି ସବୁଜ ଗୃହ ବାଷ୍ପର ମାତ୍ରାକୁ ହ୍ରାସ କରି ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରିତ କରେ।
1: ହଁ, ମୃତ୍ତିକା କ୍ଷୟ ରୋକିବାରେ ବୃକ୍ଷର ଚେର ସାହାଯ୍ୟ କରିଥାଏ, ଯାହା ଉର୍ବର ଭୂମିକୁ ସୁରକ୍ଷା ଦିଏ ଏବଂ ଭୂସ୍ଖଳନ ଆଉ ମରୁଭୂମିକରଣ ପରି ବିପଦର ହ୍ରାସ ଘଟାଇଥାଏ।
0: ଏହି ସମସ୍ତ ବିଷୟକୁ ଧ୍ୟାନ ଦେଇ ଭାରତର ପୂର୍ବତନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡକ୍ଟର କେ.ଏମ୍. ମୁନ୍ସି 1950 ନିଷ୍ପତ୍ତି ଗ୍ରହଣ କରିଥିଲେ ଯେ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ବା ବୃକ୍ଷର ପର୍ବ ଭାବରେ ଦେଶସାରା ପାଳନ କରାଯିବ।
1: ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମୌସୁମୀ ଋତୁର ଆଗମନ ପରେ ବ୍ୟକ୍ତି, ଶିକ୍ଷାନୁଷ୍ଠାନ, ବିଭିନ୍ନ ସଂଗଠନ ଦ୍ୱାରା ବ୍ୟାପକ ସଂଖ୍ୟାରେ ଚାରାରୋପଣ ସମ୍ପାଦନ କରିବା ସହ ବୃକ୍ଷଲତାଙ୍କର ଗୁରୁତ୍ୱ ଓ ଜଙ୍ଗଲ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା।
0: ଆମେ ଯଦି ଦେଖିବା,

0: ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବୃକ୍ଷରୋପଣ କଞ୍ଚାମାଲ ଓ ନିଯୁକ୍ତି ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଚା, କଫି, ରବର, ନଡ଼ିଆ ଓ ପାମ୍ ତେଲ ଏବଂ କାଷ୍ଠ ଭଳି ବୃହତ୍ ବୃକ୍ଷରୋପଣ ଜନିତ କୃଷି ଜାତୀୟ ଅର୍ଥନୀତିରେ ବିଶେଷ କରି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବେଶ୍ ଅବଦାନ ରଖିଥାଏ।
1: ଏଠାରେ କୃଷକ, ଶ୍ରମିକ ଓ ବ୍ୟବସାୟୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବିକା ଉପାର୍ଜନର ଉତ୍ସ ହୋଇଥାଏ ସେହି ବୃକ୍ଷ। ଔଷଧୀୟ ଉଦ୍ଭିଦ ବିଶ୍ୱ ସ୍ୱାସ୍ଥ୍ୟ ସେବାର ମୂଳଦୁଆ, ଯାହା ଖୁବ୍ କମ୍ ଖର୍ଚ୍ଚରେ ଓ ପାରମ୍ପରିକ ଭାବରେ ଅନେକ ରୋଗର ପ୍ରତିକାର କରିଥାଏ।
0: ବନ ମହୋତ୍ସବ ପରିପ୍ରେକ୍ଷୀରେ ସମସ୍ତେ ସାମୂହିକ ଭାବରେ ବୃକ୍ଷରୋପଣ କରିବା ଅଭିଯାନ ସଭିଙ୍କ ମଧ୍ୟରେ ପ୍ରକୃତି ଓ ପରିବେଶର ସ୍ଥାୟିତ୍ୱ ପ୍ରତି ଦାୟିତ୍ୱକୁ ଜାଗ୍ରତ କରିଥାଏ।
1: ସବୁଜିମା ବୃଦ୍ଧି ହେଲେ ବାୟୁର ଗୁଣବତ୍ତାକୁ ଉନ୍ନତ କରିବ, ଶବ୍ଦ ପ୍ରଦୂଷଣ ହ୍ରାସ କରି ସୁସ୍ଥ ଜୀବନଯାପନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରି ଜନସ୍ୱାସ୍ଥ୍ୟରେ ଉନ୍ନତି ଘଟାଇବ। ଆଉ ସବୁଠାରୁ ଅଧିକ ପରିମାଣ ବୃକ୍ଷରୋପଣ କରିବା ଉଦ୍ୟମକୁ ପ୍ରୋତ୍ସାହିତ କରିବା ସକାଶେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଛି।
0: ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଓ ବୃକ୍ଷ ମିତ୍ର ନାମରେ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରାଯାଇଥାଏ।
1: ହଁ, ସରକାରଙ୍କ ତରଫରୁ ମାଗଣା ଚାରା ବଣ୍ଟନ କରାଯାଏ। ସାମାଜିକ ବନୀକରଣ ନାମରେ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏକ ପେଡ୍ ମା କେ ନାମ ମାଧ୍ୟମରେ ଅନେକ ବୃକ୍ଷରୋପଣ ହୋଇଛି।
0: ବନ ମହୋତ୍ସବ ଅବସରରେ ସ୍ଥାନେ ସ୍ଥାନେ ସଭା ସମିତିମାନ ଆୟୋଜନ କରି ଏହି ଅଭିଯାନକୁ ସୁଦୂର ପ୍ରସାରୀ କରାଯାଉଛି।
1: ଆମେ ଆମର ପରବର୍ତ୍ତୀ ପିଢ଼ି ପାଇଁ ଆଜିଠୁ ସଜାଗ ହେଲେ ସେମାନେ ଏକ ସୁସ୍ଥ, ନିରୋଗ, ଉତ୍ତମ ପରିବେଶ ପାଇପାରିବେ।
0: ଧୂସର ପୃଥିବୀରେ ପୁଣି ସବୁଜିମା ଭରିଯିବ, ସଭିଙ୍କ ମନରେ ଆନନ୍ଦ ସଞ୍ଚରିବ।
1: ଆସନ୍ତୁ ଗୋଟିଏ ପାଦ ଆଗକୁ ବଢ଼ାଇବା, ଆମ ଆଖପାଖରେ ବୃକ୍ଷରୋପଣ କରିବା।

0: ଭଉଣୀମାନେ, ବନ ମହୋତ୍ସବ ପାଳନ ସମ୍ପର୍କରେ ବଲାଙ୍ଗୀର ବନଖଣ୍ଡ ଅଧୀନରେ କାର୍ଯ୍ୟରତ ଫରେଷ୍ଟର ରାଜେଶ୍ୱରୀ ମହାକୁର ମ୍ୟାଡମଙ୍କ ସହ କିଛି କଥାବାର୍ତ୍ତା ହୋଇଥିଲୁ, ଆସନ୍ତୁ ସେ ସମ୍ପର୍କରେ ଶୁଣିବା। ମ୍ୟାଡମ ନମସ୍କାର।
1: ନମସ୍କାର ମ୍ୟାଡମ,
0: ଆପଣଙ୍କୁ ସ୍ୱାଗତ କରୁଛୁ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ। ତ ଦେଖନ୍ତୁ, ଆଜିକାଲି ତ ବୃକ୍ଷର ଉପକାରିତା ବିଷୟରେ ଆମେ ସମସ୍ତେ ଉଣା ଅଧିକ ଜାଣିଛେ, ଆଉ ଯେଉଁ ପରିମାଣରେ ଜଙ୍ଗଲ କ୍ଷୟ ହେଉଛି ସେଥିରୁ ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଚାଲୁଅଛି। ତ ଏହାର ଗୁରୁତ୍ୱ ସମ୍ପର୍କରେ ଆପଣ କିଛି ଆମର ଶ୍ରୋତା ଭଉଣୀମାନଙ୍କୁ କହିବେ।
1: ଆକ୍ଚୁଆଲି ମ୍ୟାଡମ, ବନ ମହୋତ୍ସବ ମୋ ଦେଶରେ ସବୁ ପ୍ରାନ୍ତରେ ପାଳନ କରାଯାଉଛି। କାହିଁକି ନା ବନ ମହୋତ୍ସବ ହେଉଛି ଏକ ବନର ପର୍ବ। ବନ ମାନେ ଆମର ଜଙ୍ଗଲ, ଜଙ୍ଗଲର ପର୍ବ। ଆମେ ଯେମିତି ଦଶହରା ପାଳନ କରୁଛୁ, କିମ୍ବା ଦୀପାବଳି ପାଳନ କରୁଛୁ, ନୂଆଖାଇ ପାଳନ କରୁଛୁ, ସେହିପରି ତାମାନେ ଧରିତ୍ରୀ ମା ପାଇଁ ଆମେ ଗୋଟେ ପର୍ବ ପାଳନ କରୁଛୁ, ଯୋଉଟାକି ହେଉଛି ବନ ମହୋତ୍ସବ। ଆଉ ବନ ମହୋତ୍ସବ 7 ଦିନ ଧରି ହୁଏ, ଯୋଉଟାକି ଜୁଲାଇ ଫାର୍ଷ୍ଟରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ହୁଏ। ବହୁତ ଧୁମଧାମରେ ବହୁତ ଜାଗାରେ ପାଳନ କରାଯାଏ, ଯେମିତିକି ସ୍କୁଲ ହେଲା, କଲେଜ ହେଲା, ବିଭିନ୍ନ ସରକାରୀ ବେସରକାରୀ ଅଫିସ, ବିଭିନ୍ନ ଅନୁଷ୍ଠାନ, ସବୁ ଜାଗାରେ ଏହି ଉତ୍ସବ ବା ବନ ମହୋତ୍ସବଟା ପାଳନ କରାଯାଏ। ଆଉ ଏହି ବନ ମହୋତ୍ସବକୁ ପ୍ରଥମେ ଆମର ୟୁନିୟନ ମିନିଷ୍ଟର ଫର ଏଗ୍ରିକଲଚର ଆଉ ଫୁଡ୍ର କେମ୍ ମୁନ୍ସି ଷ୍ଟାର୍ଟ କରିଥିଲେ 1950ରେ। ଆଉ ଏଇ ବର୍ଷ ହେଉଛି ଆମର 77ତମ ବନ ମହୋତ୍ସବ, ଆଉ ଏଇଟା ଆମେ ଧରିତ୍ରୀ ମା ପାଇଁ ବା ଆମ ମାଟି ମା ପାଇଁ ପାଳନ କରିଥାଉ।
0: ଏହି ଅବସରରେ ଆପଣମାନେ କ'ଣ ସବୁ କରିଥାନ୍ତି?
1: ବନ ମହୋତ୍ସବରେ ଆମେ ସ୍ପେଶିଆଲି ସବୁ ସ୍କୁଲ କଲେଜ ଗୁଡାକ ଯାଇକି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ କରୁ ଯେ କେମିତି ଆମେ ଧରିତ୍ରୀ ମା ପାଇଁ ବା ନିଜ ମା ପାଇଁ ଗଛଟିଏ ଲଗେଇବା, ଏବଂ ପରିବେଶର ସନ୍ତୁଳନ ଯେମିତି ବିଗିଡି ଯାଉଛି, ବହୁତ ଗରମ ହଉଛି, ଥଣ୍ଡା ସମୟରେ ଥଣ୍ଡା ହଉନି, ବର୍ଷା ସମୟରେ ବର୍ଷା ହଉନି, ଖରା ଠିକ ଟାଇମରେ ହଉନି, ସେଇଥିପାଇଁ କେମିତି ପରିବେଶର ସନ୍ତୁଳନ କେମିତି ଖରାପ ହଉଛି, ପାଣିପାଗ କେମିତି ବଦଳି ଯାଉଛି, ତାକୁ ରକ୍ଷା କରିବା ପାଇଁ ଆମେ ଗଛ ଲଗେଇବା ପାଇଁ ଉତ୍ସାହ କରୁଛୁ। ଛୁଆମାନଙ୍କୁ ସ୍କୁଲ ମାନଙ୍କୁ ଯାଉଛୁ, କଲେଜ ମାନଙ୍କୁ ଯାଉଛୁ, ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଯାଇକି ବନ ମହୋତ୍ସବ ପାଳନ କରାଯାଉଛି, ଯେମିତିକି କୋର୍ଟ ହେଲା କିମ୍ବା କୌଣସି ଅଫିସ ହେଲା, ସବୁ ଅଫିସ କୋର୍ଟ କଲେଜ ସ୍କୁଲ ସବୁ ଜାଗାକୁ ଯାଇ ଯାଇ ନିଜେ ଆମେ ଚାରା ଦଉଛୁ, ସେଠାରେ ଫ୍ରିରେ ଚାରା ଦିଆ ହଉଛି, ଏବଂ ବନ ମହୋତ୍ସବ ପାଇଁ ଅନ୍ୟମାନଙ୍କୁ ଉତ୍ସାହ କରୁଛୁ ଏବଂ ନିଜେ ମଧ୍ୟ ସେଥିରେ ସମ୍ମିଳିତ ହେଇକି ଗଛ ଲଗଉଛୁ।
0: ଆଜ୍ଞା, ସେମାନେ ଜାଗା କେମିତି ବାଛିଥାନ୍ତି ମ୍ୟାଡମ?
1: ଜାଗା ସେମାନେ ମନେ କରନ୍ତୁ ଗୋଟେ ସ୍କୁଲ ହେଲା, ସ୍କୁଲ ପରିସରରେ କିଛି ଖାଲି ଜାଗା ଅଛି, ସେହି ଖାଲି ଜାଗା କିଛି ସେଠି କାମ ନାହିଁ କିମ୍ବା କୌଣସି ପ୍ଲେଗ୍ରାଉଣ୍ଡ ନାହିଁ, ଯୋଉଟା କିଛି କାମରେ ଆସୁନଥିବ ସେହି ଜାଗାରେ ହିଁ ସେମାନେ ଜାଗା ବାଛିକି ଗଛ ଗୁଡାକ ଲଗଉଛନ୍ତି।
0: ବିଭିନ୍ନ ଯୋଉ ଅନୁଷ୍ଠାନକୁ ଯାଉଛନ୍ତି ସେମାନେ ସଚେତନ ହେଇକି ଏଇ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି?
1: ହଁ ମ୍ୟାଡମ, ସବୁ ଅନୁଷ୍ଠାନ ଗୁଡାକ ହେଲା କିମ୍ବା ସ୍ପେଶିଆଲି ତ ସ୍କୁଲ କଲେଜ ଗୁଡାକରେ ଛାତ୍ରଛାତ୍ରୀ ମାନେ ବହୁତ ଉତ୍ସାହର ସହିତ ପାର୍ଟିସିପେଟ କରୁଛନ୍ତି, ଆସିକି ୱେଲକମ୍ ସମ୍ବର୍ଦ୍ଧନା ଜଣାଉଛନ୍ତି, ଉତ୍ସାହର ସହିତ ନେଇକି ଗଛ ଲଗାଉଛନ୍ତି ଏବଂ ବୁଝୁଛନ୍ତି, ଯେହେତୁ ଆଜିର ଶିଶୁ କାଲିର ଭବିଷ୍ୟତ, ସେମାନେ ଯଦି ନ ବୁଝିବେ ଆଉ କିଏ ବୁଝିବ, ସେଇଥିପାଇଁ ତାଙ୍କ ଆଗରେ ପ୍ରଚାର କରିବା ବା ତାଙ୍କୁ କିଛି ପ୍ରୋତ୍ସାହନ ଦେଇ କିଛି ବିଭିନ୍ନ ପ୍ରୋଗ୍ରାମ ବି କରାହଉଛି ସ୍କୁଲ ଗୁଡାକରେ, ସେମାନେ କେମିତି ଛୁଆମାନେ ଉତ୍ସାହିତ ହେବେ ଏବଂ ଗଛ ଲଗେଇବା ପାଇଁ ଆହୁରି ଉତ୍ସାହିତ ହେଇକି ଘରକୁ ଯାଇକି କହିବେ, ଏବଂ ବେଶୀରୁ ବେଶୀ କେମିତି ଗଛ ଲଗେଇବେ ସେଥିପାଇଁ ମଧ୍ୟ କିଛି ପ୍ରୋଗ୍ରାମ କରାଯାଉଛି।
0: ଆଜ୍ଞା, କେଉଁ କେଉଁ ଗଛ ବେଶୀ ପରିମାଣରେ ଲଗେଇବା ପାଇଁ ପ୍ରାଧାନ୍ୟ ଦିଆଯାଉଛି ମ୍ୟାଡମ?
1: ମେନଲି ଆମେ ବାହାର ଯଦି ଖାଲି ପଡିଆରେ ଯଦି ଅଛି ବୋଲେ ଆମର ବଡ ବଡ ବୃକ୍ଷ, ଯେମିତିକି ଟ୍ରି କାଟାଗୋରୀର ଗଛ କାଟାଗୋରୀର ଯୋଉଟା ଯାଉଛି, ନିମ୍ବ ହେଲା, ତାପରେ ମେହଗାନି ହେଲା, ଆମର କଦମ୍ବ ହେଲା, ସିରିଷ ହେଲା, ଯୋଉଟା ଛାଇ ଦେବ ମେନଲି ଅକ୍ସିଜେନ ବି ପ୍ରଡ୍ୟୁସ କରିବ ଏବଂ ସୋଏଲ କନଜରଭେସନ ଯୋଉଟା ମୃତ୍ତିକା କ୍ଷୟରୁ ବି ବଞ୍ଚେଇ ପାରିବ, ସେ ବଡ ବଡ ଗଛ ହିଁ ତାଙ୍କୁ ସ୍ପେଶିଆଲି ଏମ୍ଫାସାଇଜ କରାଯାଉଛି ଯେ ଲଗା ହଉ ବୋଲି। ଆଉ ଯଦି ସ୍କୁଲ ପରିସରରେ ହେଲା, କିଛି କମ୍ ଜାଗା ଅଛି, ଛୋଟ ଜାଗା ଅଛି, ତ ସେଇ ଜାଗା ମାନଙ୍କରେ ଆମର ଫ୍ରୁଟ୍ସ ବିୟରିଂ ହେଲା କିମ୍ବା ଫୁଲ ଗଛ ହେଲା, ଏ ଟାଇପ୍ର ଗଛ ଗୁଡାକ ତାଙ୍କୁ ଲଗାଇବା ପାଇଁ କୁହାଯାଉଛି। ଏଥର ଡିଷ୍ଟ୍ରିବ୍ୟୁସନ ଚାରାରେ ଦେଖନ୍ତୁ ସଜନା କରାହେଇଛି, ଅମୃତଭଣ୍ଡା କରାହେଇଛି, ଲେମ୍ବୁ କରାହେଇଛି, ତା ଅର୍ଥ ନେଇକି କିଏ ନିଜ ବେଗିଆ

0: ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା, ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୁଜ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିଭିଜି ରାମଜୀ ଆକ୍ଟ 2025 ଚଳିତ ମାସ 1 ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: ଏକ ସାଲ ଦୋ ସାଲ ନାହିଁ ଏକ ଦିନ ମେ ପହଲେ ଦିନ ହିଁ ବିକଶିତ ଭାରତ ଜୀ ରାମ ଜୀ ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋଗଈ। 5 ସାଲ ମେ 7.5 ଲକ୍ଷ କରୋଡ଼ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ ତ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଇଙ୍ଗେ ସମୃଦ୍ଧ ଓ ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା। ଆପଣ ମଜଦୁର ଭାଇ ବହନୋ କେ ଲିଏ ଏକ ବେହତର ଯୋଜନା ଦେନା ଚାହତେ ଥେ ମୋଦୀ ଜୀ ନେ ଜୋ ମାର୍ଗଦର୍ଶନ ହମ ସବ କା କିଆ ୟେ ଉନ୍ହୀ କି ସଂକଳ୍ପବଦ୍ଧତା କା ପ୍ରତୀକ ହେ।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି, ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗି ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହେଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର

0: ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍କରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ DRCରେ ଇବୋଲା ସଂକ୍ରମଣ ଜାରି ରହିଥିବା ବେଳେ 1,528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିତ୍ସିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞୋ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ DRCରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍କରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Vikasit Bharat Guarantee for Rozgar and Ajivika Mission Grameen Act. Center orders Meta to remove child abuse ads from Instagram. Seeks reply in 7 days. Renowned Pandwani singer of Chhattisgarh Tijan Bhai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening. Government has withdrawn the emergency curbs on natural gas supplies after liquefied natural gas LNG shipments through the Strait of Hormuz resumed following a ceasefire in the West Asia conflict. In a notification, Ministry of Petroleum and Natural Gas said the Natural Gas Supply Regulation Order 2026 has been amended, removing key emergency provisions that had allowed the government to prioritize the allocation of domestically produced natural gas and imported LNG. The emergency order was issued in March this year under the Essential Commodities Act after disruptions to LNG shipments through the Strait of Hormuz. Union Minister of Rural Development Shivraj Singh Chauhan has expressed happiness that Vikasit Bharat's guarantee for Rozgar and Ajivika Mission Grameen, VVG Ramji,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ

0: ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜିକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଲ୍ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବ୍ସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଟା 158,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବା ବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ ପହିଲାରୁ ସଫଳ ଭାବେ ଲାଗୁ ହୋଇଥିବା ଭିବିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
2: मनरेगा को पूरे देश में लागू करने में 3 साल लगे थे, लेकिन मुझे आप सब पर गर्व है, 1 साल 2 साल नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 दिन नहीं, अब 125 दिन रोजगार, 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
0: ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଆସନ୍ତା 5 ବର୍ଷରେ ଭିବିଜି ରାମଜୀ ଯୋଜନାରେ 2,86,000 ପଞ୍ଚାୟତରେ 7,50,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଯୋଜନାର ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଯୋଜନା ଲାଗୁ ହେବାର ପ୍ରଥମ ସପ୍ତାହରୁ ଦେଶର ଅନେକଗୁଡ଼ିଏ ପଞ୍ଚାୟତରେ ଗ୍ରାମୀଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବା ବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 ଟଙ୍କାରୁ କମ୍ ରହିନାହିଁ। ଭିବିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 ପରୀକ୍ଷା କେନ୍ଦ୍ରରେ 97,150 ଜଣ

0: ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଉଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଉଷ ଲାଗି କରୁଛନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଏତେବେଳେ ଯାହା ଶୁଣିଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର, ସମୟ ଅପରାହ୍ନ 5:00 ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ଦାସକାଠିଆ। ପରିବେଷଣ କରିଛନ୍ତି ନବକିଶୋର ସୁନା ଓ ସାଥୀ।

0: ପିଲାମାନେ ଆଜିର ବିଷୟ ହଉଛି ପଦ୍ମକଳ୍ପ ରାମାୟଣ ରାମଙ୍କର ଜାମ୍ବୁକୋଳି ବେଶ। ରାମ ଜାମ୍ବୁକୋଳି ଦଣ୍ଡକାରଣ୍ୟ ଅକାଳ ମରଣ ସୀତା ଲକ୍ଷ୍ମଣ ବିଷୟରେ ଆଲୋଚନା ହେବ।
1: ଆଲୁ ଆଉ ମଟର ଚନା ତରକାରୀ
0: ଆଜି ସାଧୁ

0: ସୀତାରାମ ଲକ୍ଷ୍ମଣ ପିତୃ ସତ୍ୟ ପାଳନ କରି ବନବାସ ଆଗମନ କଲା ବେଳେ ବସବାସ କରିଥିଲେ ଦଣ୍ଡକା ନାମକ ବନରେ। ଏହିପରି ବର୍ଷା କାଳ ପହଞ୍ଚି ତେବେ ଘଟଣା ହେଲା
1: କଣ ହେଲା
0: ତେବେ ଆସିଲା ଏହିପରି।

0: ଚଢ଼ନ୍ତୁ।
1: ଆଚ୍ଛା,
0: ଯେତେବେଳେ ସୀତାରାମ ବନ ବିତରଣ କରୁଛନ୍ତି,
1: ବେଶ ବେଶ
0: ବନଲତା ମାନେ କି ଆନନ୍ଦ ଲବ୍ଧି ହଉଛନ୍ତି,
1: ପର
0: ପଡିଲା ରସ କୋଇଲା।
1: ଆଚ୍ଛା, ଟାଣି ଆଣନ୍ତୁ
0: ବନ।

ପିଲାମାନେ ପତ୍ରଲତା ମାନେ ବାୟୁ ଦ୍ୱାରା ଦହଳି ଯେତେବେଳେ ହଳୁଥାନ୍ତି, କବି ପ୍ରମାଣ କଲେ ସେଇଟା ହଳୁ ନାହାନ୍ତି। ଗୋମା ଜାନକୀ ପ୍ରଭୁ ରାମଚନ୍ଦ୍ର ଆମ୍ବ ଦିବ୍ୟ ଚରଣ ଆମ୍ବ ଲତା ତଳେ ପଡୁ, ଏହିପରି ଭାବରେ ଡାକୁଛନ୍ତି। ଏହି ସମୟରେ ହେଲା କଣ? ବର୍ଷା ଋତୁରେ ବେଶୀ ପ୍ରମାଣ ଜାମ୍ବୁକୋଳି ଫଲେ, ରାମଚନ୍ଦ୍ର ସୀତା ଜାମ୍ବୁକୋଳି ତଳେ ପହଞ୍ଚି ଯାଇଛନ୍ତି। ସ୍ୱର ଆସିଲା ବୃକ୍ଷକୁ ଅନାଇ ଦେଲେ।

ପିଲାମାନେ ଭଗବାନ ଯେତେବେଳେ ଜାମ୍ବୁ ଫଳଟିଏ ହୋଇ ଫଳ ସଙ୍ଗରେ ଝୁଳି ଦୁଳି ଖେଳ କରୁଛନ୍ତି, ମା ଜାନକୀ ଲୁବ୍ଧ କରେ ଫଳ ସାଉଁଟୁଛନ୍ତି।

0: ସେତେବେଳେ ହେଲା କଣ, ରାମଙ୍କୁ ନ ଦେଖି ଜାନକୀ ଯେତେବେଳେ ମୁଣ୍ଡ ପିଟି ଆତ୍ମା ତ୍ୟାଗ କରିଦେଲେ।
1: ଆଜ୍ଞା ଆଜ୍ଞା, ଆତ୍ମା ତ୍ୟାଗ ନ କରିବା କଥା ଆଜ୍ଞା।
0: କାହିଁକି ରେ ବାବୁ?
1: ଆଜ୍ଞା, ବ୍ଲକ କୁ ଯଦି ବିଧବା ଭତ୍ତା ପାଇଁ ଆପ୍ଲାଏ କଲେ
0: ସେ ଖଣ୍ଡିଏ ଘର ପାଇଥାନ୍ତେ କଲଣି, ବା ବିଧବା ଭତ୍ତା ମିଳିଥାନ୍ତା।
1: ଆଜ୍ଞା,
0: ପାଗଳ
1: ସବୁ ବୃଥା ହେଇଗଲା।
0: କଳ କମ

ଘଟଣା ଜଗତକର ତାର ଆମକୁ ମାଙ୍କର ଗେଇ ଦେଇଛି। ବିଶ୍ୱବନ୍ଦିନୀ ମା ଜାନକୀ ଆତ୍ମା ତ୍ୟାଗ କଲେ, କ୍ରମେ କ୍ରମେ ରବି ହୋଇ

0: ଚିନ୍ତାମାନୀ ଏ ସର୍ବ ଘଟଣା ବେଦ ବ୍ରହ୍ମା ଜାଣି ନାରଦ 33 କୋଟି ଦେବତା ଆଦି ସମସ୍ତେ ଯାଇ ଦଣ୍ଡକାରଣ୍ୟ ମାଙ୍କଡ଼ ଗିଳିବା ବୃକ୍ଷ ତଳେ
1: ପହଞ୍ଚିଛନ୍ତି।
0: ଭଗବାନ ଉଦ୍ଧାର ନହେଲେ ବିଶ୍ୱ ଧରଣୀ ରହିପାରିବ ନାହିଁ। ତେବେ ସ୍ୱର ପଡୁଛି କୁମ୍ଭ କାମଦି 33 କୋଟି ଦେବତା ଜୋଡ଼ ହସ୍ତରେ ବସି ବୃକ୍ଷ ତଳେ ଭଗବାନଙ୍କୁ ଚିନ୍ତା କଲେ।
1: ଚିନ୍ତା କଲେ

ତେବେ ଘଟଣା ହେଲା କଣ? ଯେତେବେଳେ 33 କୋଟି ଦେବତା ଜଗତ ବନ୍ଦନ ରାମଚନ୍ଦ୍ରକୁ ଭକ୍ତି କଲେ, ତେଣିକି ଭଗବାନ ପଲ୍ଲବୀ ଗଲେ। ଏହି ପରିସ୍ତବ

ତେତିଶ କୋଟି ଦେବତା ଭକ୍ତି ଧ୍ୟାନ କରିବା ବେଳେ ବିଶ୍ୱବନ୍ଦନ ରାମଚନ୍ଦ୍ର ପଲ୍ଲବୀ ଗଲେ, ଏଣିକି ତାଙ୍କ କାୟା ବିସ୍ତାର କରିଦେବାରେ ମର୍କଟ ଗର୍ଭ ଫାଟି ଗଲା। ତେଣିକି ଦେବତା ମାନେ ଆନନ୍ଦ ହୋଇ କଲେ କଣ, ଅମୃତ ସିଞ୍ଚିଲେ ଦେହେ ସର୍ବ ଦେବଗଣ, ମୃତ୍ୟୁ ମୁଖରୁ ଜାନକୀ ପାଇଲେ ଜୀବନା, ସର୍ବ ଦେବଗଣ ଦେଖି ଦଣ୍ଡବତ କଲେ, ସ୍ୱାମୀଙ୍କ ଚରଣେ ସତି ଉଲଗି ହୋଇଲେ। ଯେତେବେଳେ ସୀତାରାମ ସମସ୍ତେ ଏକତ୍ରିତ ଦୁଇ ଜଣ ହେଇଯାଇଛନ୍ତି, ରାମଚନ୍ଦ୍ରଙ୍କର ସ୍ନେହ ଭାଇ ହଉଛି ଲକ୍ଷ୍ମଣ, ଲକ୍ଷ୍ମଣକୁ ରାମ ନ ଦେଖି ତାଙ୍କ ମନ ଦୁଃଖ କଲେ, ଚିନ୍ତା କଲେ ମୋ ଭାଇ କୁଆଡେ ଗଲା। ଏତିକି ବିଚାର କରି ଗୁରୁ ବୃହସ୍ପତି ଦେବଗୁରୁ ବସିଛନ୍ତି, ତାହାକୁ ପଚାରିଲେ ହେ ଗୁରୁ ବୃହସ୍ପତି ମୋ ଭାଇ ଗଲା କାହିଁ। ଗୁରୁ ବୃହସ୍ପତି ବଚନ

0: ମୃତଦେହ କମ୍ପି ଗଲା, ସ୍ୱର ପଡିଲା ଝଙ୍କାର, ଶୁଣି କରି କମ୍ପି ଗଲେ ଶ୍ରୀରାମ ଠାକୁର, ଶୁଣି କରି କମ୍ପି ଗଲେ ଶ୍ରୀରାମ ଠାକୁର, ବରଡା ପତର ପରି କମ୍ପି ଥର, ବରଡା ପତର ପରି କମ୍ପି ଥର, ରାଗ ଶ୍ରୀରାମ ପିନ୍ଧିଲେ ଶବ୍ଦ ଭେଦୀଶ୍ୱର, ରାଗେ ରାମ ପିନ୍ଧିଲେ ଶବ୍ଦ ଭେଦୀଶ୍ୱର, ତିନି ଥର ହୋଇଗଲା ସେ ଦାନ,
1: ରାମ ହେ ବାବା ରାମ ହେ ନବଦ୍ରୁବା ଦଳ ଘନ ଶ୍ୟାମ ହେ।
0: ପିଲାମାନେ ଯେତେବେଳେ ରାମଙ୍କ ସ୍ୱାଘାତରେ ଦୀପାଳ ହେଇଗଲା, ଲକ୍ଷ୍ମଣଙ୍କୁ ମୁକ୍ତରେ ପ୍ରତିଷ୍ଠା କରି ତିନି ଜଣ କତ୍ରିତ ହୋଇଗଲେ, ତେବେ ଘଟଣା ହେଲା କଣ
1: ହେଲା,
0: ସୀତାରାମ ଲକ୍ଷ୍ମଣ

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଶୁଣିଛନ୍ତି କାର୍ଯ୍ୟକ୍ରମ ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଛୁଏ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ଇଭିନିଂ, ନମସ୍କାର। ସ୍ୱାଗତ କରୁଛୁ ଆପଣଙ୍କ ମନପସନ୍ଦ ଯୁବବାଣୀର ଅଗଣାକୁ।
1: ଶ୍ରୋତାବନ୍ଧୁ, ଆଜିର ସନ୍ଧ୍ୟାରେ ମନୋରଞ୍ଜନର ମ୍ୟାଜିକ୍ ବକ୍ସକୁ ନେଇ ଉପସ୍ଥିତ ଆମେ ଆପଣମାନଙ୍କର ଯୁବବାଣୀ ସାଥୀ। ମୁଁ ରୁକ୍ସାନା।
0: ଆଉ ମୁଁ ପ୍ରିୟଙ୍କା। ନମସ୍କାର।

0: ଶ୍ରୋତାବନ୍ଧୁ, ପ୍ରେମ ନାଁଟି ଶୁଣିଲେ ଅଚାନକ ସମସ୍ତଙ୍କ ମନରେ ଗୋଟିଏ ନାୟିକା ଏବଂ ନାୟକର ଚିତ୍ର ଆଙ୍କି ହୋଇଯାଏ। ପ୍ରେମ ଏକ ସୁନ୍ଦର ଭାବନାଟିଏ ଯାହା ଆମକୁ ସବୁ ମୁହୂର୍ତ୍ତରେ ସୁନ୍ଦର ଅନୁଭୂତି ଦେଇଯାଏ। ଖାସ୍ କରି ଯୌବନଟି ପାଦ ଖସିବାର ସମୟ, କେତେବେଳେ ଯେ ପାଦ ଖସିଯାଏ ଜାଣିହୁଏ ନା।
1: ଅଜାଣତରେ ପାଦ ଖସିବା ଏବଂ ଜାଣିଶୁଣି ପାଦ ଖସିବା ମଧ୍ୟରେ ବହୁତ ପାର୍ଥକ୍ୟ। ଜାଣିଶୁଣି ଗୋଟିଏ ଖରାପ ବ୍ୟକ୍ତିକୁ ନିଜ ମନ ଦେବା ଆଉ ଶେଷରେ ନିଜେ ହିଁ କଷ୍ଟ ପାଇବା, କ'ଣ ଠିକ୍ ଶ୍ରୋତାବନ୍ଧୁ? ତେବେ ଏହି ପରିପ୍ରେକ୍ଷୀରେ ଆଧାରିତ ନାଟକ ଆଜି ଆମେ ଶୁଣିବା ପରିସୀମା।
0: ଶ୍ରୋତାବନ୍ଧୁ, ଏହି ନାଟକଟିକୁ ରଚନା କରିଛନ୍ତି ଉଦୟ ଶଙ୍କର ଜାନୀ ଏବଂ ପରିବେଷଣ କରିଛନ୍ତି ଜୟପୁର ପାଇକ ସାହିର ଶିବପ୍ରସାଦ ଲନ୍ତା ଏବଂ ସାଥୀ। ଏଥିରେ ଅଂଶଗ୍ରହଣ କରିଛନ୍ତି ସୁବ୍ରତ ସାମନ୍ତରାୟ, ଅଭିଷିକ୍ତା ରଥ, ସ୍ମିତାରାଣୀ ଜେନା, ଶୁଭ୍ରାଂଶୁ ପଣ୍ଡା, କୌଶିକ ପଟ୍ଟନାୟକ, ମୃତ୍ୟୁଞ୍ଜୟ ସାହୁ, ମମତା ବେଜ, ଆବାମୟୀ ବିଶ୍ୱାଲ। ନାଟକଟିକୁ ପ୍ରଯୋଜନା କରିଛନ୍ତି ରଞ୍ଜନ କୁମାର ବେହେରା।

0: ଆରେ କ'ଣ ଖାଇବୁ କହନି ସା, ଆଉ ତୁ କଳ୍ପନା,
1: ଏ ସକାଳୁ ସକାଳୁ ଜଳଖିଆ,
0: ଦିନ 11ଟା ତୋ ପାଇଁ ସକାଳ, କ'ଣ ଖାଇବୁ ଶୀଘ୍ର କହ, ନହେଲେ ମୁଁ ଚାଲିଲି।
1: ଆଇସକ୍ରିମ।
0: ବାଃ ଆଇସକ୍ରିମ, ଆଉ ତୁ କଳ୍ପନା?
2: ମୁଁ ବି ଆଇସକ୍ରିମ।
0: ଆଚ୍ଛା, ତମେ ସମସ୍ତେ ଆଇସକ୍ରିମ କହିଲଣି ଯେତେବେଳେ, ଠିକ୍ ଅଛି। ଓ ହ୍ୟାଲୋ,
3: କ'ଣ ମ୍ୟାଡ଼ାମ?
1: ଇଏ କ'ଣ ତୋତେ ମ୍ୟାଡ଼ାମ କହିଲେଣି?
0: ହେ ତୁ ଚୁପ୍ କର, 3 ଆଇସକ୍ରିମ ବଟର ସ୍କଚ।
3: ଓକେ ମ୍ୟାଡ଼ାମ।
0: ଆଉ କଳ୍ପନା, ତୋ ଖବର କ'ଣ? ସେ ହିରୋଟା ସାଙ୍ଗରେ ଆଜିକାଲି ଖୁବ୍ ଜୋରରେ ବୁଲାବୁଲି କରୁଛୁ।
2: ହେ ନାଇଁ ମ, ମୁଁ ଏମିତି ଖାଲି ତାକୁ ଜାଣିଛି ସିନା, ବୁଲାବୁଲି ନୁହଁ।
1: ଏ ମିଛ କହନା।
0: ତୁ ଠିକ୍ କହିଛୁ ନିଶା, କଳ୍ପନା ତୁ ସତ କହ, କାଲି ତୁ ସେ ହିରୋଟା ସାଙ୍ଗରେ ବୁଲୁନଥିଲୁ?
2: କେତେବେଳେ?
1: କାଲି ସନ୍ଧ୍ୟାରେ ବାଇକ୍ ପଛରେ ତୁ ବସିଥିଲୁ, ଝିଙ୍କ କାଠି ଭଳି ମୁଣ୍ଡ।

0: ରଖିଥିବା ସେ ପିଲାଟା ଖୁବ୍ ସ୍ପିଡ୍‌ରେ ଗାଡ଼ି ଚଲାଉଥିଲା। ସାଇଁ କରି ଆସି ପାର୍କ ଆଗରେ ଗୋଟେ ଷ୍ଟାଇଲ୍‌ରେ ବ୍ରେକ୍ ମାରିଲା। ସତ ନା ନାଇଁ?
1: ଏଥର ଆଉ ମିଛ କହ ନା।
0: କହ କହ, ହଁ ନା ନାହିଁ?
2: ତମେ ଦିଟା କୋଉଠି ଥିଲ?
1: ଦେଖିଲୁ ସତ ବାହାରିଲା ନା ନାହିଁ?
0: ଆମେ ସେ ସମୟରେ ପାର୍କରେ ଏଣ୍ଟ୍ରି କରିବା ପାଇଁ ଟିକେଟ୍ କାଟୁଥିଲୁ।
2: ବାଃ, ଭାରି ଚାଲାକ୍ ତ ଦି ଜଣ।

0: ରାହୁନା, ତତେ ଦେଖି ସେ ଗୋଟେ ପ୍ଲାନ୍ କରିଛି, ଆଉ ତୁ କହ କହ।
1: ହଁ, 50-50।
2: ତା ମାନେ ନିଆଟା ଦୁଇ ଆଡୁ ନୁହେଁ।
0: ଆରେ, ତୋ ଫୋନ୍ ରିଙ୍ଗ ହେଲାଣି,
2: ଦେଖ ଦେଖ, ସେ ହିରୋଟା କରିନାହିଁ ତ?
1: ହଁ, ସେ କରିଛି।
2: କଥା କଥାଓ, ଆଉ ସ୍ପିକର ଅନ୍ କର।
1: ହ୍ୟାଲୋ।
3: ହ୍ୟାଲୋ କଳ୍ପନା, ମୁଁ କହୁଛି, ଶେଖର।
1: ହଁ ହଁ, ଜାଣିଛି, କ'ଣ କହିବ କୁହ।
3: ଆଜି ଉପରବେଳା ଫ୍ରି ଅଛ?
1: କାହିଁକି, କ'ଣ ହେଲା?
3: ମାନେ ମାନେ ଯଦି ଫ୍ରି ଥାନ୍ତ, ଆମେ ନୁହେଁ ମାନେ ତମେ ଆଉ ମୁଁ ଲଙ୍ଗ ଡ୍ରାଇଭ୍ରେ ଯାଇଥାନ୍ତେ, ମୁଁ ଘରୁ କାର୍ ନେଇ ଆସିଥାନ୍ତି।
1: ୱା, ଲଙ୍ଗ ଡ୍ରାଇଭ୍ ପୁଣି ତମ କାର୍ରେ?
3: ତମେ ରାଜି ନା ନାହିଁ କୁହ।
1: ମୁଁ
0: ଆରେ କହିଦେ, ହଁ କହିଦେ।
3: ହ୍ୟାଲୋ।
1: ହଁ ହ୍ୟାଲୋ,
3: କ'ଣ ଚିନ୍ତା କଲ କୁହ।
1: ହଁ, ଦେଖିବି।
3: ଦେଖିବି ନୁହଁ, ହଁ କୁହ। ମୁଁ ଆଜି ଉପରବେଳା 3 ବେଳେ ପାର୍କ ଆଗରୁ ତମକୁ ପିକ୍ କରିନେବି, ସିଓର।
1: ହଉ, ଚେଷ୍ଟା କରିବି।
3: ଦେଖିବି, ଚେଷ୍ଟା କରିବି, କିଛି ଶୁଣିବି ନାହିଁ। ମୁଁ ଠିକ 3 ବେଳେ ଆସି ପହଞ୍ଚିଯିବି, ଆଉ ତମେ ସେତେବେଳେ ସେଠି ଠିଆ ହୋଇଥିବ, ହେଲା?
1: ହଉ,
3: ଇଏ ହୁଇ ନା ବାଦ, ଇଏ ରହୁଛି, ବାଏ
1: ବାଏ ବାଏ।
0: ହିରୋଟା ଖାଲି ପବନରେ ଉଡୁଛି,
2: ଆଉ ଖୁସି ହବନି? ହମର ତୁମ ଆଉ 2-3 ଘଣ୍ଟାର ଲଙ୍ଗ ଡ୍ରାଇଭ। ବାହ, ହେଲା ଯେ, ମତେ କିନ୍ତୁ ଟିକେ ଭୟ ଲାଗୁଛି କଳ୍ପନା।
0: ଯିବ କଳ୍ପନା, ତତେ କାହିଁକି ଏତେ ଭୟ?
2: ଆରେ, ଯେତେ ହେଲେ ବି ସେ ଆମ ସାଙ୍ଗ ନା, ତତେ ଭୟ ଲାଗୁଛି ନା ନାହିଁ କହିଲୁ କଳ୍ପନା?
1: ମତେ ଭୟ ଲାଗୁଛି ଏଥିପାଇଁ ଯେ, ଯଦି ଘର ଲୋକେ ଜାଣିଦିଅନ୍ତି।
0: ଦେଖିଲୁ ରିନା, ତାକୁ ତା ଘର ଲୋକ ଜାଣିଦେବେ ବୋଲି ଭୟ ଲାଗୁଛି। ତା ମାନେ ତାର ଇଚ୍ଛା ଅଛି, ତାକୁ ଛାଡ଼ିଦେ, ଡେରି କରନା, ସେ ପୁଣି ଯିବ ନା।
2: ଶୁଣ, ମୋ କହିବା କଥା ହେଲା, 2-3 ପରିଚୟରେ ହଠାତ୍ ଗୋଟିଏ ଲୋକଟା ସାଙ୍ଗରେ ଏକୁଟିଆ ଏତେ ଦୂର ଯିବା?
1: ମୁଁ ଭାବୁଛି ଯେଉଁଠି ଆତ୍ମୀୟତା ବଢ଼ିଯାଏ ସେଠି ସନ୍ଦେହ ନଥାଏ।
0: ରାଇଟ୍, ତୁ ଠିକ୍ କହିଛୁ କଳ୍ପନା, ଆତ୍ମୀୟତାରୁ ହିଁ ବିଶ୍ୱାସ ସୃଷ୍ଟି ହୁଏ, ତେଣୁ ତା ପାଖରେ କିଛି ସମୟ କଟାଇଲେ ଦୁହେଁ ପରସ୍ପରକୁ ଚିହ୍ନିବାର ସୁଯୋଗ ପାଇପାରିବେ, ନା କ'ଣ? ତେଣୁ ମୋର ପ୍ରିୟ ରିନା, ତୁ କଳ୍ପନା ପାଇଁ ଏତେ ବ୍ୟସ୍ତ ହେବା ଦରକାର ନାହିଁ, ଶେଖର ଉପରେ ତାର ପୂର୍ଣ୍ଣ ବିଶ୍ୱାସ ଅଛି, ସେମାନେ ଯାଆନ୍ତୁ, ତୁ ଏଠି ଆଉ ଚେକେଟ୍ ସାଜନା, ଚାଲ।
2: ହଉ, ଠିକ୍ ଅଛି, ହ୍ୟାପି ଜର୍ଣ୍ଣି ଆଣ୍ଡ ଏନ୍ଜୟ,
0: ବାଏ ବାଏ।
1: ବାଏ ଶେଖର, ଘରଠାରୁ ଆମେ କେତେ ଦୂର ଚାଲି ଆସିଥିବା?
4: ହଁ, ପ୍ରାୟ 30 କିଲୋମିଟର।
1: 30 କିଲୋମିଟର,
4: ଚମକି ପଡ଼ିଲ ଯେ।
1: ନାଇଁ, ଫେରିବା ବେଳକୁ ଡେରି ହେଇଯାଇପାରେ, ଘରେ ହୁଏତ ସମସ୍ତେ ବ୍ୟସ୍ତ ହୋଇଯିବେ।
4: ଘର ଲୋକଙ୍କ ଅପେକ୍ଷା ତମେ ବେଶୀ ବ୍ୟସ୍ତ ହୋଇ ପଡ଼ୁଛ, ଏଇ ଆମେ ଯିବା ଆଉ ଫେରି ଆସିବା।
1: ଆଉ କେତେ ଦୂର ଯିବା?
4: ଏଇ ଅଳ୍ପ ବାଟ,
1: ରାତି ହେଇଯିବନି ତ?
4: ଅନ୍ଧାର ହେବା ପୂର୍ବରୁ ଫେରି ଆସିବା।
1: ସତ କହୁଛ?
4: ଆରେ କଳ୍ପନା, ତମେ ମୋତେ ଅବିଶ୍ୱାସ କରୁଛ? ଡୋଣ୍ଟ ୱରି, ବିଲିଭ ମି।
1: ଜାଣେ ତମ ଉପରେ ଭରସା ଅଛି ଯେ।
4: ପୁଣି ଯେ, ଓହୋ, ଭୟ ଆଶଙ୍କା ସବୁକିଛି ଭୁଲିଯାଅ, ମୁଁ ତମ ପାଖରେ ଅଛି ଶେଖର, ସବୁକିଛି ଭୁଲିଯାଅ, ଏନ୍ଜୟ କର। ଦେଖ, ଗୋଟିଏ ଜଙ୍ଗଲ ରାସ୍ତାରେ ଆମ ଗାଡ଼ି ଚାଲିଛି, ଦୁଇ କଡ଼କୁ ଦେଖ, ସବୁଜ ରଙ୍ଗର ଗଛଲତା ସବୁ କେମିତି ପବନରେ ଦୋଳି ଖେଳୁଛନ୍ତି, ଦେଖ, ଦେଖୁଛ କେତେ ସୁନ୍ଦରରେ ସବୁଜ ପୃଥିବୀ? ଆକାଶକୁ ଦେଖ, ସନ୍ଧ୍ୟା ଆକାଶରେ ନୀଳ ଫେରନ୍ତା ପକ୍ଷୀ ସବୁ କେମିତି ଘରକୁ ଫେରୁଛନ୍ତି।
1: ଶେଖର, ଦେଖ ଦେଖ, ରାସ୍ତା କଡ଼ରେ ମାଙ୍କଡ଼ଟାଏ,
4: ଏପଟେ ଦେଖ, ମାଙ୍କଡ଼ମାନଙ୍କର ପୁରା ଫ୍ୟାମିଲି।
1: ହଁ, ଆଉ ମା ମାଙ୍କଡ଼ ସାଙ୍ଗରେ ତା ଛୁଆ ବି।
4: ଇଆଡ଼େ ଦେଖ, ପାହାଡ଼ି ଝରଣାଟି କେମିତି କୁଳୁକୁଳୁ କରି ତଳକୁ ବହିଯାଉଛି, ଦେଖିପାରୁଛ?
1: ୱା, କେତେ ସୁନ୍ଦର ସତରେ।
4: ଆଉ ଟିକେ ଆଗକୁ ଗଲେ ଜଙ୍ଗଲ ଭିତରେ ଛୋଟ ହୋଟେଲଟାଏ ପଡ଼ିବ।
1: ଏ ଜଙ୍ଗଲ ଭିତରେ ପୁଣି ହୋଟେଲ?
4: ଟୁରିଷ୍ଟମାନଙ୍କ ପାଇଁ ହୋଟେଲଟିକୁ ତିଆରି କରାଯାଇଛି, ବହୁତ ସୁନ୍ଦର ସେ ହୋଟେଲ, ଲନ୍ ଅଛି, ଗାର୍ଡେନ୍ ଅଛି, ସୁଇମିଂ ପୁଲ୍ ବି ଅଛି।
1: ସେ ପାଖରେ ଯେଉଁ ନାଲି ନୀଳି ରଙ୍ଗର କୋଠଡ଼ା ଦିଶୁଛି, କ'ଣ ସେଇଟା?
4: ହଁ, ଆଉ ଟିକେ ଆଗକୁ ଗଲେ ପରିଷ୍କାର ଦିଶିବ।
1: ୱା, କେତେ ସୁନ୍ଦର ଦିଶୁଛି,
4: ଭିତରକୁ ଗଲେ ଆହୁରି ସୁନ୍ଦର ଦେଖାଯିବ।
1: ଆରେ ଆରେ, ତମେ କ'ଣ ହୋଟେଲ ଗେଟ୍ ଆଡ଼କୁ ଗାଡ଼ି ବୁଲେଇଲଣି?
4: ବହୁତ ଭୋକ ଲାଗିଲାଣି କଳ୍ପନା, ଚାଲ ଆସିଛି ଯେତେବେଳେ କ'ଣ ଟିକେ ଖାଇନେବା।
1: ହଁ ଚାଲ, ମୁଁ ବି ଟିକିଏ ହୋଟେଲଟାକୁ ଦେଖିନେବି ପାଖରୁ, କିନ୍ତୁ ରେଟ୍ ବୋଧେ ଅଧିକା ଥିବ।
4: ଆରେ ରେଟ୍କୁ ମାର ଗଲି, ମୋ ପାଖରେ ପଇସା ଅଛି, ATM କାର୍ଡ଼ ବି ଅଛି, ଚାହିଁଲେ ସ୍ୱାଇପ୍ କରିନେବା।
1: ଶେଖର, ଗେଟ୍ରେ ଧଳା ପୋଷାକ ପିନ୍ଧିଥିବା ଲୋକଟା ତମକୁ କ'ଣ ସାଲ୍ୟୁଟ୍

0: କଲାଣି?
1: ସେଇଟା ହେଉଛି ସେମାନଙ୍କର ମ୍ୟାନରିଜମ୍, ସମସ୍ତଙ୍କୁ ସେମାନେ ହସି ହସି ୱେଲକମ୍ କରନ୍ତି। ଆସ, ବାହାରକୁ ଆସ।
0: ତାହେଲେ ଆମେ ବି କୁଆଡ଼େ ଯିବା?
1: ଭିତରକୁ ଯିବା, ତମେ ବୁଲିବ ନାହିଁ କି?
0: ଓ ଆଚ୍ଛା ଆଚ୍ଛା।
2: ହ୍ୟାଲୋ ସାର୍। ହ୍ୟାଲୋ ମ୍ୟାମ୍, ଗୁଡ୍ ଇଭିନିଂ। ମୁଁ କିଛି ସାହାଯ୍ୟ କରିପାରେ?
1: ଓ ସିଓର, ଗୋଟେ ରୁମ୍ ଦରକାର ଥିଲା।
2: ସିଙ୍ଗଲ ରୁମ୍ ସାର୍?
1: ହଁ।
2: ଏଠି ଆପଣଙ୍କ ନାଁ ଠିକଣା ଲେଖିଦିଅନ୍ତୁ, ବାକି ଫର୍ମାଲିଟି ମୁଁ ପୂରଣ କରିଦେବି।
1: ହେଇଗଲା। କେତେ ନମ୍ବର?
2: 101।
1: ଠିକ୍ ଅଛି,
2: ମୁଁ ବୟ ହାତରେ ଚାବି ପଠାଇଦେବି ସାର୍।
1: କିଛି ଦରକାର ନାହିଁ, ମୁଁ ନେଇଯିବି। ଥ୍ୟାଙ୍କ ୟୁ।
2: ମାଇ ପ୍ଲେଜର୍ ସାର୍, ଥ୍ୟାଙ୍କ ୟୁ।
1: ଥ୍ୟାଙ୍କ ୟୁ। ଆଶା କଳ୍ପନା,
0: ଆରେ ଆମେ ଫେରିଯିବା ପରା, ରୁମ୍ କାହିଁକି?
1: ଓହୋ, ତମେ ଏତେ ବାଟରୁ ଜର୍ଣ୍ଣି କରି ଆସିଛ, ଟିକେ ଫ୍ରେଶ୍ ହେବା ତ ଦରକାର ନା?
0: ଜଳଖିଆ ଖାଇ ତ ଚାଲି ଯାଇଥାନ୍ତେ, ଅନ୍ନେସେସରୀ ପଇସା ଖର୍ଚ୍ଚ।
1: ତମେ ସେଥିରେ ମୁଣ୍ଡ ଖେଳାଓନି କଳ୍ପନା, ମୁଁ ତ ଖର୍ଚ୍ଚ କରୁଛି, ତମେ କାହିଁକି ବ୍ୟସ୍ତ ହେଉଛ ଯେ? ଆସ, ରୁମ୍ ଆସିଗଲା।
0: ୱା, କେତେ ସୁନ୍ଦର ହେଇଛି ରୁମ୍ଟା, ନୁହଁ?
1: ସବୁକିଛି ପରିଷ୍କାର ପରିଚ୍ଛନ୍ନ ଆଉ ବ୍ୟୁଟିଫୁଲ। ଗୋଟେ କାମ କର, ତମେ ଫ୍ରେଶ୍ ହେଇଯାଅ, ମୁଁ ଜଳଖିଆ ବରାଦ ଦେଇ ଆସୁଛି। ଓକେ?
0: ହଁ।
1: ବାଃ, ଲନ୍ଟା ଖୁବ୍ ସୁନ୍ଦର, ସାଇଡ଼୍ରେ ସୁଇମିଂ ପୁଲ୍, ନୀଳ ସବୁଜ ଜଳରାଶି, ଚାରିପଟରେ ଫୁଲଗୁଣ୍ଡ। କଳ୍ପନା ଫ୍ରେଶ୍ ହେଉଛି, ଏଠି ଟିକିଏ ବସି ପଡ଼ିଲେ ଭଲ ଲାଗିବ।
0: ଶେଖର
1: କିଏ କିଏ
0: ଚିହ୍ନି ପାରୁଛ?
1: ତମେ ତମେ
0: ଚିହ୍ନି ପାରୁନ ନା ନ ଚିହ୍ନିବାର ଛଳନା କରୁଛ?
1: ମୁଁ
0: ଅରୁଣିମା, ତମର ଅରୁ, 2 ବର୍ଷ ତଳର ତମର ଅରୁ, ଯିଏ ତମର ଅତି ନିଜର ଥିଲା, ଯାହାକୁ ପାଇବା ପାଇଁ ତମେ ସବୁ ପ୍ରକାର କୌଶଳ ପ୍ରୟୋଗ କରିଥିଲ, ମନେ ପଡ଼ୁଛି? ମୁଁ ସେଇ ଅରୁ। ଉଠି ପଡ଼ୁଛ କାହିଁକି? ବସ, ଦେଖ କେତେ ସୁନ୍ଦର ପରିବେଶ।
1: ମୋ ହାତ ଛାଡ଼।
0: ଆଶ୍ଚର୍ଯ୍ୟ, ଏଇ ହାତକୁ ତମେ ଯେ କେତେ ଥର ଭିଡ଼ି ଧରିଛ, ମୁଁ କ'ଣ କେବେ ମନା କରିଥିଲି? ଅଥଚ ଆଜି ମୁଁ ଧରିଦେଲି ବୋଲି
1: ମୁଁ ଯିବାକୁ ଚାହେଁ, ମୋ ହାତକୁ ଛାଡ଼।
0: କେମିତି ଛାଡ଼ିଦେବି ଯେ, ସତରେ କ'ଣ ତମେ ମୋ ପାଖରୁ ଦୂରେଇ ଯାଇପାରିବ? ବସ, ମୋ ପାଖରେ କିଛି ସମୟ ବସ।
1: ନା ନା ନା,
0: ଅନେକ ଦିନ ପରେ ତମ ସହ ଭେଟ ହେଲା ଶେଖର, ମୋ ପାଇଁ ଟିକିଏ ସମୟ ଦେଇପାରିବନି?
1: ନା, ମୁଁ ବସିପାରିବିନି, କଦାପି ବସିପାରିବିନି।
0: ଧୀରେ ଧୀରେ, ପାଟି କରନି, ହୁଏତ ସେଇ ଝିଅଟା ଯାହା ସାଙ୍ଗରେ ତମେ ଆସିଛ, ସେ ହୁଏତ ପାଟି ଶୁଣି ଚାଲି ଆସିପାରେ, ଆଉ ଆମକୁ ଏଠି ଦେଖିଲେ ସେ କ'ଣ ଭାବିବ କୁହ ତ?
1: ମତେ ତମେ ଧମକାଉଛ?
0: ନା, କଦାପି ନୁହେଁ, ଧମକାଇବା ଲୋକ ତମେ, କାରଣ ତମେ ହିଁ ମୋ ଭଳି ନିରୀହ ଝିଅମାନଙ୍କୁ ଧମକାଅ।
1: ମତେ ବ୍ଲାକମେଲ କରୁଛ?
0: ଅରୁଣିମା ପୁଣି ବ୍ଲାକମେଲ? ଅରୁଣିମା ବ୍ଲାକମେଲ କ'ଣ ଜାଣେ ନାହିଁ? ସରଳ ଛନ୍ଦ କପଟହୀନ ଜୀବନଟିଏ ଜିଇଁବାର ସ୍ୱପ୍ନରେ ବିଭୋର ଥିଲି ମୁଁ, ତାପରେ ମୋ ଜୀବନରେ ତମେ ଆସିଲ, ଭବିଷ୍ୟତରେ ଜୀବନସାଥୀଟିଏ କରିବାର ମିଛ ଭରସା ଦେଇ ତମେ ହିଁ ମୋତେ ବ୍ଲାକମେଲ କରିଥିଲ। ସତରେ ମୁଁ କେତେ ବୋକିଥିଲି, ତମ ମହୁବୋଳା କଥାରେ ମୁଁ ବିଶ୍ୱାସ କରିଗଲି, ଆଉ ସେଇ ବିଶ୍ୱାସ ଭିତରେ ଯେ ବିଷ ଲୁଚି ରହିଛି ମୁଁ ଜାଣିପାରିଲିନି।
1: ଶୁଣିଯାଅ
0: ଶୁଣିଯାଅ ଶେଖର, ସମ୍ପୂର୍ଣ୍ଣ ଶୁଣିଯାଅ, ଗୋଟିଏ ପ୍ରଜାପତିର ଜୀବନକୁ କେମିତି ଛାରଖାର କରିଦେଲ ଶୁଣିବନି? ସେଇ ରାତି ମୋ ଜୀବନର କଳଙ୍କିତ ରାତି ଥିଲା, ସେଇଦିନ ସେଇ ରାତିରେ ମୁଁ ଅଜାଣତରେ ମୋ ନିଶ୍ୱ ହୋଇଯାଇଥିଲି, ନାରୀ ଜୀବନର ବିଶ୍ୱାସର ଘର ଉଜୁଡ଼ିଗଲା, ତଥାପି ମୋର ବିଶ୍ୱାସ ଥିଲା, ସବୁକିଛି ଘଟିଗଲା ପରେ ବି ତମେ ମୋ ପାଖରେ ଛାଇ ଭଳି ରହିବ, କିନ୍ତୁ ସବୁକିଛି କଳ୍ପନା ଜଳ୍ପନା ଓଲଟ ପାଲଟ ହୋଇଗଲା, ତା ପର ଦିନରୁ ତମର ଦେଖା ନଥିଲା। ମୁଁ ଅନେକ ଖୋଜିଲି, ଅନେକ ସନ୍ଧାନ କଲି, କିନ୍ତୁ ତମେ ଯେମିତି ପବନରେ ମିଳେଇ ଯାଇଥିଲା,

0: ଜୀବନ ରାସ୍ତାରେ ମୁଁ ଏକୁଟିଆ ହୋଇଯାଇଥିଲି, ଖୁବ୍ ଏକୁଟିଆ।
1: ମତେ କ୍ଷମା କରିଦିଅ।
0: କ୍ଷମା? ପୁଣି ତମକୁ କୋଉ ହିସାବରେ ତମକୁ ମୁଁ କ୍ଷମା କରିବି? କୋଉ ହିସାବରେ ମୁଁ ତମକୁ କ୍ଷମା କରିବି ଶେଖର? ତମେ କ୍ଷମାର ଯୋଗ୍ୟ ନୁହ।
1: ଦେଖ, ଆମ ଭିତରେ ଯାହା ହେଇଗଲା ହେଇଗଲା, ସେସବୁକୁ ଭୁଲି ଯାଅ।
0: ଭୁଲିଯିବି? ବହୁତ ସହଜରେ କଥାଟା କହିଦେଲ, ଭୁଲି ଯାଅ।
1: ଶୁଣ, ମୁଁ କହିଲି ପଛ କଥା ପାଇଁ ମୁଁ ଅନୁତପ୍ତ, ବାରମ୍ବାର ତମେ ସେ ପଛ କଥା ଗୁଡ଼ାକ ଦୋହରାଇ ଲାଭ କ'ଣ?
0: କାରଣ ଆଜି କହିବାର ସମୟ ଆସିଛି, ତମକୁ ଅନେକ କିଛି କହିବାର ସମୟ ଆସିଛି। ଆଜି ମୁଁ କହିବି, ତମେ ଶୁଣିବ, ତମେ ଜଣେ ଷଠ ପ୍ରବଞ୍ଚକ।
2: ଆରେ ଶେଖର, ସେ ଝିଅଟା ସାଙ୍ଗରେ କ'ଣ ହେଉଛି? ଆଉ ଝିଅଟା କ'ଣ ତାକୁ ଅଟକାଇବାକୁ ଚେଷ୍ଟା କରୁଛି?
0: ଶୁଣ ଶୁଣ ଶେଖର ଶୁଣ।
1: ନା, ମୋର କାମ ଅଛି, ମୁଁ ଯାଏ।
0: ଶୁଣ, ଶୁଣିଯାଅ ଶୁଣିଯାଅ, ଚାଲି ଯାଉଛ କୁଆଡ଼େ? ଓ, ଚାଲିଗଲା। ତମେ ଚାଲିଗଲେ ବି ମୁଁ ତମକୁ ଛାଡ଼ିବିନି।
3: ତମେ ତମେ କିଏ?
4: ଓ, ତମେ ମୋ ପରିଚୟ ଜାଣିବାକୁ ଚାହୁଁଛ? ବସ ଏଠି।
3: ପ୍ରଥମେ କୁହ ତମେ କିଏ, ଆଉ ତମେ ଏଠି ଶେଖର ସାଙ୍ଗରେ କ'ଣ କଥା ହଉଥିଲ?
4: ମୁଁ ଅରୁଣିମା, ଅରୁ। ଆଉ ତମେ?
3: ମୁଁ କଳ୍ପନା, ଶେଖରଙ୍କ ସାଙ୍ଗ।
4: ଓ, ସାଙ୍ଗ? କେତେ ଦିନର?
3: ଏଇ ଅଳ୍ପ କିଛି ଦିନର।
4: ଅଳ୍ପ କିଛି ଦିନର? ତମେ ଏଠାକୁ
3: ଶେଖର ସହ ବୁଲିବା ପାଇଁ ଆସିଛି?
4: କେଉଁ ବିଶ୍ୱାସରେ?
3: ଅଳ୍ପ ଦିନର ପରିଚୟ ହେଲେ ବି ମୁଁ ଶେଖରକୁ ଭଲ ଭାବରେ ଜାଣେ। ଧନୀ ଘରର ପିଲା ସେ, ଅନେକ ସମ୍ପତ୍ତିର ମାଲିକ।
4: ବାସ୍ ଏତିକି?
3: ଗାଡ଼ି ଘୋଡ଼ା ଧନ ସମ୍ପତ୍ତି ବ୍ୟାଙ୍କ ବାଲାନ୍ସ, ମଣିଷ ଆଉ କ'ଣ ଚାହେଁ?
4: ଗାଡ଼ି ଘୋଡ଼ା ଧନ ସମ୍ପତ୍ତିକୁ ନେଇ ମଣିଷକୁ କ'ଣ ଚିହ୍ନି ହୁଏ? ହୃଦୟକୁ କ'ଣ ପଢ଼ି ହୁଏ?
3: ଆଚ୍ଛା, ତମେ ଏସବୁ ପଚାରିବାର କାରଣ?
4: କାରଣ ଅଛି କଳ୍ପନା, କାରଣ ମୁଁ ବି ଦିନେ ଏମିତି ଜଣକ ବିଶ୍ୱାସ କରି ନିଜକୁ ନିଜେ ହତ୍ୟା କରିଛି। ମୁଁ ଯାହାକୁ ଭରସା କରିଥିଲି ସେ ମୋଠାରୁ ଦୂରେଇ ଗଲା।
3: ଦୂରେଇ ଗଲା? କିଏ ସେ?
4: ଶେଖର।
3: ଶେଖର? ତମେ ଶେଖର ଉପରେ ଦୋଷ ଦେଇପାରୁଛ?
4: ହଁ, ସେ ମୋର ସର୍ବସ୍ୱ ନେଇଯାଇ ମୋତେ ଆଜି ଭିକାରୀ କରିଦେଇଛି।
3: ମିଛ, ତମେ ମିଛ କହୁଛ।
4: ମୁଁ ସତ କହୁଛି। ମୁଁ ଯେଉଁ ଦରବାଜା ସାମ୍ନାରେ ଠିଆ ହୋଇ କାମନାର ନିଆଁ ଭିତରକୁ ଡେଇଁ ପଡ଼ିଥିଲି, ଆଜି ତମେ ସେଇଠି ଠିଆ ହେଇଛ କଳ୍ପନା।
3: ଏସବୁ ତମର ମନଗଢ଼ା କଥା, ତମେ ବୋଧହୁଏ ଶେଖରକୁ ସହି ପାରୁନ।
4: ମନଗଢ଼ା ନୁହେଁ, ମୁଁ ଚାହେଁ ମୁଁ ଭୁଲ କରିଥିବା ରାସ୍ତାରେ ଆଉ କେହି ପାଦ ନ ପକାଉ, ମୋ ଭଳି ଆଉ କାହାର ଜୀବନ ନଷ୍ଟ ନ ହେଉ। କାରଣ ଶେଖର ମଣିଷ ନୁହେଁ, ଜଣେ ଲମ୍ପଟ ନାରୀ ମାଂସଲୋଭୀ ମଣିଷ ସେ।
3: ଶେଖରଙ୍କ ସମ୍ପର୍କରେ ତମର ଏଇ ଅଭିଯୋଗ ମୁଁ ବିଲକୁଲ ବି ଶୁଣିବାକୁ ଚାହେଁ ନା।
4: ତମକୁ ଶୁଣିବାକୁ ପଡ଼ିବ କଳ୍ପନା, ତମ ଭବିଷ୍ୟତ ପାଇଁ।
3: ନା, ମୁଁ ଶେଖରଙ୍କ ସମ୍ପର୍କରେ କିଛି ଶୁଣିବାକୁ ଚାହେଁ ନା।
4: ଶୁଣ ଶୁଣ କଳ୍ପନା, ମୋ କଥା ଟିକେ ଶୁଣ। ଓଃ, ଚାଲିଗଲା।
1: ଆସ କଳ୍ପନା, କବାଟ ଖୋଲା ଅଛି, ଭିତରକୁ ଆସ।
3: ଆରେ, ଘର ଭିତରଟାକୁ ଏମିତି ଅନ୍ଧାର କାହିଁ କରିଛ?
1: ବେଳେବେଳେ ଅନ୍ଧାରଟା ଖୁବ୍ ଭଲ ଲାଗେ। ବସ ଏଇ ଚୌକିରେ ବସ, ମୁଁ କବାଟଟା ବନ୍ଦ କରିଦେଇ ଆସେ।
3: କବାଟ? କବାଟ କାହିଁ ବନ୍ଦ କରୁଛ?
1: ଖୋଲା ରହିବା ବିପଦ, ଏଠି କାହାକୁ ବିଶ୍ୱାସ ନାହିଁ।
3: ତମେ ତମେ ଟିକେ ଅସୁସ୍ଥ ଥିଲା ବୋଲି ଜଣାପଡ଼ୁଛ।
1: ଅସୁସ୍ଥ? ତମେ ମୋତେ ଭୁଲ ବୁଝିଛ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ସୁସ୍ଥ।
3: ତମେ ତମେ ମଦ ପିଇଛ?
1: ହଁ, କ'ଣ ହେଲା?
3: ମୁଁ ମଦକୁ ବହୁତ ଘୃଣା କରେ।
1: ତା ମାନେ ତମେ ମୋତେ ଘୃଣା କରୁଛ?
3: ନା, ସେମିତି ନୁହେଁ, ମୁଁ ତମକୁ ପସନ୍ଦ କରେ କିନ୍ତୁ ମଦକୁ ଘୃଣା କରେ।
1: ଠିକ୍ ଅଛି, ତମେ କହୁଛ ଯେତେବେଳେ ମଦକୁ ମୁଁ ଛାଡ଼ି ଦେଉଛି, କେବଳ ଏଇ ଶେଷ ପ୍ୟାକ୍ଟି ପିଇବି। ଏଇ ଶେଷ ପ୍ୟାକ୍ କଳ୍ପନା, ଏଇ ଶେଷ ଥର ପାଇଁ ପିଇଲି, ତାପରେ ଗୁଡ୍ ବାଏ।
3: ଶେଖର।

0: ଶୀଘ୍ର ଚାଲ ଆମେ ଏଠୁ ଚାଲିଯିବା, ଅନ୍ଧାର ହେଲାଣି, ଡେରି ହେଲେ ଆମ ଘର ଲୋକେ ଖୋଜିବା ଆରମ୍ଭ କରିଦେବେ।
1: ଖୋଜନ୍ତୁ, ମୋ ପାଖରେ କାର୍ ଅଛି, ଏଇ ଷ୍ଟାର୍ଟ କଲେ ଚଟକିରେ ପହଞ୍ଚିଯିବା। ଅନେକ ଦିନ ପରେ ଆମେ ନିଜକୁ ଏକାଠି ପାଇଛେ, ବସ ନା, ବସ ମୋ ପାଖରେ ଟିକେ ବସ।
0: ମୋ ହାତକୁ ଛାଡ଼ ଶେଖର।
1: ଛାଡ଼ିଦେବି କାହିଁକି?
0: ମୋତେ ଭୟ ଲାଗୁଛି।
1: ମୋ ପାଖରେ ବସିଲେ ଭୟ ପୁରା ଛାଡ଼ିଯିବ।
0: ମୋତେ ଛାଡ଼ ପ୍ଲିଜ।
1: ମୁଁ ବୁଝିପାରୁନି, ମୋତେ କାହିଁକି ଭୟ କରୁଛ? ଆମ ଭିତରେ ଏତେ ଦୂରତା କାହିଁକି?
0: ତମେ ହୋସ୍ରେ ନାହ।
1: ମୁଁ ଅଛି, ଅଛି, ପୁରା ହୋସ୍ରେ ଅଛି।
0: ଆରେ ଆରେ, ମୋତେ ଏମିତି ଭିଡ଼ୁଛ କାହିଁକି?
1: କାରଣ ମୁଁ ତମର ଭବିଷ୍ୟତ, ତମ ଉପରେ ଅଧିକାର ଅଛି।
0: ଅଧିକାର? ଏବେଠାରୁ ଅଧିକାର ଜାହିର କଲଣି? ମୁଁ ତମକୁ ବିଶ୍ୱାସ କରି ବହୁତ ବଡ଼ ଭୁଲ କରିଛି। ତମ କଥାରେ ମୋର ଭାସିଯିବା ଉଚିତ ନଥିଲା। ତାହେଲେ ସେ ଅରୁଣିମା ଠିକ କହୁଥିଲା।
1: କ'ଣ ସେ କହୁଥିଲା?
0: ସେ କହୁଥିଲା ତମେ ଜଣେ ଲମ୍ପଟ, ଦୁଶ୍ଚରିତ୍ର, ବିଶ୍ୱାସରେ ବିଷ ଦେଇ ଅନ୍ୟ ଜୀବନକୁ ତମେ ନଷ୍ଟ କରିଥାଅ।
1: ଅରୁଣିମା ପାଖରୁ ତାହେଲେ ସବୁକିଛି ଶୁଣିଛ?
0: ହଁ, ସବୁକିଛି, କିନ୍ତୁ ମୁଁ ବିଶ୍ୱାସ କରିନଥିଲି। ଏବେ ଦେଖୁଛି ସେ ଯାହା କହୁଥିଲା ସତ କହୁଥିଲା। ମୋତେ ମୋତେ ଛାଡ଼ିଦିଅ, ମୋତେ ଏଠୁ ଯିବାକୁ ଦିଅ।
1: ଛାଡ଼ିଦେବି, ତା କେମିତି ହବ?
0: ମୁଁ ତମକୁ ଚିହ୍ନି ପାରିଲି ନାହିଁ, ମୋତେ ଛାଡ଼।
1: କେମିତି ଯିବ? କବାଟ ଯେ ବନ୍ଦ ଅଛି।
0: ମୋତେ ଛାଡ଼ିଦିଅ, ମୁଁ ଯିବାକୁ ଚାହେଁ।
1: ମୁଁ ତାହେଲେ ତମକୁ ଏଠାକୁ କାହିଁକି ଆଣିଛି?
0: ଛାଡ଼ିଦିଅ, ପ୍ଲିଜ ଛାଡ଼ିଦିଅ।
1: ନା, ମୁଁ ତମକୁ ଯିବାକୁ ଦେବିନି।
0: ଛାଡ଼ ପ୍ଲିଜ, ପ୍ଲିଜ ଛାଡ଼ ମୋତେ।
1: ଏ ସମୟରେ ରୁମ୍ କବାଟରେ କିଏ ନକ୍ କରୁଛି? ତମେ ପାଟି କରନି, ତମେ ପାଟି କରନି କଳ୍ପନା। ଏଠି ଏ କବାଟ କୋଣକୁ ଠିଆ ହୁଅ, ମୋ ହାତରେ ଛୁରୀ ଦେଖୁଛ, ପାଟି କଲେ ତମକୁ ହତ୍ୟା କରିଦେବି। ଏଠି ଠିଆ ହୁଅ, ମୁଁ କବାଟ ଖୋଲେ। କିଏ? ହେ, ଅରୁଣିମା, ତମେ?
2: ହଁ, ମୁଁ। ଏବେ ଚିହ୍ନି ପାରିଲ ବୋଧେ?
1: ତମେ ଏଠି କାହିଁକି? ତମେ ଚାଲିଯାଅ।
2: ଯଦି ନ ଯାଏ?
1: ମୁଁ କହୁଛି ଚାଲିଯାଅ, ଚାଲିଯାଅ।
2: ମୁଁ ଭିତରକୁ ଯିବି।
1: ଭିତରକୁ ଗଲେ ମୁଁ ତମକୁ ହତ୍ୟା କରିବି। ଏଇ ଦେଖୁଛ ଛୁରୀ?
2: ଦେଖିଲେ ଇନ୍ସପେକ୍ଟର କେମିତି ସେ ଧମକ ଦେଉଛି, ଗିରଫ କରନ୍ତୁ ୟାକୁ।
1: ଇନ୍ସପେକ୍ଟର?
2: ହଁ, ଭାବ ନାହିଁ ମୁଁ ଏଠାକୁ ଏକୁଟିଆ ଆସିଛି ବୋଲି। ରୁହନ୍ତୁ ଇନ୍ସପେକ୍ଟର, ମୁଁ ଦେଖେ ସେ ଝିଅଟି କୋଉଠି ଅଛି। କଳ୍ପନା, କଳ୍ପନା,
0: ମୋତେ ମୋତେ କ୍ଷମା କରିଦିଅ ଅରୁଣିମା, ମୋତେ କ୍ଷମା କରିଦିଅ, ମୁଁ ତମକୁ ଭୁଲ ବୁଝିଥିଲି।
3: ଏଇ ଚାଲ ଏଠୁ,
1: ମୋତେ ଛାଡ଼ି ଦିଅନ୍ତୁ, ମୋର କିଛି ଭୁଲ ନାହିଁ।
3: ସାକ୍ଷୀ ପ୍ରମାଣ ସବୁ ପାଖରେ, କହୁଛି ଭୁଲ ନାହିଁ। ଚାଲ ଚାଲ ଏଠୁ।
1: ମୋ ସାଙ୍ଗରେ କଳ୍ପନା ଆସିବା ପାଇଁ ରାଜି ଥିଲା, ଏଠାକୁ ଆସିବା ପାଇଁ ମୋର କିଛି ଭୁଲ ନାହିଁ।
3: ଏଇ ଚାଲ, ମ ଯାହା କହିବୁ କୋର୍ଟରେ କହିବୁ, ଚାଲେ।
0: ମୋତେ କ୍ଷମା କରିଦିଅ ଅରୁଣିମା, ମୁଁ ତମ କଥାରେ ବିଶ୍ୱାସ କରିନଥିଲି। ଗୋଟିଏ ମୋହ ଭିତରେ ମୁଁ ବାନ୍ଧି ହୋଇଯାଇଥିଲି।
2: ସେମିତି ହୁଏ କଳ୍ପନା, ସେମିତି ହୁଏ। ମୁଁ ବି ତମ ଭଳି ଦିନେ ପତଙ୍ଗ ଭଳି ଆକର୍ଷିତ ହୋଇଯାଇଥିଲି ଗୋଟିଏ ଅଜଣା ମାୟାରେ। ନିଜ ଭୁଲକୁ ଚିହ୍ନିଲା ପରେ ଏବେ ଚାହୁଁଛି ଆଉ କେହି ସେ ରାସ୍ତାରେ ନ ଚାଲନ୍ତୁ। ଚାଲ କଳ୍ପନା, ଏ ସମୟ ଦୁର୍ବଳ ହେବାର ନୁହେଁ କଳ୍ପନା, କାନ୍ଦିବାର ସମୟ ନୁହେଁ ଇଏ। ଆମକୁ ଦୃଢ଼ ହେବାକୁ ପଡ଼ିବ, କିଛି ଗୋଟିଏ ପଦକ୍ଷେପ ନେବା ପୂର୍ବରୁ ସମସ୍ତଙ୍କୁ ଚିହ୍ନିବାକୁ ହେବ। ଏ ଜୀବନର ରାସ୍ତା ଅତି ପିଛିଳ, ଆମକୁ ସତର୍କ ରହି ଚାଲିବାକୁ ପଡ଼ିବ। ଚାଲ, ଆମେ ଭାଙ୍ଗି ପଡ଼ିବା ନାହିଁ, ଚାଲ।
4: ଓଃ, ଆରେ କ'ଣ ହେଲା?
5: ମାଇଣ୍ଡ ବ୍ଲକ୍।
4: ଛାଡ଼ ମ, ତୁମେ ଆଉ ତୁମ ନାଟକ।
5: ଆରେ ୟାର, ମୁଁ ଟିକେ ମୋ ଭିତରର ଅଭିନେତ୍ରୀକୁ ଜାଗ୍ରତ କରିବାକୁ ଟ୍ରାଏ କରୁଥିଲି, ଆଉ ତୁମେ ଯେ
4: ଅଭିନୟ ସତରେ ଗୋଟିଏ ଅଦ୍ୱିତୀୟ କଳା, ଦେଖିଲ ତ ନାଟକଟି କେମିତି ଆମକୁ ସ୍ତବ୍ଧ କରିଦେଲା। ଏ ନାଟକରେ ଯେଉଁମାନେ ଅଭିନୟ କରିଥିଲେ ସତରେ ସେମାନଙ୍କର ଅଭିନୟ କଳାଟି ପ୍ରଶଂସନୀୟ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଏ ନାଟକ ପରିସୀମା, ଯାହାକୁ ରଚନା କରିଥିଲେ ଉଦୟ ଶଙ୍କର ଜାନି, ପରିବେଷଣ କରିଥିଲେ।

ଆକାଶବାଣୀ ବଲାଙ୍ଗୀର ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସନ୍ଧ୍ୟା 6:10ରେ ଶୁଣିବେ ଓଡ଼ିଆ ଭକ୍ତିଗୀତ ଜନଜୀବନ ସମ୍ବାଦ 6:55ରେ କାର୍ଯ୍ୟକ୍ରମ କିଷାନମାଣି 7:30ରେ ଆଜି ଏଥିରେ ଶୁଣିବେ ବର୍ଷାଦିନିଆ ପନିପରିବା ଚାଷ କହିବେ କେଶବ ଚନ୍ଦ୍ର ମିଶ୍ର ଓଡ଼ିଆ ଲଘୁ ସଙ୍ଗୀତ ରାତି 8:00ରେ 8:15ରେ ଶୁଣିବେ ଆଞ୍ଚଳିକ ଗୀତ 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ କଟକ ଆଞ୍ଚଳିକ ସମାଚାର ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ସାପ୍ତାହିକ ସମାଚାର ଦର୍ପଣ ରାତି 8:45ରେ ହିନ୍ଦୀ ରାତି 9:00ରେ ଇଂରାଜୀରେ ସମ୍ବାଦ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 9:15ରୁ ରାତି 10:00ରେ ଶୁଣିବେ ରୂପକ ଲୋକଯାତ୍ରା ଭାଗ 4 ରୂପକ କଳାସୀ ଯାତ୍ରା ତଥ୍ୟ ଓ ପାଣ୍ଡୁଲିପି ଜନ୍ମଜୟ ଛତର ବର୍ଣ୍ଣନା ରବୀନ୍ଦ୍ର ନାରାୟଣ ମିଶ୍ର ଏବଂ ଗୀତାଞ୍ଜଳି ସାହୁ କଳାକାର ହେଉଛନ୍ତି ନକୁଳ କୁଅଁର ଏବଂ ସୌଦାମିନୀ ମେହେର ସଙ୍ଗୀତ ଶଙ୍କର ପ୍ରସାଦ ପ୍ରଧାନ ସହଯୋଗିତା ଜୟରାମ ମୁଣ୍ଡା ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି ରାତି 10:00ରେ ଶୁଣିବେ 10:30ରେ ଶୁଣିବେ ମିଠା ମିଠା କଥା ମିଠା ମିଠା ଗୀତ ଶ୍ରୋତାବନ୍ଧୁ ଏ ହେଲା ଆମର କାର୍ଯ୍ୟସୂଚୀ ସମ୍ପର୍କରେ

ଶୁଣନ୍ତି ଏକ ଘୋଷଣା। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପାଇଁ ଆପ୍ରେଣ୍ଟିସ୍ ଟ୍ରେନିଂ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି। NITS ପୋର୍ଟାଲରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜି ପ୍ରାର୍ଥୀ ଆବେଦନ କରିପାରିବେ। ଇଲେକ୍ଟ୍ରିକାଲ୍ କିମ୍ବା ଇଲେକ୍ଟ୍ରିସିଆନ୍ରେ ଜ୍ଞାନ ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଆବେଦନର ଶେଷ ତାରିଖ ଚଳିତ ମାସ 19 ତାରିଖ ଅର୍ଥାତ୍ 19/7/2024। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି, ଗୀତ ସାଲ ବେଗ।

ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ

0: ଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବ୍ସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,02,768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39,056 ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,87 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପତ୍ତି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି, ପଞ୍ଜୀକରଣ ମହାନିରୀକ୍ଷକ, ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ

0: ତତ୍କାଳ ପ୍ରଭାବରୁ ପଞ୍ଜିକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯଜ୍ଞ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମି ପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ, ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h ତମା ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
3: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି। ଓ,
3: ତୁ ବୁଝିଗଲୁ ନା? ରିଲାକ୍ସ।
2: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ, ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି

0: ମା ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି, କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ ପରିଚିତ। ଅସଲରେ କେନୋ କ୍ରିଷ୍ଟେଲ୍ସ ନାମକ ଏହି ନଦୀରେ ପାଞ୍ଚଟି ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଏ। ନ୍ୟାସନାଲ୍ ଜିଓଗ୍ରାଫି ଅନୁସାରେ ଏହି ନଦୀକୁ ଗାର୍ଡେନ୍ ଅଫ୍ ଇଡେନ୍ ବା ଦେବତାମାନଙ୍କର ବଗିଚା ବୋଲି କୁହାଯାଏ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ଜଳଧାର ହଳଦିଆ, ଲାଲ, ସବୁଜ, କଳା, ନୀଳ ଆଦି ରଙ୍ଗରେ ଆପେ ଆପେ ସୁସଜ୍ଜିତ ହୋଇଥାଏ। ତେବେ ଏହାର ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ ରଙ୍ଗ ନଦୀ ପୃଷ୍ଠରେ ଦେଖାଯାଉଥିବା ମ୍ୟାକେରିନିଆ କ୍ଲେଭିଗେରା ନାମକ ଗଛ ଯୋଗୁଁ ହେଉଥିବା ବେଳେ ପାଣି ଭିତରେ କଳା ରଙ୍ଗର ପଥର, ଚଟାଣ, ସବୁଜ ଶିଉଳି ଲଗା ବାଲି, ହଳଦିଆ ଗଛ ଯୋଗୁଁ ନଦୀ ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ। ଏସବୁ ଉପରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପାଣିର ରଙ୍ଗ ମଧ୍ୟ ବଦଳାଇ ଦିଏ। 62 ମାଇଲ ଲମ୍ବା ଏବଂ 65 ମାଇଲ ଚଉଡ଼ା ବିଶିଷ୍ଟ ଏହି ନଦୀକୁ ଦେଖିବା ଲାଗି ଲା ମାକେରେନା ସହର ଯିବାକୁ ପଡ଼ିଥାଏ। ନଦୀ ଶଯ୍ୟା ପଥୁରିଆ ହୋଇଥିବାରୁ ସେଥିରେ କୌଣସି ବିପଜ୍ଜନକ ଜୀବ ବା ମାଛ ରହନ୍ତି ନାହିଁ। ଜଳବାୟୁ ପରିବର୍ତ୍ତନ କେବଳ ମଣିଷ କି ଜୀବଜଗତ ନୁହେଁ, ବରଂ ନଦୀକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ରାଜ୍ୟରେ। ବୈଜ୍ଞାନିକମାନେ ସେଠାରେ 75ଟି ସ୍ଥାନକୁ ନେଇ ଗବେଷଣା କରିବା ପରେ ସେଠାକାର ଝରଣା ସହିତ ନଦୀଗୁଡ଼ିକର ରଙ୍ଗ ମଧ୍ୟ ବଦଳୁଥିବାର କହିଛନ୍ତି। ଏହି ପାଣିର ରଙ୍ଗ ନାରଙ୍ଗୀ ହୋଇ ଚାଲିଛି। ପର୍ମାଫ୍ରଷ୍ଟ ତରଳିବା ଯୋଗୁଁ ପାଣିର ରଙ୍ଗରେ ଏପରି ପରିବର୍ତ୍ତନ ଆସୁଛି ବୋଲି ଜଣାପଡ଼ିଛି। ପର୍ମାଫ୍ରଷ୍ଟ ହେଉଛି ମାଟି ତଳେ ସ୍ଥାୟୀ ଭାବେ ଜମା ହୋଇ ରହିଥିବା ଏକ ସ୍ତର ଯେଉଁଥିରେ ମାଟି ସହିତ ବିଭିନ୍ନ ଖଣିଜ ପଦାର୍ଥ ମିଶିଥାଏ। ଏହା ତରଳିଲେ ସେଥିରେ ହଜାର ହଜାର ବର୍ଷ ଧରି ମିଶି ରହିଥିବା ଲୌହ, ତମ୍ବା, ସିସା ଆଦି ବାହାରି ପାଣିର ରଙ୍ଗ ବଦଳାଇ ଦିଏ। କିଛିଦିନ ପୂର୍ବେ ହାୱାଇର ଏକ ଦ୍ୱୀପରେ ଥିବା ପାଣିର ରଙ୍ଗ ବି ଏଭଳି କାରଣରୁ ଗୋଲାପୀ ଦେଖାଯାଉଥିଲା। ଏହି ତଥ୍ୟ ନେଚର ଆଣ୍ଡ ଏନ୍ଭାରମେଣ୍ଟ ଜର୍ନାଲରେ ପ୍ରକାଶ ପାଇଛି। ଭାରତରେ ଏମିତି ଏକ ନଦୀ ଅଛି ଯାହାର ପାଣିକୁ ଛୁଇଁବା ମନା। ଏହି ନଦୀଟି ଅଭିଶପ୍ତ ବୋଲି ପରିଚିତ। ଏହାର ନାମ କର୍ମନାଶା। ଏହା ଉତ୍ତରପ୍ରଦେଶ ଏବଂ ବିହାର ଦେଇ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀରେ ମିଶିଛି। ନଦୀ ପାଣିକୁ ଦେଖିଲେ ଲୋକେ ଖୁସି ହେଉଥିବା ବେଳେ ଏହି ନଦୀକୁ ଦେଖିଲେ ଏହାର ପାଣି ଛୁଇଁବାକୁ ବି କେହି ସାହସ କରନ୍ତି ନାହିଁ। ବିଶେଷ କରି ଶୁଭକର୍ମ କରିବାକୁ ଯାଉଥିବା ଲୋକେ ଏହି ନଦୀଠାରୁ ଦୂରେଇ ରହନ୍ତି। କିମ୍ବଦନ୍ତୀ କହେ ସତ୍ୟବ୍ରତ ବା ତ୍ରିଶଙ୍କୁ ନାମକ ରାଜା ସଶରୀରରେ ସ୍ୱର୍ଗକୁ ଯିବା ଲାଗି ଗୁରୁ ବଶିଷ୍ଠଙ୍କ ଆଗରେ ଇଚ୍ଛା ପ୍ରକାଶ କଲେ। ତପସ୍ୟା କରିବା ପରେ ତ୍ରିଶଙ୍କୁଙ୍କ ଇଚ୍ଛା ପୂରଣ ହୋଇଥିଲା ଏବଂ ସେ ସ୍ୱର୍ଗକୁ ଯାଇଥିଲେ। ହେଲେ ସେଠାରୁ ଦେବରାଜ ଇନ୍ଦ୍ର ତାଙ୍କୁ ଫେରାଇ ଦେବାରୁ ସେ ଆକାଶରେ ଓଲଟା ଝୁଲି ରହିଲେ। କୁହାଯାଏ ତ୍ରିଶଙ୍କୁଙ୍କ ମୁହଁରୁ ଲାଳ ପଡ଼ି ଏହି ନଦୀ ସୃଷ୍ଟି ହୋଇଥିଲା। ଶେଷରେ ଗୁରୁ ବଶିଷ୍ଠ ନିଜେ ତାଙ୍କୁ ଅଭିଶାପ ଦେଇଥିଲେ। ଏହା ଯୋଗୁଁ ନଦୀ ମଧ୍ୟ ଅଭିଶପ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କର ବିଶ୍ୱାସ, ଏହି ନଦୀ ଜଳକୁ ଛୁଇଁଲେ ନିଜର ହେଉଥିବା କାମ ମଧ୍ୟ ବିଗିଡ଼ିଯାଏ। ନଦୀରେ ଜଳଧାର ପ୍ରବାହିତ ହୋଇଥାଏ। ତେବେ ବିଶ୍ୱରେ ଏମିତି ଏକ ନଦୀ ଅଛି ଯେଉଁଥିରେ ପଥର ପ୍ରବାହିତ ହେଉଛି। ଏହି ନଦୀରେ ଏତେ ପଥର ବହି ଚାଲିଛି ଯେ ଏହା ପଥର ନଦୀ ବା ଷ୍ଟୋନ୍ ରିଭର ନାମରେ ପରିଚୟ ପାଇଛି। ଏହାକୁ ଷ୍ଟୋନ୍ ରନ୍ ମଧ୍ୟ କୁହାଯାଏ। ଏଭଳି ବିଚିତ୍ର ନଦୀ ରୁଷରେ ପ୍ରବାହିତ ହେଉଛି। ଏହା ନିକଟରେ ଦେବଦାରୁ ଗଛର ଘଞ୍ଚ ଜଙ୍ଗଲ ଥିବାବେଳେ ବିଭିନ୍ନ ପଶୁପକ୍ଷୀଙ୍କ ଉପସ୍ଥିତି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। କାରଣ ଯାହା ହେଉ ନା କାହିଁକି ପଥର ନଦୀ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।
1: ଶୁଣିଲେ ଜନଜୀବନ ସମ୍ବାଦ, ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଲେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖିଆ ଖବର। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ବାହାରିଲା ଚିଠା ଭୋଟର ତାଲିକା। ରାଜ୍ୟ ବାଦ ପଡ଼ିଲେ 20 ଲକ୍ଷରୁ ଅଧିକା ଭୋଟର, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୂଦାନ ଜମି ବଣ୍ଟନ ଓ ମ୍ୟୁଟେସନ ଉପରେ ଆଇବା ନିର୍ଦ୍ଦେଶ ତକ ଜାରି ହେଲା ସ୍ଥଗିତାଦେଶ। ରାଜ୍ୟ 311 କେନ୍ଦ୍ରରୁ ଆଇଜି ହୋଇଛି ଓଟିଇଟି ପରୀକ୍ଷା। ଆଉ ବଙ୍ଗୋପସାଗରନୁ ହୋଇଥିବା ଲଘୁଚାପ ଅବପାତି ବଦଲିଲା, ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା। ପୁରା ଖବର। ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ପରିଗଣନା ଫର୍ମ ବାଣ୍ଟିବାର ଆଉ ଠୁଲାବାର କାମ ଶେଷ ହେବା ଋତୁରୁ ଆଜି ଚିଠା ଭୋଟର ତାଲିକା ବାହାରିଛି। ଏସ୍ଆଇଆର୍ ପ୍ରକ୍ରିୟାଥି 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟନୁ ହୋଇଥିବା ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି ଶ୍ରୀ ଗୋପାଳନ କହିଛନ୍, ରାଜ୍ୟ ଆଗରୁ 3,33,49,591 ଭୋଟର ଥିବାର ବେଳେ ଚିଠା ଭୋଟର ତାଲିକାଥି 3,13,87,034 ଜଣ ଭୋଟର ରହିଛନ୍। ସେମାନଙ୍କର ଭିତରେ 1,60,19,176 ଜଣ ପୁରୁଷ ଭୋଟର ଆଉ 1,53,65,83 ଜଣ ମହିଳା ଭୋଟର ଆଉ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ହୋଇଥିବାର କି ନାଇଥିବାର, 1,58,000 ଗୋଟେନୁ ଅଧିକା ଜାଗାନୁ ପଞ୍ଜିକୃତ ଆଉ ଅଲଗା କାରଣ ଲାଗି 14,000 ଭୋଟର ତାଲିକାନୁ ବାଦ୍ ପଡ଼ିଛନ୍। ଅଯୋଗ୍ୟ ଲୋକ ଚିଠା ତାଲିକାନୁ ବାଦ୍ ଦେବାଟା ପ୍ରାଥମିକତା ହେ ବୋଲି ଶ୍ରୀ ଗୋପାଳନ କହିଛନ୍।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 2,33,00,000 ଭୋଟର୍ସ ଥିଲେ, ବର୍ତ୍ତମାନ ଏ ଡ୍ରାଫ୍ଟ ରୋଡ଼ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଅର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଟା 158,000, ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ଼ରୁ କାଟିଯାଇଛି।
0: ଆଜିଠାନୁ 4 ତକ ଚିଠା ତାଲିକା ବାବଦ ଦାବି ଆଉ ଆପତ୍ତି ଗ୍ରହଣ କରାଯିବା। ଏସବୁର ଯାଞ୍ଚ ଆଉ ଫଇସଲା 4 ମାସ ସେପ୍ଟେମ୍ବର ମାସ 2 ଭିତରେ ଶେଷ ହେବା ଋତୁରୁ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ବାହାର କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଇବାବଦେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସାଙ୍ଗେ ଗୋଟେ ସମୀକ୍ଷା ବୈଠକ କରିଛନ୍। ତାଲିକାକେ ପୂରାପୂରି ନିର୍ଭୁଲ ଆଉ ସର୍ବସମାବେଶୀ କରବାର ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୂଚନା ଅନୁସାରେ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍କୁ ଭିନ୍ ଭିନ୍ ଜିଲ୍ଲା ଲାଗି ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍। ବୌଦ୍ଧ ଆଉ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ଲାଗି ଆଜି ଚିଠା ଭୋଟର ତାଲିକା ବାହାରିଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହନ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ତାଲିକା ବାହାର କରାଯାଇଛି। ଜିଲ୍ଲାନ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାଥି 3,23,394 ଜଣ ଭୋଟରଙ୍କର ନାଁ ବାହାରିଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନାର ପହିଲା କିସ୍ତି ହିସାବରେ ରାଜ୍ୟମାନଙ୍କୁ 25,000 କୋଟି ଟଙ୍କାର ସାହସ ଦେଇଛନ୍। ଆଜି ଆଭାସୀ ଜରିଆ ମନ୍ତ୍ରୀ ଶ୍ରୀ ଚୌହାନ ଏ ମାସର 1 ସଫଳ ଭାବେ ଲାଗୁ ହୋଇଥିବା ଭିଭିଜିରାମଜି ଯୋଜନା ଲାଗି ସନ୍ତୋଷ ଜାହିର କରିଛନ୍। ଶ୍ରୀ ଚୌହାନ କହିଛନ୍, ମନରେଗା ଯୋଜନା ପୂରାପୂରି ଭାବେ ଲାଗୁ କରବାର ଲାଗି 3 ଅଧିକା ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟେ ଦିନେ ସାରା ଦେଶରେ ଲାଗୁ କରାଯାଇଛି।
2: ମନରେଗା କୁ ପୁରା ଦେଶ

0: ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। ପାଞ୍ଚ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର ପର ଆୱାର। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
1: ବୌଦ୍ଧ ଜିଲ୍ଲା ଲାଗି ଭାରତୀୟ ପାଣିପାଗ ବିଭାଗ ତରଫରୁ ଜବର ବର୍ଷାର ସମ୍ଭାବନାକେ ନଜର ନେଇକରି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ଜରୁରୀକାଳୀନ ଆଭାସୀ ବୈଠକ କରିକରି ସ୍ଥିତିର ସମୀକ୍ଷା କରିଛନ୍। ବୈଠକଟି ଜିଲ୍ଲାପାଳ ସବୁ ବିଭାଗକେ ସବୁନୁ ଅକା ସତର୍କତା ଗ୍ରହଣ କରିକରି ଜରୁରୀକାଳୀନ ପରିସ୍ଥିତିର ତୁର୍ତ୍ତି ମୁକାବିଲା ଲାଗି ପ୍ରସ୍ତୁତ ରହିବାରକେ ନିର୍ଦ୍ଦେଶ ଦେଇଥିଲେ। ସେଆଡ଼େ ନୂଆପଡ଼ା ଜିଲ୍ଲାନୁ ଜବର ବର୍ଷା ଲାଗି ଭିନ୍ ଭିନ୍ ଖାଲୁଆ ଜାଗାନୁ ବର୍ଷା ପାଣି ଜମି ରହିଛି। କେତେଟା ଜାଗାନୁ ସଡ଼କ ଉପରେ 2-3 ଫୁଟର ବର୍ଷା ପାଣି ଯାଉଛି। ଆଜି ଜିଲ୍ଲାନୁ ସବୁନୁ ଅତକା 532.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ଶେଷ ମୁଖ୍ୟ ଖବର ଫେରଗାଏ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ବାହାରିଲା ଚିଠା ଭୋଟର ତାଲିକା। ରାଜ୍ୟ ବାଦ ପଡ଼ିଲେ 20 ଲକ୍ଷନୁ ଅତକା ଭୋଟର ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ 311 କେନ୍ଦ୍ରନୁ ଆଜି ହେଇଛି ଓଟିଇଟି ପରୀକ୍ଷା। ଆଉ ବଙ୍ଗୋପସାଗରନୁ ହୋଇଥିବାର ଲଘୁଚାପ ଅବପାତି ବଦଲିଲା। ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣ।
2: କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି ଆସନ୍ତାକାଲିଠାରୁ

8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍କକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବାବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତର ଇଣ୍ଡୋନେସିଆକୁ ନୁହେଁ ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232ଟି ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ ବିବିଏସ୍ଏସ୍ଏଲ୍ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାର୍ବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧ ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସପ୍ତସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସପ୍ତସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ

0: ଅଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ ଏକ ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ୍ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 5:30ରେ ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30ରେ ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲ୍ଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0ରେ ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0ରେ ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାସ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ୱେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ

0: ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
1: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡି ଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜର ପହଣ୍ଡି ଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ଲୀଳାଦ୍ରୀ ବିଜେ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ, ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି। ଇଏ ଗୋଟିଏ ଭଲ କଥା, ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି। କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତା ମଧ୍ୟ ପ୍ରକାଶ ପାଏ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ, ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
0: ଶ୍ରୀ ବଳଦେବ ଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
2: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି, ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦ ନିର୍ଦ୍ଦେଶ ଦିଆଯାଇଛି, ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
0: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବ ଜୀଉ ଓ ମା ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାର ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
3: ଇଂଲଣ୍ଡର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ
4: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଅଛନ୍ ବିଶେଷଜ୍ଞ ମାନେ, ତାଙ୍କର ପରାମର୍ଶ ନେଇକିରି ଯଦି ଟିକେ କଲେ ତ ନା ଭଲ ହେତା। ଆଉ ଗୋଟେ ଶେଷରେ ଗୋଟେ କଥା କହିମି ଆଜ୍ଞା,
1: ଆଜ୍ଞା
0: ଆମର ଯେନ୍ ପନିପରିବା ଚାଷଟା ବର୍ତ୍ତମାନ ହଉଥିଲା, ଯିଏ ଧାନ ଚାଷ ନେଇକରି ସେ ଜାଗାରେ ଦେଖାଯାଏ ବହୁତ ପରିମାଣରେ କପା ଚାଷ କରିଦଉଛନ୍। କପା ଚାଷ କରୁଛନ୍, ଠିକ ଅଛି, ଆମେ ତ ଚାଷୀ ଭାଇ ଭୁଲ ନେଇ କହିପାରୁ, ଦୁଇ ପଇସା ମିଳୁଛେ, କିନ୍ତୁ ସେଥିରେ ଆମର ପନିପରିବା

0: ନାଇଁ ସେ ବାକି ଲାଗ୍ସି ବାକି ଜରୁରୀ ଆଏ କାଏଁ ଆର୍ ଇତାର ଅଲଗା କାଣା ବ୍ୟବସ୍ଥା କରି ଦେଇ ପାର୍ମା କେ ଯେନ୍ଟା ଆମେ ପନିପରିବା କମ୍ ଦାମ୍ରେ
1: ଇଟା ଗୁଟେ ବଢ଼ିଆ କଥା କହିଲେ ଆଜ୍ଞା ଯେ ଆମେ ପନିପରିବା ଚାଷ ମାନେ ଜରୁରୀ କି ନାଇଁ ସେ ଇ ଇ ଉପରେ ଆଲୋଚନା କରୁଛୁ
2: ଆଜ୍ଞା
1: ଆଚ୍ଛା ଇନେ ଯଦି ଇଟା ଦୁଇ ପ୍ରକାର କଥା ଇନେ ଅଛେ
2: ଆଜ୍ଞା
1: ତ ଆମେ ଜରୁରୀ ବି
2: ଆଜ୍ଞା
1: ନିଶ୍ଚିତ ଭାବରେ ଜରୁରୀ କିନ୍ତୁ ବିକଳ୍ପ ବ୍ୟବସ୍ଥା ବି କରାଯାଇ ପାର୍ବା ସେଟା କାଣା କରାଯାଇ ପାର୍ବା ଆମେ ଯଦି ଯେନ୍ ପନିପରିବାରେ ଯେନ୍ ଜିନିଷ ମାନେ ପାଉଛୁ ଯେନ୍ ଭିଟାମିନ୍ ମିନେରାଲ୍ ମାନେ ପାଉଛୁ ସେ କଥା ଆମେ କେନୁ ପାଇପାର୍ମା ଟେବ୍ଲେଟ୍ ଥି ପାଇମା ଉଷ କଷା ସିରପ୍ ଇ ଯେନ୍ ତାମାନେ ଉଷ କଷା ଏନ୍ତା ଭିଟାମିନ୍ ଆକାର ପାଇମା ଯେନ୍ଟାକି ଆମେ ଆମର ସ୍ୱାଭାବିକ ଜୀବନ ଧାରଣ ଲାଗି ସୁଗମ ସହଜ ନାଇଁ ସେ ତ ଆର୍ ଏତେ ରେଟ୍ ହେଇଯିବା ଯେ ପନିପରିବା ଠାନୁ କେତେ ଯେ ଗୁଣ ରେଟ୍ ହେଇଯିବା ସେଟା ଆମେ ସବୁଦିନ ଲାଗି ଜୀବନ ଧାରଣ ସେଥିରେ ନାଇଁ କରିପାରୁ ତେଣୁ ପନିପରିବା ଖାଇବାରଟା ନିହାତି ମାନେ ଜରୁରୀ ଆର୍ ଆଉ ଗୋଟେ ଇ ଗାଲ ମେତାଲ ଲାଗୁଛେ ଗୋଟେ ଚିନ୍ତା କରୁ ଆଜ୍ଞା COVID-19 କରୋନା ସମୟର କଥା ଆଚ୍ଛା ଆଗକାଳ ଲୋକମାନଙ୍କର ଆୟୁ ବେଶୀ କାହିଁକି ରହୁଥିଲା ସେ ନିରୋଗ ରହୁଥିଲେ ତ ସେମାନେ ନିରୋଗ ରହିବାର କାରଣ ହଉଛେ ଭଲ ଜିନିଷ ଖାଉଥିଲେ ପନିପରିବା ଫଳ ଇଟା ମାନେ ଯହ ଖାଉଥିଲେ ତ ଆମେ ଏବେ ଭାତ କି ବେଶୀ ଦଉଛୁ ଅନ୍ୟ ଜିନିଷ ନାଇଁ ଖାଇପାରବା ଚାଷ ତ ବେଶୀ ହେବାର ନାହିଁ
2: ତ
1: ହେତିର୍ ଲାଗି ଆମର ଶରୀରକେ ନିରୋଗ ଆର୍ ଶକ୍ତିଶାଳୀ ରଖବାରକେ ହେଲେ ଆଜ୍ଞା ଟିକେ ପୁଷ୍ଟିକର ଖାଦ୍ୟ ସବୁଦିନ ଖାଇବାର ନିହାତି ଦରକାର ଅଛେ ଆଚ୍ଛା ଏ ପୁଷ୍ଟିକର ଖାଦ୍ୟରେ ମୁଖ୍ୟତଃ କାଣ କାଣ ରହିଛି କେନୁ ପାଇମା ଆମେ ଫଳ ଆର୍ ପନିପରିବାରୁ ହିଁ ଆସବା ତ ସେଥିର୍ ଲାଗି ଆଜି ଆମେ ଏ ପନିପରିବା ଉପରେ ବେଶୀ ଧ୍ୟାନ ଦେଇକିରି ଟିକେ ଆଲୋଚନା କର୍ମା
2: ଯେ ଆଜ୍ଞା ଦେଖୁନ୍ କେତେଟା ଉଦାହରଣ ଦେଇକିରି କହିଲେ ଏ ଭିତରୁ ଆମର ଯେନ୍ ପନିପରିବା ବୋଲା ହଉଛେ ଆଜ୍ଞା
1: ଆଜ୍ଞା
2: ଆର୍ ଆଜିକାଲି ସବୁ ଲୋକ ଭଲ ଭିଟାମିନ୍ ଦରକାର ବୋଲା ହଉଛେ ଖାଦ୍ୟ ଔଷଧି ବୋଲିକିରି କୁହା ହଉଛେ ଆଜ୍ଞା
1: ଆଜ୍ଞା
2: ବୋଲେ ଏଇ ଭିଟାମିନ୍ ଆର୍ ମିନେରାଲ୍ ଯେନ୍ ଆଜ୍ଞା ଯେନ୍ ଦିରେ ଯେନ୍ ମିଳୁଛେ ଏଇ ତାର ଉପରେ ଟିକେ କହନ୍ତୁ ଆଜ୍ଞା
1: ହଁ ନିହାତି ଆଜ୍ଞା ତ ଆମେ ଯେନ୍ ଭିଟାମିନ୍ ଆର୍ ମିନେରାଲ୍ କହୁଛୁ
2: ଆଜ୍ଞା
1: ଆମେ ଭିଟାମିନ୍ ଡି କେ ଛାଡ଼ିଦେଲେ ଆଜ୍ଞା
2: ଆଜ୍ଞା
1: ବାକି ସବୁ ପ୍ରକାର ଭିଟାମିନ୍ ଆମର ପନିପରିବାରେ ପାଉଛୁ ତ ଆମେ ଭିଟାମିନ୍ ଡିଟା କେବଳ ଆମେ ସୂର୍ଯ୍ୟ କିରଣରୁ ପାଉଛୁ
2: ଆଜ୍ଞା
1: କିନ୍ତୁ ଆମେ ଏଇ ପନିପରିବାରେ ଭିଟାମିନ୍ ଏ ପାଉଛୁ ଭିଟାମିନ୍ ବି ଭିଟାମିନ୍ ସି ଭିଟାମିନ୍ ଇ ଭିଟାମିନ୍ B2
2: ଆଜ୍ଞା
1: ଏ ସବୁ ଗୁଡ଼ାକ ପାଉଛୁ ତ ଆମେ ଯେତେବେଳେ ସୂର୍ଯ୍ୟ କିରଣରୁ ଭିଟାମିନ୍ ଡିଟା ପାଉଛୁ
2: ଆଜ୍ଞା
1: ଆଉ ଭିଟାମିନ୍ ଡି ପ୍ରତ୍ୟେକ ଦିନ ଆମେ ଚାଷୀ ଭାଇମାନଙ୍କୁ ପନିପରିବା ବିଷୟରେ ଆଲୋଚନା କଲା ଭିଟାମିନ୍ ଡି ପ୍ରତ୍ୟେକ ଦିନ କିଛି ଖରାରେ ଆମର ରହିବାର ଜରୁରୀ ଅଛି କିନ୍ତୁ ଖରାରେ ଆମେ ପୁରା କିଛି ମାନେ ମାନେ ଲୋକଙ୍କୁ ଜନସାଧାରଣଙ୍କୁ ଦେଖୁଛୁ ଖରାକେ ହିଁ ନାଇଁ ବାହାରବାର ତାହେଲେ ଭିଟାମିନ୍ ଡି ଅଭାବ ଆମର ଶରୀରରେ ଦେଖାଯାଉଛେ ତ ଆମର ଶରୀରର ଗଠନ ଆର୍ ପରିବର୍ଦ୍ଧନ ଲାଗି ଅତି କମ୍ରେ 10 ଧାତ ପଦାର୍ଥ ଦରକାର ହଉଛେ ଆଚ୍ଛା ସେଟା କାଣା ଆଜ୍ଞା ଯେନ୍ଟାକି ମିନେରାଲ କହୁଛୁ ଇଂରାଜୀରେ ସେଟା ଚୁନ୍ ଇଂରାଜୀରେ କ୍ୟାଲସିୟମ କହୁଛୁ ଆଇରନ୍ ଲୋହ ଫସ୍ଫରସ୍ ଆୟୋଡିନ୍ ସୋଡିୟମ୍ କ୍ଲୋରିନ୍ ମାଗ୍ନେସିୟମ୍ ପଟାସିୟମ୍ ଗନ୍ଧକ ତାମ୍ର ମାଙ୍ଗାନିଜ୍ ଏଇ ସବୁ ଗୁଡାକ ଶରୀର ଲାଗି ଦରକାର
0: ଭିଟାମିନ୍ ଆର୍ ଖଣିଜ ଲବଣ ଯଦି ଅଭାବ ହେବା ଆମର ଶରୀର କାଣା କାଣା ରୋଗ ହେସି ଆର୍ କେନ୍ କେନ୍ ପନିପରିବାରୁ ଇ ଭିଟାମିନ୍ ଆର୍ ଖଣିଜ ଲବଣ ମିଳିପାରବା ଆମକୁ
1: ବହୁତ ବଢ଼ିଆ କଥା ନିହାତି ଜାଣିବାର ଦରକାର ଏକା ଏଇଟା ଏବେ ଏଇଟା ଜରୁରୀ ଏଇଟା ଜାଣିବାରଟା ତ ଏଇଟା ତାମାନେ ଆମର ଯଦି ଭିଟାମିନ୍ ଏ ଅଭାବ ହେଇଗଲା ଆମର ଦିହେ ତାହେଲେ ଆମ ଦୃଷ୍ଟି ଶକ୍ତିରେ ପ୍ରଭାବ ଦେଖା ଅନ୍ଧାର କୋଣାର ହଉଛେ ହେଟା ତ ଏଇ ଭିଟାମିନ୍ ଏ ର ଏକା ଆଚ୍ଛା ଛୁଆମାନଙ୍କର ଶରୀରରେ ମାନେ ବୃଦ୍ଧି ଠିକ୍ ହିସାବରେ ନେଇ ହେଇପାରେ ଆଚ୍ଛା ଗୋଟେ ଚର୍ମ ରୋଗ ବି ବିଶେଷ କାରଣ ଏଇଟା ନ ଆମର ଏ ଲାଗି ଆଚ୍ଛା କେନ୍ ଭେଜିଟେବୁଲରେ ଏଇଟା ପାଇମା
2: ଆଜ୍ଞା
1: ଗାଜର ବିଟ କନ୍ଦମୂଲ ମଟର ଟମାଟୋ ମେଥି ଶାଗ ପିଆଜ ନାଡ ବନ୍ଧାକୋବି ଆର୍ ପ୍ରତ୍ୟେକ ପ୍ରକାରର ସବୁଜ ପରିବା ଇ ଗୁଡ଼ାକରେ ଆମେ ପାଇମା ତାପରେ ଦେଖମା ଆମେ ଭିଟାମିନ୍ ବି କଥା ବି ର ଯଦି ଅଭାବ ହେଲା ଆମକେ ଭୋଗ ନି ହୁଏ ଟଣ୍ଟି ଦରଦ ହେବା ଆର୍ ଓଜନଟା ଶରୀରର ପୁରା କମିଯିବା ଆର୍ ଆମର ଯେ ସ୍ତ୍ରୀ ମାନଙ୍କର କ୍ଷେତ୍ରରେ ଆଜ୍ଞା ପ୍ରଜନନ କ୍ରିୟା ଲାଗି ବହୁତ ଦରକାରୀ ଆମର ଭିଟାମିନ୍ ବିଟା ଆଚ୍ଛା ତାପରେ ଏଇଟା ପାଇମା କେନ୍ଥିରୁ ଆମେ ବନ୍ଧାକୋବି ପିଆଜ ଶିମ୍ବ ମଟର ଗାଜର ଆର୍ ଇଟା କଞ୍ଚା ଲଙ୍କା ଇତ୍ୟାଦିରେ ବେଶୀ ଭାବରେ ଆମର ଭିଟାମିନ୍ ବି ରହିଛେ ଆଚ୍ଛା ଭିଟାମିନ୍ ସିଟା ଗୋଟେ ବହୁତ ଜରୁରୀ ଆଜ୍ଞା ଇଟା ଇତାର ମାନେ ଅଭାବଟା ବେଶୀ ପରିଲକ୍ଷିତ ଏବେ ହଉଛେ ଯେନ୍ଟାକି ଆଣ୍ଠୁଗଣ୍ଠି ସଞ୍ଚାଳନାରେ ବାଧା ହେସି ଇତାର ଅଭାବରେ ଆଜିକାଲି ଅର୍ଥୋପେଡ଼ିକ ଡିପାର୍ଟମେଣ୍ଟରେ ସବୁ ରୋଗ ଦେଖମା ବୋଲେ ରୋଗୀମାନେ ବେଶୀ ଲାଇନ ଧରୁଛନ୍ତି
2: ଆଣ୍ଠୁଗଣ୍ଠି
1: ଆଣ୍ଠୁଗଣ୍ଠି ଆଜ୍ଞା ଆଜ୍ଞା ତ ଦାନ୍ତ ମାଢ଼ିରେ ବି ରୋଗ ହଉଛେ ଦାନ୍ତ କ୍ଷୟ ବି ହଉଛେ ଆଚ୍ଛା ଆମର ଦାନ୍ତରୁ ରକ୍ତ ବି ପଡୁଛେ ତ ଦନ୍ତ କ୍ଷୟ ରୋଗ ଇତାର ରୋଗ ପ୍ରତିରୋଧକ ଶକ୍ତି ବି କମିଯାଉଛେ ଏଇ ଭିଟାମିନ୍ ସି ଯେନ୍ଟାକି ଆମର ତାନେ ଡାକ୍ତର ମାନେ ଯାହା କରୋନା ପିରିୟଡ଼ରେ ଭିଟାମିନ୍ ସି କେ ମାନେ ଗୁରୁତ୍ୱ ଦଉଛନ୍ତି ତ ଇ

0: ଏନ୍ ପରିବାରେ ଏଇଟା ପାଇମା ଆଜ୍ଞା, କଞ୍ଚା ଲଙ୍କାରୁ ପାଇମା, ଟମାଟୋ, ବନ୍ଧାକୋବି ଆର୍ ସବୁ ପ୍ରକାର ସବୁଜ ପରିବା ଟିକେ ଖାଇଲେ ଆମେ ଏ ଭିଟାମିନ୍ ସି ଟାକେ ପାଇପାରମା। ତାପରେ ଆଉ ଗୋଟେ ବଢିଆ ଜିନିଷ ଆଜ୍ଞା, ଭିଟାମିନ୍ ଇ। ଇତାର ଅଭାବରେ ବି ଯେନ୍ତା ଭିଟାମିନ୍ ସି କିମ୍ବା ଭିଟାମିନ୍ ବି ରେ ଆମେ ଯେନ୍ତା ପ୍ରଜନନ କରିବା, କିନ୍ତୁ ବେଶୀ ପ୍ରଜନନ କ୍ରିୟାରେ ସାହାଯ୍ୟ କରୁଛି ଭିଟାମିନ୍ ଇଟା। ତ ବନ୍ଧ୍ୟା ଦୋଷର ଗୋଟେ ନିରାକରଣଟା ଏ ଭିଟାମିନ୍ ଇ ଦ୍ୱାରା ଖଣିଜ ଲବଣ ଆଉ ମିନେରାଲ ଇଟା କାଣ ତା ମାନେ ଜିନିଷଟା ଆଜ୍ଞା, ଏଇଟା ତ ଆମର ଭିଟାମିନ କଥା ଗଲା। ଖଣିଜ ଲବଣ ବୋଲି ଯେନ୍ତା କହୁଛୁ, ମିନେରାଲ ବୋଲେ ସବୁ ବୁଝୁଛୁ, କ୍ୟାଲସିୟମ, ଆଇରନ, ଫସଫରସ ଇ ଯେନ୍ କଥା କହୁଥିଲା। ଆଚ୍ଛା ଚୁନଟା, ଚୁନ ଅଭାବ ହେଲେ କାଣ ହଉଛେ, ଅସ୍ଥି ମାନେ ସୁସ୍ଥ ଅସ୍ଥି ଗଠନ ନେଇ ହେଇପାରେ, ରୋଗ ପ୍ରତିରୋଧକ ଶକ୍ତି ବି କମିଯିବା। ଏଇଟା ଶାଗ, ମଟର, ଟମାଟୋ, ପିଆଜ, ଫୁଲକୋବି, ଗାଜର, ବନ୍ଧାକୋବି, ସେମି ଏଇଟା ମାନଙ୍କୁ ସବୁ କ୍ୟାଲସିୟମ ଜହ ଅଛେ, ଅନ୍ୟଥିରେ ନାଇଁ ନଟା କଥା ନୁହେଁ, କିନ୍ତୁ ଏଥିରେ ଜହ ବେଶୀ ଅଛି। ଆଇରନଟା କାଣ ହଉଛେ ଆଜ୍ଞା, ଇତାର ଅଭାବ ଯଦି ହେଲା ବେଲେ ରକ୍ତହୀନତା ହେବା। ଆର କଲା, ଟମାଟୋ, ଗାଜର, ଶାଗ, ମଟର, ବନ୍ଧାକୋବିରେ ଅଧିକା ଆମେ ଆଇରନ୍ ପାଇପାରମା।
1: ଆଚ୍ଛା,
0: ଫସଫରସ ଶରୀରର ସମସ୍ତ କାର୍ଯ୍ୟକ୍ଷମ ଯେନ୍ କୋଷ ମାନେ ଆମକୁ ଟିସୁ ମାନେ, ଇଟାକେ ତାମାନେ ନିହାତି କାର୍ଯ୍ୟକ୍ଷମ କରବାର ଲାଗି ଇ ଫସଫରସଟା ଆମକେ ଦରକାର। ଆର କୋଷ ସଂଖ୍ୟା ବି ବୃଦ୍ଧି ହେବା। ଏଇଟା ଆଲୁ, କାକେର, ଆମର ଫୁଲକୋବି, ଟମାଟୋ, ଗାଜର ଇତ୍ୟାଦି ଯଦି ଆମେ ବହୁତ ପରିମାଣରେ ଆମେ ଫସଫରସ ପାଇପାରମା।
1: ଆଚ୍ଛା,
0: ଆଉ କେତେଟା ଜିନିଷ ଆଲୋଚନା କରମା ଶେଷରେ ଆଜ୍ଞା, ଆୟୋଡିନ, ସୋଡିୟମ ଆଉ କ୍ଲୋରିନ, ପଟାସିୟମ, ତାମ୍ର, ଗନ୍ଧକ, ମାଙ୍ଗାନିଜ, ଇ ସବୁ ଗୁଡାକ, ଇ ସବୁ ଯାକରେ ଆମର ଗୋଟେ ପ୍ରକାର ବେଶୀ ଅଛେ, ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ଇ ସବୁର ଆବଶ୍ୟକତା ବହୁତ ବେଶୀ। ତ ଏଥିରେ ସବୁ ପ୍ରକାର ସବୁଜ ପରିବା, ତ ଆମେ ମ୍ୟାଗ୍ନେସିୟମ ଗୋଟେ ଗୋଟେ ଖାଲି ଉଦାହରଣ ଆପଣଙ୍କୁ ଦଉଛେ ଏଇଟା, ଯେ ମ୍ୟାଗ୍ନେସିୟମ କେନ୍ଥିରୁ ପାଇମା, ଆମର କଞ୍ଚା ଆମ୍ବରେ ବେଶୀ ଅଛେ, ଭେଣ୍ଡି, କଞ୍ଚା କଦଳୀ, ଲେଉଟିଆ ଶାଗ, ମିର୍ସିଂହା ପତର, ନିମ୍ ପତର, ଲିମ୍ବ ପତର ଯେନ୍ଟା, ମଟର, ଛଚିନ୍ଦ୍ରା ମାନଙ୍କୁ ଜହ ରହୁଛେ। ସୋଡିୟମ ଆର୍ କ୍ଲୋରିନ୍ଟା ରହୁଛେ ବିଟ, ମୂଳା, ଗୁଇଁଟକୋବି, କଞ୍ଚା ଟମାଟୋ, ଲେଉଟିଆ ଶାଗ, କୋଶଳା ଶାଗ, ମେଥି ଶାଗ ମାନଙ୍କୁ ରହୁଛେ। ପଟାସିୟମ ରହୁଛେ ମୁନଗା ଶାଗ, ଜହ୍ନି, ପାଲଙ୍ଗ, କଲରା, କଞ୍ଚା ଅମୃତଭଣ୍ଡା, କଞ୍ଚା ଅମୃତଭଣ୍ଡା ଥିବ ଏଇଟା ଫଲ ନାଇଁ, ସେ କଞ୍ଚା ପଣସ ଥିବି ଅଛେ ଆର ପଣସ ମଞ୍ଜି ଥିବି ମିଳୁଛେ। ଆର ତାମ୍ର ଯେନ୍ଟାକି ଆମେ କପର କହୁଛୁ, ଏଇଟା ସ୍ୱାସ୍ଥ୍ୟ ଲାଗି ନିହାତି ଦରକାର। ଆର ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସାରୁ ପତର ନାଡ, ପଦ୍ମ ନାଡ ଏଇଟା ବଜାରରେ ମିଳୁଛେ, ଆମେ ଦେଖୁଛୁ ଆଣିକିରି ଖାଇବା କଥା, ଏଇଟା ତ ସବୁବେଳେ ଚାଷ ନେଇ କରିପାରୁ, ଯାହା ହଉ ଖାଇବାର କଥା। କିନ୍ତୁ ଆଚ୍ଛା, ଦେଶୀ ଆଲୁ, ମୁନଗା, କଞ୍ଚା ଆମ, ମଟର, ମୂଳା ଇତ୍ୟାଦି ଯଦି ଖାଇମା ଟିକେ ତାମ୍ରଟା ପାଇମା। ଗନ୍ଧକ ଗୁଟେ ଆମର ଦରକାର ନିହାତି ଆଜ୍ଞା, କାଁଥି ପାଇମା, ଏଇଟା ମୁନଗା ଶାଗ, ମେଥି ଶାଗ, ନିମ୍ ପତର, କଞ୍ଚା କଦେଲ, ଫୁଲକୋବି, ବାଇଗନ, ଗୁଇଁଟକୋବି, ଛତୁ, ଛତୁ ଟିକେ ଜହ ଖାଇବା କଥା ନିହାତି ଗନ୍ଧକ ପାଇବାର ଲାଗି। ଆଚ୍ଛା, ଯେନ୍ଟାକି ଆମେ ସଲଫର କହୁଛୁ, ଏଇ ସଲଫର ଛତୁରେ ବହୁତ ପରିମାଣରେ ଅଛି। ଆର ମାଙ୍ଗାନିଜ, ସେଥିରେ ମାଙ୍ଗାନିଜ ଆମେ ଚିନ୍ତା କରମା, ଏଇଟା ମଟର, ଗୁଆର, ସେମି, ମାନେ ଝୁନଗା ଆର ପତର ଜାତୀୟ ପରିବା ଟିକେ ଯଦି ବ୍ୟବହାର କରମା, ଏଇ ମାଙ୍ଗାନିଜଟା ବେଶୀ ପରିମାଣରେ ପାଇମା।
1: ଆଜ୍ଞା, ଏତେ କଥା କହିଲେ
0: ଆଜ୍ଞା,
1: ମାନେ କେନ୍ ଭିଟାମିନ କେନ୍ ଥିରେ ଅଛି, ଆର ସବୁ ତ ଆଜ୍ଞା ଚାଷୀର ହାତେ ଅଛି
0: ଆଜ୍ଞା ଆଜ୍ଞା,
1: କିନ୍ତୁ ଏବେ ଦେଖାଯାଉଛି ଯେ ଆଜ୍ଞା ପନିପରିବା ସବୁ ପାଇନ୍ଥି ସବୁ ସଢି ଯାଉଛି ଆଜ୍ଞା
0: ଆଜ୍ଞା ଆଜ୍ଞା,
1: ଯେ ଇତାର ଲାଗି କାଣା କାଣା ଆୟ ଉପାୟ ଅଛି ଆଜ୍ଞା?
0: ହଁ, ନିହାତି ଉପାୟ ଅଛି ଆଜ୍ଞା।
2: କାଣା ହଉଛି କି ଆଜ୍ଞା, ଏଇ ଜାଗାରେ
0: ଆଜ୍ଞା
2: ଦେଖୁନ, ପନିପରିବା ଆଜି ସତେଜ ଦିଶୁଥିବା ଘିନି ଆନବେ, ତାହିଁ ଆର ଦିନକେ
0: କୁହିଯାଉଛେ, ଏଇଟା ପ୍ରାୟ ଏନ୍ତା ହଉଛେ। ଠିକ କଥାଟେ କହିଲେ ଆଜ୍ଞା, ବଜାରରେ ଫିକି ଦେଇଥିସନ୍, ପୁରା ଆମେ ଦେଖୁଛୁ ରାସ୍ତା କଡ଼ରେ ସବୁ ଫିକି ଦଉଛନ୍। ତ ଏଇଟା କାଣା ହଉଛି ଆଜ୍ଞା, ଏଇଟା ଚାଷୀ ଭାଇମାନେ କାଣିକି ସହଜରେ ଟିକେ ହେବା ବୋଲିକିରି ଖର୍ଚ୍ଚା ଟିକେ ନାଇଁ କରିକିରି ମାନେ ଡାଇରେକ୍ଟ ଜମିରେ ପରିବା ଚାଷଟା କରିଦଉଛନ୍। ତ ସେଟା ଯେତେବେଳେ ପାଣିଟା ଜମି ଯାଉଛେ, ଖରାପ ହେଇଯାଉଛେ, ତାଙ୍କୁ ଆମେ ଆଜି ତାଙ୍କଟେ ପରାମର୍ଶ ଦେମା, ଜାଣିଛନ୍ ବି ଚାଷୀ ଭାଇମାନେ, କିନ୍ତୁ ଆଉ ଟିକେ ଅନୁରୋଧ ବରମ କରମା ତାହାକୁ, ଯେ ଆମେ ଟିକେ ହୁଡ଼ା ଟେକିକିରି କରବେ। ଏଇଟା ହୁଡ଼ାରେ ରିଜ ଆର ଫୋରୋ ଯେନ୍ଟା କହୁଛୁ, ରିଜ ବୋଲେ ହୁଡ଼ା ଆର ଫୋରୋ ବୋଲେ ଯେନ୍ତା ଖାଲଟା, ତ ସେଟା କାଣିକି ଇ ଉଚା ଜାଗାରେ ଯଦି ତାମାନେ ରିଜ ଉପରେ ଯଦି ହୁଡ଼ା ଉପରେ ଟିକେ କରବେ, ପାଣିଟା ତାମାନେ ସେଠାନେ ବେଶୀ କ୍ଷତି ନାଇଁ କରିପାରେ। ଆଉ ସେ ଯେନ୍ ରିଜ ଏ ଫୋରୋ ଯେନ୍ଟା ତଲେ ଯେନ୍ଟା ତାମାନେ ପାଣି ଜମବା, ସେଟା ବି କେନ୍ତା ନିଗିଡ଼ି ଯାଉଥିବା ତାର ବ୍ୟବସ୍ଥା ଟିକେ କରବେ। ଏଇଟା ଗୁଟେ ଗଲା। ଆର ଗୁଟେ କାଣ କରିପାରବେ, ଆଗ ରାଞ୍ଚ କରୁଥିଲେ ଆଜ୍ଞା, ଆଜିକାଲି ତ ଆର ରାଞ୍ଚ ସିଷ୍ଟମ ନାଇଁ ନ, ଗଛ ତ କାଟବାର ମନା ହେଇଗଲା ଏବଂ ଆମେ ପରିବେଶଟା ଖରାପ ହେଇଯିବା, ତ ରାଞ୍ଚ କେ ଆମେ ନାଇଁ କହୁ। ରାଞ୍ଚର ବଦଳରେ ଅନେକ ବର୍ଷ ହେଲାନ ଚାଷୀ ଭାଇମାନେ କିଛିଟା କରୁଛନ୍, କିନ୍ତୁ ବ୍ୟାପକ ଭାବରେ କରବାର ଆବଶ୍ୟକତା ଅଛେ। କାରଣ যে দুইটা সিমেন্ট পোল পোতিদেবে আর সেটা জিআই ওর টানিদেবে তলে গোটে উপরে।

0: ଆର୍ ମଝିରେ ପ୍ଲାଷ୍ଟିକ ଦୌଡ଼ି ଟାଣି ଦେବେ, ପ୍ଲାଷ୍ଟିକ ରୋପ ପତଲାଟା ନିହାତି ଆଜ୍ଞା, ଶସ୍ତାରେ ମିଳୁଛି ଆଜ୍ଞା, ଆର୍ ସେଟା ଦୋକାନରେ ବି ମିଳୁଛି, ଏଇଟା ଜିଆଇଓ ବି ମିଳୁଛି, ଆର୍ ହେ ରୋପ ବି ଆଜିକାଲି ଚାଷ କଲେନ ବୋଲିକିରି ଏଇଟା ସବୁ ଜାଗାରେ
1: ରଖିଲେନ,
0: ଆର୍ ସିମେଣ୍ଟ ପୋଲ ତ ଗାଡ଼ି ହେବା ଏକା, ଆର୍ ଘରେ ଖର୍ଚ୍ଚା କରିଦେଲେ କାଣ ହେବା ଆଜ୍ଞା, ଏଇଟା ସବୁଦିନ ଲାଗି ପୁରା ସୁରକ୍ଷିତ ହେଇଯିବା ଚାଷଟା। ଆର୍ ଗୋଟେ କଥା ଶେଷରେ କହିମା ଆଜ୍ଞା, ଯେ ମୋଡ଼ ଆଗ ମୋଡ଼ କରିକିରି କିଛି କାଠର ମୋଡ଼ କରିକିରି ଆମର କିଛି କରୁଥିଲେ, କିନ୍ତୁ ଆଜିକାଲି ସେ ମୋଡ଼ ସିଷ୍ଟମ ତ ଗଛ ଆର କଟା ବନ୍ଦ ହେଇଯିବାର ଦ୍ୱାରା ନି କରିପାରବାର, ହେଟାକେ ସିମେଣ୍ଟ ପୋଲ ଚାରିଟା କରିଦେଇକିରି ତାର ଉପରେ ଯଦି ତାମାନେ ଜିଆଇଓର ଟାଣି ଦେଇକିରି ଉପରେ ଗୋଟେ ଆଜିକାଲି ଜାଲି ଗୋଟେ ପ୍ଲାଷ୍ଟିକ ଜାଲି ମିଳୁଛି, ପ୍ଲାଷ୍ଟିକ ଜାଲି ଦେଇକିରି ଉପରେ ଯଦି ମାଖନ କଖାରୁ ବିଭିନ୍ନ ପ୍ରକାର ତାମାନେ ଯେମିତି କରିପାରବେ ବୋଲେ ସୁରକ୍ଷିତ ହେବା। ଆଉ ଯେନ୍ ଟେଲି ସିଷ୍ଟମ ନେଇ କହୁଥିଲେ, ସେ ଟେଲି ସିଷ୍ଟମ ଯେନ୍ ତାନେ କରବେ ତାମାନେ ଜିଆଇଓର ଲଗେଇକିରି ସେଟା କାଣ ଚାଷ କରିପାରବେ, କଲା ପୁଟଲ ଲତା ଜାତୀୟ କାକଡ଼ ହେବା, କୁନ୍ଦୁରୁ ବି ହେବା, କାକେର ହେବା, ଜହ୍ନି ହେବା, ଲାଉ ଇ ସବୁ ତ
2: ଆଜ୍ଞା
0: ବହୁତ ଭଲ ସେ ହେବା, ଆର୍ ଇଟା ଖରାପ ନି ହୁଏ, ପୋକ ରୋଗ କମ ହେବା, ପଚି ସଢି ନାଇଁ ଯାଏ।
1: ଆର୍ ଗୋଟେ କଥା କହିବେ ଆଜ୍ଞା, ଦେଖୁନ୍ ପନିପରିବା ଚାଷ ଥି ଭିନ୍ନ ଭିନ୍ନ ପ୍ରକାର ପନିପରିବା କରୁଛୁ
0: ଆଜ୍ଞା,
1: କେନ୍ଟା ମଞ୍ଜିରୁ, କେନ୍ଟା ସିଧା ସିଧା ପଲ୍ହା ପକେଇକିରି, କେନ୍ଟା ଡାଲ ଚେର କାଟିକିରି ଆଣିକିରି
0: ଆଜ୍ଞା,
1: ଇତାର ଉପରେ ଆମକୁ ଟିକେ କହିବେ ଆଜ୍ଞା।
0: ଇଟା ଭଲ କଥାଟେ ଆଜ୍ଞା, ମଞ୍ଜି ତୁପା ହେଇକିରି ଯେନ୍ଟା କରବାର ପରିବା ମାନେ ହଉଛେ, ମାଖନ ଯେନ୍ଟା ମଞ୍ଜି ତାମାନେ
2: ଲଗେଇକିରି
0: ତୁପା ହଉଛେ, ହୁଡ଼ା ଟେକେକିରି ସେ ହୁଡ଼ା ଉପରେ ଲଗେଇ ଦିଆ ହଉଛେ, ହେନ୍ତା ଜହ୍ନି କଲା କାକେର ସେମି ବି ହେନ୍ତା ତାମାନେ ସେ ମଞ୍ଜି ଦ୍ୱାରା ହଉଛେ, ଆଚ୍ଛା ଝୁନଗା ବି ମଞ୍ଜିରେ ହଉଛେ, ଆଚ୍ଛା ତାପରେ ମୂଳା ଭେଣ୍ଡି ଇ ସବୁ ଆଜ୍ଞା ଡାଇରେକ୍ଟ ମାଟି ଆମେ ହୁଡ଼ା ଟେକି ଦେଇକିରି ମନା କରିଦେଇକିରି ମନାରେ ଲଗେଇ ଦେଇକି ଡାଇରେକ୍ଟ ହଉଛେ। ତାପରେ ଅନ୍ୟ ଜିନିଷ ମାନ ଯଦି ଆମେ ଦେଖମା ତାହେଲେ ପଲ୍ହା ଯେନ୍ଟା ଆପଣ କହୁଥିଲେ, ପଲ୍ହା ଉତରେଇକିରି ଯେନ୍ଟା କରୁଛୁ ନର୍ସରୀ ବେଡ଼ କରିକିରି, ସେଟା ତାମାନେ ଆଜ୍ଞା ବାଇଗନ ପାତଲଘଣ୍ଟା ମିର୍ଚା ପିଆଜ ଆର୍ ଆର୍ଲି ଭେରାଇଟି ବନ୍ଧାକୋବି ଯେନ୍ଟା ସଳ ବନ୍ଧାକୋବି କହେସୁଁ, ସଳ ଫୁଲକୋବି କହେସୁଁ, ଇ ଇତ୍ୟାଦି ତାମାନେ ଇ ଜିନିଷ ଗୁଡ଼ାକ ଆମେ ସବୁ ଯାକର ପଲ୍ହା କରିକିରି କରବାକେ ପଡ଼ସି ଆଜ୍ଞା। ଇତାର ବାହାରେ କାଣା ହେବା, କୁନ୍ଦୁରୁ ଚାଷଟା ଗୋଟେ ଏଇଟା କାଣିକି ଏଇଟା ନିହାତି ଆମର ମାଟିରେ ଡଙ୍କ ତୁପିକିରି ହେବା ଏଇଟା, ଆର୍ ଆଉ ଗୋଟେ ରହିଲା କାଙ୍କଡ଼, କାଙ୍କଡ଼ ଚାଷଟା କନା ସଂଗ୍ରହ କରିକିରି କଙ୍କରୋ ଯେନ୍ଟା କହୁଛୁ ବଜାରରେ ଯେନ୍ଟା ମିଳୁଛେ ହେଟା ଆମର କନା ସଂଗ୍ରହ କରିକିରି ହେଇପାରବା
2: ଯେ ଆଜ୍ଞା। ଆର୍ ଗୋଟେ କଥା ହେଉଛି, ଏତ୍କି କଥା ଏଇଟା କହିଲେ ଯେ ଆଜ୍ଞା ବର୍ଷା ଦିନେ ଭଲ ପନିପରିବା ଚାରା
0: ଆଜ୍ଞା
2: ଏଇଟା ପାଇବାର ଲାଗି ଆଜ୍ଞା କାଣା କଲେ ଭଲ ହେବା ଆଜ୍ଞା?
0: ହଁ, ଆମେ ଅନେକଟେ ଉପାୟ ଅଛେ ଆଜ୍ଞା, କିନ୍ତୁ ଦ୍ୱିପଦ କହମା ଯେନ୍ଟାକି ସହଜ ଉପାୟଟେ ଆମେ କହମା, ତ ଭଲ ଚାରା ପାଇବାର ଲାଗି ନିହାତି ଦରକାର, ଭଲ ଚାରା ଯଦି ନେଇ ହେଲା ଚାଷ ବି ଭଲ ନି ହୁଏ, ଠିକ କଥା କହିଲେ। ତେଣୁ ଭଲ ଚାରା ପାଇବାର ଲାଗି ହେଲେ ବନେ ଟିକେ ଯତ୍ନ କରବାକେ ପଡ଼ବା, ସେ ଯତ୍ନଟା କାଣା ମାଟିକେ ଟିକେ ଶୁଖା ପାକ ଦେଖିକିରି ଭଲ କରି ଗୁଣ କରିଦେବେ, ଆର୍ ଏକ ବର୍ଷର ପୁରୁଣା ସଢା ଗୋବର ଖତ ମିଶାବେ ସେଠି
2: ଆଜ୍ଞା,
0: ଆଉ ନର୍ସରୀ ବେଡ଼କେ ଟିକେ ଇ ଆମର ବର୍ଷା ଦିନିଆ ଯେତେବେଳେ ନର୍ସରୀ କରୁଛୁ ଆଜ୍ଞା ସେଟା 6 ଇଞ୍ଚ ଫୁଟେ ହେଲେ ଭଲ, କିନ୍ତୁ ସର୍ବନିମ୍ନ 6 ଇଞ୍ଚରୁ 9 ଇଞ୍ଚ ଯଦି ଟିକେ ଉଚ୍ଚା କରିଦେବେ ବେଡ଼କେ ତାହେଲେ ସେଠି ପାଣି ଆର ନାଇଁ ଜମେ, ଆଉ 1 ମିଟର ଉଷାର କରିବେ, 1 ମିଟର ଉଷାରରୁ ବେଳେବେଳେ ଅଧିକା କରିଦେଉଛନ୍ତି ଚାଷୀ ଭାଇମାନେ ମାନେ ସୁବିଧାଜନକ ହେବା ବୋଲିକିରି, କିନ୍ତୁ ସେଟାକି ଆମକୁ କିଛି କାମ କରିବାର ଲାଗି ସୁବିଧା ନାଇଁ ହୁଏ, ତ 1 ମିଟର ହିଁ ଉଚ୍ଚା କରିବେ 3.5 ଫୁଟ ଆଚ୍ଛା, ତାପରେ ଦରକାରୀ ଅନୁସାରେ ଲମ୍ବା ଯେତିକି ଦରକାର ସେତିକି କରିବେ ଆଚ୍ଛା। ତାପରେ ମଞ୍ଜିକେ କାଁ କରିବେ ଆଜ୍ଞା, ମଞ୍ଜିରେ ଯେନ୍ ରୋଗ ମାନେ ଲାଗିଯାଉଛନ୍ ଆମର ଭଲ ପଲ୍ହା ଟିକେ ନାଇଁ ପାଇପାରବାର ଚାରା, ତ ସେଥିଲାଗି ଗୋଟେ ଫଙ୍ଗିସାଇଡ୍ ବିଭିନ୍ନ ପ୍ରକାର ମିଳୁଛେ ଚାରା ବିଶୋଧନ ଲାଗି, ଦୋକାନେ କହିଲେ ସେନା ବହୁତ ପ୍ରକାର ଆସୁଛେ ବେବିଷ୍ଟିନ ଯେନ୍ତା, ତ ସେଟା ତାମାନେ ସାପ ମିଳୁଛେ, ଏତେ ସବୁ ଯାକ କାଁ କରିବେ ଟିକେ ମଞ୍ଜିକେ ଟିକେ ଗୁଳେଇ ଦେଇକିରି ସେଟା ଲଗାବେ ବୋଇଲେ ଆର୍ ସେଟା ମାନେ ବିଭିନ୍ନ ରୋଗ ନାଇଁ ହୁଏ ଆଚ୍ଛା। ତାପରେ ଚାରା ବେଡ଼ରେ ପ୍ରତି ସପ୍ତାହରେ କାଁ କରିବେ ଆଜ୍ଞା, 1 ଲିଟର ପାଣିଥି 1 ଗ୍ରାମ ବେବିଷ୍ଟିନ ଯେନ୍ ଗୋଟେ ଆମର ଫଙ୍ଗିସାଇଡ୍ ଇ ବିଶୋଧନ ଲାଗି ବି କାମ ଦେବା, ଆର୍ ଇଟା ଆମର ତାମାନେ ଚାରା ବିଶୋଧନ ଲାଗି ବି ଦରକାର, ମଞ୍ଜି ବିଶୋଧନ ଲାଗି ଇ ମେଡ଼ିସିନଟା ଭଲ ମେଡ଼ିସିନଟେ, ଏଇଟା ଗୁଲିକିରି ଯଦି ଆମେ ଝିଟି ଦେବେ ସେ ମାନେ ଏଇଟା ସପ୍ତାହକ ଥରେ ତାହେଲେ ଭଲ ଚାରା ମିଳିପାରବା।
1: ସମୟ ଦେଲେ ସେଥିଲାଗି ଆପଣଙ୍କୁ ବହୁତ ଧନ୍ୟବାଦ, ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା,
2: କେତେ କଥା ଦେଖ ଦାଦା ଅଛି
1: ବାବୁ, ସବୁ କଥା ପାଖେ କିଏ ଚାଷୀ ଭାଇମାନଙ୍କର ମନଟା ପାଖେ କିଏ ମନକେ ଟିକେ ବୁଝେଇକିରି ବର୍ଷା ଦିନିଆ ପନିପରିବା କରବାରଟା ନିହାତି ଜରୁରୀ ହେ, କିଛି ନି ହେଲେ ନିଜର ଭର କର ତ ବାହାରବା ହୋ।
2: ହଁ ଦାଦା ଦେଖ, ଆର୍ ଗୋଟେ ବଢ଼ିଆ ସୁବିଧା ଯେ ଧାନ କ୍ଷେତର ଆରିଥିବି ଯଦି ଭେଣ୍ଡି ହେଲା କାନ୍ଦୁଲ ହେଲା ଗୁଆର ସେମି ହେଲା ଇଟା ମାନେ ତ ଦାଦା ପାଣି ଦରକାର ବି ନେଇ
1: ଦରକାର ନି ପଡ଼େ ଖେତାଡ଼ି
2: ଯେ ଦାଦା
1: ବାବୁ
2: କଥା।

0: ବଜାତି ତ ବଡ଼ା ମୂଲ ହଲଉଥିଲ
1: ନେଇ ହଲାବ କାଇଁ ଦାଦା
0: କଣିଆ ଲାଗୁଥିଲା ଗୀତ ପତ୍କ କିନ୍ତୁ କଥା ହଉଛେ ଆମର ଶ୍ରୋତା ଭାଇ ବହିନ ମାନେ ଜାଣବାର ଜରୁରୀ ହେ ଆମେ ଚାଷ ଯେନ୍ ହିସାବରେ ମାତିକିରି କରୁଛୁ ସେ ହିସାବରେ ଆମର ପାନପାଗର ଅବସ୍ଥାକେ ଦେଖିକିରି ଫସଲ ବୀମା କରବାରଟା ନିହାତି ଜରୁରୀ
1: ଇଟା ଗୋଟେ ବଢ଼ିଆ କଥା ଏଟା ସୋର କଲ ଦାଦା
0: ଆମର ଶେଷ ଦିନ ବେଲ୍ଗେ
1: ହଏ ଦାଦା
0: ଇ ଜୁଲାଇ 31 ଅଗଷ୍ଟ 31 ତକ ଯେତେବେଳେ ଶେଷ ଦିନ ବାହାରବା ସେତକି ବେଲକେ ଲୋକ ବଡ଼ା ଧାଁ ଦୌଡ଼ କରସନ୍ କିନ୍ତୁ ଯଦି ସେମାନେ ଚାହିଁବେ ବେଲେ ଆଗରୁ ଟିକେ ବି ଯଦି ଆମର ଫସଲ ବୀମା କରିଦେଇ ପାରବେ ସେମାନେ ବେଲେ ଶେଷ ବେଲକେ ହଇରାଣ ହେବାକେ ନାଇଁ ପଡ଼େ ଆଉ ଦେଖୁଛ ତ ପାନ ପା କେତେବେଳେ କେନ୍ କଥା ଲାଣୁ ମୁଡ଼େ ଆୟ ଦେବତା ବର୍ଷା ବର୍ଷା ଯଦି କମିଗଲା ଚାଷରେ ଆମେ କେନ୍ସି ରକମର ନୁକସାନ ସହଲା ବେଲେ ସରକାର ସେ ବୀମା ଯଦି ଆମେ କରିଥିମା ବେଲେ ସେ ବୀମା ଠାନୁ ଆମକୁ କିଛି ପଇସା ମିଳିପାରବା ଆର୍ ଆମର କିଛି ଲାଭ ହେଇପାରବା ଏଇଟା ଆମର ଶ୍ରୋତା ଭାଇ ବୋନ ମାନେ ବୁଝିବାର ଦରକାର ଆଉ ଫସଲ ବୀମା ଆଡ଼କେ ଟିକେ ତାଙ୍କ ନଜରଟା ନିହାତି ରହିବାର କଥା ଦେଖୁଛେ ମୁଇଁ କିନ୍ତୁ ଫେର୍ ବି କହିମା ଶ୍ରୋତା ଭାଇ ବୋନ ମାନଙ୍କୁ

ଆକାଶବାଣୀ ବଲାଙ୍ଗୀର। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ମହିଳା କ୍ରିକେଟ୍ ମ୍ୟାଚ୍ 2026ର ଫାଇନାଲ୍ ଖେଳର ବେତାର ବିବରଣୀ ଶୁଣନ୍ତୁ, ରିଲେ କରି ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଫାଇନାଲ୍ ଖେଳର ବେତାର ବିବରଣୀ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଆମର ଚଳିତ ଅଧିବେଶନ ବିଦାୟ ନେବା ପୂର୍ବରୁ ଜଣାଇ ଦେଉଛୁ, ଆଗାମୀକାଲି ପ୍ରାତଃ ଅଧିବେଶନରେ ଆରମ୍ଭ କରାଯାଉଥିବା ଆମର କାର୍ଯ୍ୟସୂଚୀ ସମ୍ପର୍କରେ ଆଗାମୀକାଲି ସକାଳ 6:05 ଆରାଧନା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ, 7:25 ଓଡ଼ିଆ ଭକ୍ତି ଗୀତ, ଚାଷର ହଲ୍ ସକାଳ 7:35, 7:50 ପାରମ୍ପରିକ ଗୀତ କ୍ରମରେ ଶୁଣିବେ ଓଡ଼ିଶୀ, 18:30 ଶ୍ରୀକ୍ଷେତ୍ର ମାଧୁରୀ, ଓଡ଼ିଆ କଥାଚିତ୍ର ଗୀତ ସକାଳ 8:45, 9:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଏ ହେଲା ଶ୍ରୋତାବନ୍ଧୁ ଆମର କାର୍ଯ୍ୟସୂଚୀ ସମ୍ପର୍କରେ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ରାତି 11:23, ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନ। ଆଗାମୀକାଲି ପ୍ରାତଃ 5:53 ଆପଣମାନଙ୍କୁ ପୁଣି ଭେଟିବୁ ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ, ଶୁଭରାତ୍ରି, ଜୟ ହିନ୍ଦ।